ଆକାଶବାଣୀ ଭବାନୀ ପଟଣା। ଆଜି ଗୁରୁବାର 1948 ଶତାବ୍ଦ ଆଶ୍ୱିନ 9 ଦିନ 2026 ମସିହା ଅକ୍ଟୋବର ମାସର 1 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 5:58 ମିନିଟ୍ 35 ସେକେଣ୍ଡ।

ಆಕಾಶವಾಣಿ ಭವನಿ ಪಟ್ಟಣ ಶ್ರುತವಂತು ಆಸಂತು ಆಜಿರ ಈ ಶುಭಪ್ರಭಾತರೆ ಸೇಹಿ ಸರ್ವಶಕ್ತಿಮಾನ ಈಶ್ವರಙ್କୁ ಸ್ಮರಣ କରି ଆରମ୍ଭ କରିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଭକ୍ତି ଅର୍ଘ୍ୟ ସହ ଶିଳ୍ପୀ ହେଲେ ଝୁମ୍କି ରଥ। ଗୀତ ରଚନା କରିଛନ୍ତି ଶଙ୍କର୍ଷଣ ମଙ୍ଗରାଜ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଡକ୍ଟର ଜିବରାଜ ମେହେତା ଗାନ୍ଧିଜୀଙ୍କର ଘରୋଇ ଚିକିତ୍ସକ ତଥା ସହଯୋଗୀ ଥିଲେ। ଗାନ୍ଧିଜୀଙ୍କ ସହ ସର୍ବଦା ସେ ଯାତ୍ରା କରୁଥିଲେ। ଥରେ ଏହିଭଳି ଏକ ଯାତ୍ରାରେ ମହାତ୍ମା ଗାନ୍ଧୀଙ୍କର ସହ ଡକ୍ଟର ଜିବରାଜ ବଡ଼ୌଦରାରୁ ଏହ୍ଲାବାଦ ଯାଉଥିଲେ। ଗାନ୍ଧିଜୀଙ୍କ ଯାତ୍ରା ସମ୍ପର୍କରେ ପ୍ରାକ୍ ସୂଚନା ଦିଆଯାଇଥିଲା। ଏହି କାରଣରୁ ଷ୍ଟେସନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସଦସ୍ୟ ତଥା ସାଧାରଣ ଲୋକଙ୍କର ଅସମ୍ଭବ ଭିଡ଼ ଥିଲା। ଗାନ୍ଧିଜୀ ତ ଖାଲି ହାତରେ ଥିଲେ, ହେଲେ ମେହେତାଙ୍କ ହାତରେ ଗୋଟିଏ ବ୍ୟାଗ୍ ଥିଲା। ଷ୍ଟେସନରେ ରେଳଗାଡ଼ି ରହିବାରୁ ଗାନ୍ଧି, ମହାତ୍ମା ଓ ଡକ୍ଟର ଜିବରାଜ ଓହ୍ଲାଇଥିଲେ। ଡକ୍ଟର ଜିବରାଜ ଓହ୍ଲାଇବା ମାତ୍ରେ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ହାତରୁ ବ୍ୟାଗ୍ଟି ନେବାକୁ ଉଦ୍ୟମ କରିଥିଲେ, ହେଲେ

ମେହେତା ସେମାନଙ୍କୁ ମନା କରିଦେଇଥିଲେ। ଠିକ୍ ସେହି ସମୟରେ ମେହେତାଙ୍କ ନଜରରେ ପଡ଼ିଥିଲେ ଜଣେ ମହିଳା। ମହିଳା ଜଣକ ଗୋଟିଏ କାଖରେ ପିଲାଟିଏ ଧରିଥିଲେ, ଅନ୍ୟ ହାତରେ ଗୋଟିଏ ଓଜନିଆ ବାକ୍ସ ଥିଲା। ମେହେତା ସାହେବ ଲକ୍ଷ୍ୟ କଲେ ମହିଳା ଜଣକ ବହୁ କଷ୍ଟରେ ଚାଲୁଛନ୍ତି। ହାତରେ ଥିବା ବାକ୍ସଟି ଓଜନିଆ ଥିବା ତାଙ୍କ ଭାବଭଙ୍ଗୀରୁ ଜଣାଯାଉଥିଲା। ଏହି ଦୃଶ୍ୟ ଦେଖିଲା ପରେ ମେହେତା ଭିଡ଼ କାଟି ମହିଳାଙ୍କ ନିକଟକୁ ଯାଇଥିଲେ। କେହି ଜାଣିପାରିଲେନି ଭିଡ଼ ଭିତରେ ସେ କେଉଁଆଡ଼େ ଯାଉଛନ୍ତି। ଖୁବ୍ କମ୍ ସମୟ ଭିତରେ ମେହେତା ମହିଳାଙ୍କ ନିକଟରେ ପହଞ୍ଚି ନମ୍ର ଭାବରେ କହିଥିଲେ, ଭଉଣୀ, ଆପଣ ବହୁତ ତକଲିଫରେ ପଡ଼ିଛନ୍ତି, ଲାଗୁଛି ବାକ୍ସଟି ଓଜନିଆ ଅଛି, ବାକ୍ସଟି ମୋତେ ଦେଇଦିଅନ୍ତୁ, ମୁଁ ପଛେ ପଛେ ଆସନ୍ତୁ, ମୁଁ ଆପଣଙ୍କୁ ଷ୍ଟେସନ ବାହାରେ ବାକ୍ସଟି ଦେଇ ଆସିବି, ଆପଣ ପିଲାକୁ ଧରି ସ୍ୱଚ୍ଛନ୍ଦରେ ଯାଇପାରିବେ। ଜଣେ ଅପରିଚିତ ବ୍ୟକ୍ତି ବାକ୍ସ ମାଗୁଥିବା ଦେଖି ମହିଳା ଜଣକ ଏହାକୁ ଠିକ୍ ଭାବରେ ଗ୍ରହଣ କରିପାରିନଥିଲେ, ସେ ସଂଶୟରେ ପଡ଼ିଯାଇଥିଲେ। ତେଣୁ କିଛି ନ କହି ବାକ୍ସଟି ତାଙ୍କ ହାତକୁ ବଢ଼ାଇ ଦେବାକୁ କୁଣ୍ଠା ପ୍ରକାଶ କରିଥିଲେ। ତାଙ୍କର ଶଙ୍କା ଦୂର କରିବାକୁ ଯାଇ ମେହେତା କହିଥିଲେ, ଭଉଣୀ, ଭୟ କରିବାର କିଛି ନାହିଁ, ମୁଁ ଚୋର।

ଆସିବି। ଆପଣ ପିଲାକୁ ଧରି ସ୍ୱଚ୍ଛନ୍ଦରେ ଯାଇପାରିବେ। ଜଣେ ଅପରିଚିତ ବ୍ୟକ୍ତି ବାକ୍ସ ମାଗୁଥିବା ଦେଖି ମହିଳା ଜଣକ ଏହାକୁ ଠିକ୍ ଭାବରେ ଗ୍ରହଣ କରିପାରିନଥିଲେ। ସେ ସଂଶୟରେ ପଡ଼ିଯାଇଥିଲେ, ତେଣୁ କିଛି ନ କହି ବାକ୍ସଟି ତାଙ୍କ ହାତକୁ ବଢ଼ାଇ ଦେବାକୁ କୁଣ୍ଠା ପ୍ରକାଶ କରିଥିଲେ। ତାଙ୍କର ଶଙ୍କା ଦୂର କରିବାକୁ ଯାଇ ମେହେତା କହିଥିଲେ, ଭଉଣୀ, ଭୟ କରିବାର କିଛି ନାହିଁ। ମୁଁ ଚୋର ଡକାୟତ ନୁହଁ ଯେ ତୁମର ବ୍ୟାଗ୍ ନେଇ ପଳାଇଯିବି, ତୁମର ବାକ୍ସ କୁଆଡ଼େ ବି ଯିବ ନାହିଁ। ଏହା ଶୁଣିବା ପରେ ମହିଳା ନିଃସଙ୍କୋଚରେ ଡକ୍ଟର ମେହେତାଙ୍କ ହାତକୁ ଧରିଥିବା ବାକ୍ସଟି ବଢ଼ାଇ ଦେଲେ। ସେତେବେଳକୁ କଂଗ୍ରେସର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସେଠାକୁ ଆସିଯାଇଥିଲେ। ଜଣେ କାର୍ଯ୍ୟକର୍ତ୍ତା ଡାକ୍ତର ମେହେତାଙ୍କର ହାତରୁ ମହିଳାଙ୍କ ବାକ୍ସଟି ନେବାକୁ ଚାହିଁଥିବାରୁ ସେ ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, ବାକ୍ସଟି ବହୁତ ହାଲୁକା ଅଛି, କିଛି ବ୍ୟସ୍ତ ହେବାର ନାହିଁ, ବାକ୍ସଟି ଧରିଯିବାରେ ମୋତେ କୌଣସି ଅସୁବିଧା ହେଉନାହିଁ। ହଁ, ଆପଣମାନେ ଯଦି ଚାହୁଁଛନ୍ତି ସେହି ଲୋକଙ୍କୁ ସାହାଯ୍ୟ କରନ୍ତୁ ଯେଉଁମାନେ ଆପଣମାନଙ୍କଠାରୁ ସାହାଯ୍ୟ ସହଯୋଗ ଆଶା କରୁଛନ୍ତି। ଅନ୍ୟକୁ ଆବଶ୍ୟକ ସ୍ଥଳେ ସାହାଯ୍ୟ କରିବା ତ ମନୁଷ୍ୟର ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ କର୍ମ।

ଶୁଣିଲି ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର ଏଠାରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଳାରେ ପକାଇ ଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଳାରେ କେହି ଜଣେ ମଲା ସାପ ପକାଇ ଦେଇ ଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ 7 ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷିପୁତ୍ର କାନ୍ଦିବାକୁ ଲାଗିଲେ।

ଶୁଣିଲି ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଲୋକସେବା ଆୟୋଗ ୟୁପିଏସ୍ସିର ଶତାବ୍ଦୀ ସମାରୋହର ଉଦ୍ଯାପନୀ ଉତ୍ସବ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ର ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉଦ୍ବୋଧନ ଦେବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ଥାପନା ଦିବସ ସ୍ମାରକୀ ମୁଦ୍ରା ଓ ଡାକ୍ଟିକଲ ଭିଟ୍ ଉନ୍ମୋଚନ କରିବେ। ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନାର ସୁବିଧାକେ ଯୋଗ୍ୟ ହିତାଧିକାରୀମାନଙ୍କ ପାଖେ ସହଜ ସରଳ ଆଉ ଜଲ୍ଦି ପହଞ୍ଚାବା ଲକ୍ଷ୍ୟଟି ଆୟୋଜନ 10 ତାରିଖ ତକ ସାରା ରାଜ୍ୟ ସେବା ସେତୁ ଅଭିଯାନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଲା 17 ତାରିଖନୁ ଆଇବା ମାସର 17 ତାରିଖ ତକ ଚାଲୁଥିବା ସେବା ସଂକଳ୍ପ ଅଭିଯାନର ଏଇଟା ଗୋଟିଏ ଅଂଶ ଆଏ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାଠି ନୂଆଦିଲ୍ଲୀନ ଆଜି ମହାନଦୀ ଜଳ ବିବାଦର ସମାଧାନ ଲାଗି ଗୋଟିଏ ଜରୁରୀ ବୈଠକ ବସ୍ବା। ଏଥି ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବୈଠକର ଫଳାଫଲକେ ନେଇକରି ଦୁଇ ରାଜ୍ୟ ସକାରାତ୍ମକ ରହିଛନ୍, ଖୁବ୍ ଜଲ୍ଦି ବିବାଦର ସମାଧାନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ହେବାରକେ ଥିବା ଆଇବା ପଞ୍ଚାୟତ ଓ ପୌର ନିର୍ବାଚନକେ ଫଟିକ ନିର୍ଭୁଲ ଅବାଧ ଆଉ ନାଗରିକ କୈନ୍ଦ୍ରିକ ହିସାବରେ ପରିଚାଳନା କରିବା ଲାଗି ଗଲାକାଲି ଭୁବନେଶ୍ୱରର ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଘରକେ ଘର ସର୍ବେକ୍ଷଣ

0: ସ୍ତରୀୟ ଭୋଟର ତାଲିକାକେ ଆହୁରି ସଠିକ୍ ଫଟିକ୍ କରବାର ଉପରେ ଜୋର୍ ଦିଆଯାଇଥିଲା। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ସବୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଲ, ଉପଜିଲ୍ଲାପାଲ, ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀମାନେ ଯୋଗ ଦେଇଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆଇବାକାଲି ରାଜ୍ୟର ସବୁ ପଞ୍ଚାୟତନ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯିବା। ଏହି ଗ୍ରାମସଭାମାନଙ୍କେ ସଫଲ କରିବା ଲାଗି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ରାଜ୍ୟର ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ଭାବନାକେ ଆଧାର କରିକି ଗାଁ ଲୋକଙ୍କ ଯୋଗଦାନ ଦେଇ ସେମାନଙ୍କର ସମସ୍ୟା, ଆବଶ୍ୟକତା, ସମ୍ଭାବନା ଓ ବିକାଶର ପ୍ରାଥମିକତାକେ ଚିହ୍ନଟ କରିବାର ଉପରେ ମନ୍ତ୍ରୀ ଜୋର୍ ଦେଇଛନ୍। ମୌସୁମୀ ବର୍ଷା ଉତ୍ତରୁ ନୁକସାନ ହୋଇଥିବା ରାସ୍ତାଘାଟ ଆର୍ ସେତୁମାନଙ୍କର ମରାମତି ଲାଗି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାତି ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଖରାପ ହୋଇଥିବା ରାସ୍ତାଘାଟର କ୍ଷେତ୍ର ପର୍ଯ୍ୟବେକ୍ଷଣ ଆଉ ନିର୍ମାଣ କାମକେ ତଦାରଖ କରିବା ଲାଗି ବୈଠକଟି ସବୁ ଯନ୍ତ୍ରୀମାନଙ୍କୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍। କାମକାଜଟି ଅବହେଳା କଲେ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ସହିତ ଟେଣ୍ଡର ପ୍ରକ୍ରିୟାକେ ଅତ୍କା ତୁର୍ତ୍ତି ଆଉ ଫଟିକ୍ କରିବାର ଉପରେ ମନ୍ତ୍ରୀ ଜୋର୍ ଦେଇଛନ୍। ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ସ୍ୱେଚ୍ଛାକୃତ ରକ୍ତଦାନକେ ତହକାବାର ସୁରକ୍ଷିତ ରକ୍ତ ସଞ୍ଚାଳନକେ ସୁନିଶ୍ଚିତ କରବାର ବାଗି ଲକ୍ଷ୍ୟ ନେଇକରି ସାରା ଦେଶେ ଆଜି ଏ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ମାତ୍ର ଗୋଟିଏ ବୁନ୍ଦା ରକ୍ତରେ ଜୀବନକୁ ଓ ଆଶାକୁ ଫେରାଇ ଆଣିବାର ଶକ୍ତି ନିହିତ ଅଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ରକ୍ତଦାନ କରବାରକେ ଆହ୍ୱାନ ଦେବାର ସହିତ ସଭେ ଏ ମହାନ ସେବାଥି ଦୀକ୍ଷିତ ହେଲେ କେନ୍ସି ରୋଗୀଙ୍କୁ ରକତ ଲାଗି ଅପେକ୍ଷା କରିବାକେ ନାଇଁ ପଡ଼େ ବୋଲି ବିଲ୍ ବାର୍ତ୍ତା ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭିଲ୍ ଏ ଅବସରରେ ରକ୍ତଦାନ ଲାଗି ଯୁଆନ ପିଢ଼ିକେ ଆହ୍ୱାନ ଦେଇଛନ୍। ଦୀର୍ଘାୟୁ ସମିତି ଲମ୍ବା ଜୀବନ ଲାଗି ବ୍ୟବସ୍ଥାର ପୁନର୍ବିଚାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବୟସ୍କ ଲୋକଙ୍କୁ ଆଧାର ସମ୍ମାନ ଆଉ ସେବା ଦେବାର ଲକ୍ଷ୍ୟଟି ଫି ବଛର ଅକ୍ଟୋବର 1 ତାରିଖ ଏ ଦିବସ ପାଳନ କରାଯାଏସି। ସନ୍ତୁଳିତ ଖାଇବାର, ଭରପୁର ପରିଶ୍ରମ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଆଉ ହାଲକା ଶାରୀରିକ ପରିଶ୍ରମ ଜରି ବୃଦ୍ଧାବସ୍ଥାଥି ସେମାନଙ୍କୁ ଖୁସ୍ ରଖବାର ଲାଗି ଏ ଦିବସ ପାଳନ କରାଯାଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ନାଗରିକମାନଙ୍କର ଅମୂଲ୍ୟ ଯୋଗଦାନକେ ସମ୍ମାନ ଜଣାବାର ସହିତ ସେମାନଙ୍କର ନିରାମୟ ଆଉ ଦୀର୍ଘ ଜୀବନ କାମନା କରିଛନ୍। କଳାହାଣ୍ଡି ଜିଲ୍ଲାନୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ଗଲାକାଲି 192 ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ବାରଣାସୀକେ ଯାତ୍ରା କରିଛନ୍। ତୀର୍ଥଯାତ୍ରୀମାନେ ଭବାନୀପାଟଣାନୁ ବସ୍ ଜରିଏ ରାୟଗଡ଼ା ରେଲ ଷ୍ଟେସନ୍କେ ଯାଇଛନ୍। ଆଜି ଦିନର 10 ବଜେ କଳାହାଣ୍ଡି, ନୂଆପଡ଼ା ସହିତ 5 ଜିଲ୍ଲାର ଯାତ୍ରୀମାନେ ରାୟଗଡ଼ା ଷ୍ଟେସନ୍ରୁ ଅଯୋଧ୍ୟା ଯାତ୍ରା କରିବେ। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାଥି ଜିଲ୍ଲାନୁ 570 ଜଣ ତୀର୍ଥଯାତ୍ରୀ 17 ବସ୍ ଜରିଏ ଶ୍ରୀକ୍ଷେତ୍ର ପୁରୀକେ ଯାଇଛନ୍। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାଥି ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ସଡ଼କ ସୁରକ୍ଷା ବାବଦ ଭିନ୍ ଭିନ୍ ବିଷୟଥି ଆଲୋଚନା କରିବାର ସହିତ ଅକ୍ଟୋବର ମାସକେ ଦୁର୍ଘଟଣା ମୃତ୍ୟୁ ଶୂନ୍ୟ କରବାର ଲାଗି ଏ ଅବସରରେ ଜିଲ୍ଲାପାଳ ଜୋର୍ ଦେଇଛନ୍। ନୂଆପଡ଼ା ମିନି ଷ୍ଟାଡିୟମ୍ର ଚାଲିଥିବା ଜୋନ୍ ସ୍ତରୀୟ ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ଟି ଗଲାକାଲି ସମ୍ବଲପୁର ଦଲ କନ୍ଧମାଳକେ 1-0 ଗୋଲ୍ଥି ହରିଛି। ଉଦ୍ଯାପନୀ କାର୍ଯ୍ୟକ୍ରମଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଉ ଆଘର ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଆର୍ ତାର ଆଖର ମିଆଁମାର ସମୁଦ୍ର ଖଣ୍ଡିନ ହୋଇଥିବା ଗଭୀର ଅବପାତ ଦୁର୍ବଳ ହୋଇକରି ଅବପାତଟି ବଦଳିଛି। ଏ ତାର ପ୍ରଭାବରେ ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ସହିତ 9 ଜିଲ୍ଲାର ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्त चित्र और अन्य दुर्लभ रिकॉर्डिंग। और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଖୁବ୍ଶୀଘ୍ର ବିବାଦର ସମାଧାନ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାରୁ 2016 ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର 2018 ମାର୍ଚ୍ଚ ମାସରେ ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଗଠନ କରିଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଅଦ୍ୟାବଧି ଶୁଣାଣି ଜାରି ରହିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସରଳ, ତ୍ୱରିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ଆଜିଠାରୁ 10 ପର୍ଯ୍ୟନ୍ତ ରାଜ୍ୟରେ ସେବା ସେତୁ ଅଭିଯାନ ଆୟୋଜିତ ହେବ। ଏହା ମାଧ୍ୟମରେ ଯୋଗ୍ୟ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସବିଶେଷ ସୂଚନା ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଚଳିତ ବର୍ଷ ହୋଇଥିବା ବ୍ୟାପକ ବର୍ଷା ଯୋଗୁଁ ରାଜ୍ୟର ଅନେକ ରାସ୍ତା ନଷ୍ଟ ହୋଇଯାଇଛି। ଏହାର ତୁରନ୍ତ ମରାମତି କରିବା ପାଇଁ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ରାସ୍ତାର ସ୍ଥିତି ଯାଞ୍ଚ କରି ପ୍ରତି 15 ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପରିଦର୍ଶନକୁ ଆହୁରି ସୁବିଧାଜନକ, ସୁରକ୍ଷିତ ଓ ସ୍ମରଣୀୟ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରାଯିବାକୁ ଗୁରୁତ୍ୱାରୋପ କରିଛନ୍ତି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଏକ ଉତ୍ତମ ଓ ଆନନ୍ଦଦାୟକ ଅନୁଭୂତି ନେଇ ଫେରିବେ ସେଥିପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀମତୀ ପରିଡ଼ା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ପୌର ନିର୍ବାଚନ 2027 ସ୍ୱଚ୍ଛ, ନିର୍ଭୁଲ, ଅବାଧ ଏବଂ ନାଗରିକ କୈନ୍ଦ୍ରିକ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ, କ୍ଷେତ୍ରସ୍ତରୀୟ ସର୍ଭେ, ନିର୍ବାଚନ ପରିଚାଳନା ଏବଂ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଆସନ୍ତାକାଲି ଗାନ୍ଧି ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ଏହାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖୀ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସମସ୍ତ ସରପଞ୍ଚକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ଭାବନାକୁ ଆଧାର କରି ଗ୍ରାମସଭା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରାଯିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଶିକ୍ଷା, ଦକ୍ଷତା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ

0: ପଞ୍ଚାୟତରେ ସାଧନା କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି। ଜିଲ୍ଲାର ଲକ୍ଷ୍ୟ ନିକେତନ ସଫଳ ମଡେଲକୁ ଆଧାର କରି 493ଟି ପଞ୍ଚାୟତରେ ସାଧନା କେନ୍ଦ୍ର ଖୋଲାଯିବ। ଆସନ୍ତା ମାସରୁ ସାଧନା କେନ୍ଦ୍ର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ନିଶାଦ୍ରବ୍ୟ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କୋରାପୁଟ ଓ ମାଲକାନଗିରିର ତୀର୍ଥଯାତ୍ରୀଙ୍କୁ ନେଇ ରାୟଗଡ଼ା ରେଳ ଷ୍ଟେସନରୁ ଆଜି ସକାଳ 10ଟାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିବ। କଳାହାଣ୍ଡି ଜିଲ୍ଲାରୁ 192 ଜଣ ତୀର୍ଥଯାତ୍ରୀ ଏଥିରେ ସାମିଲ ଅଛନ୍ତି। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତାକୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ବିଶ୍ୱରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଦୀର୍ଘାୟୁର ଯୁଗ, ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀ। ଆଜି ମଧ୍ୟ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା, ରକ୍ତ ସଂଗୃହୀତ କେନ୍ଦ୍ରଗୁଡ଼ିକ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଏବଂ ଜାତୀୟ ରକ୍ତନୀତିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମ୍ଠାରେ 65ତମ ସାହାଣିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ କନ୍ଧମାଳକୁ ସମ୍ବଲପୁର 1-0 ଗୋଲ୍ରେ ପରାସ୍ତ କରି ବିଜୟୀ ହୋଇଛି। ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ଠାରେ ଚାଲିଥିବା 65ତମ ସାହାଣିକ ଫୁଟବଲ ଲିଗ୍ର ପ୍ରଥମ ମ୍ୟାଚ୍ରେ ବରଗଡ଼ ଦଳ ବୌଦ୍ଧକୁ 6-0 ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ।
2: ସାରା ପୃଥିବୀରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ସାଧାରଣତଃ 60 ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ବୟସ୍କ ବ୍ୟକ୍ତି କୁହାଯାଏ। ପୃଥିବୀରେ ଥିବା ମୋଟ ବୟସ୍କଙ୍କ ସଂଖ୍ୟା ତୁଳନାରେ ଭାରତ ଦ୍ୱିତୀୟ ବୃହତ୍ତମ ଦେଶ। ମୋଟ ଜନସଂଖ୍ୟାର 8% ଲୋକ ବୟସ୍କ। ସେମାନଙ୍କ ମଧ୍ୟରୁ ପ୍ରାୟ 45%ରୁ ଅଧିକ ବ୍ୟକ୍ତି ରୋଗାକ୍ରାନ୍ତ ଥାନ୍ତି। ତେଣୁ ବୟସ୍କଙ୍କ ଯତ୍ନ ଏକ ସାମାଜିକ ଆବଶ୍ୟକତା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରର ସମସ୍ତ ତନ୍ତୁ, କୋଷ ଆଦି କାର୍ଯ୍ୟକ୍ଷମତା ହରାଇ ବସନ୍ତି ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମିଯାଏ। ବାର୍ଦ୍ଧକ୍ୟ ଅବସ୍ଥାରେ ଧୂମପାନ କରିବା, ମଦ୍ୟପାନ କରିବା, ଅତ୍ୟଧିକ ମୋଟା ହେବା ଓ ଚଳପ୍ରଚଳ ନ ହୋଇ ଘରେ ବସି ରହିବା ଦ୍ୱାରା ମଣିଷର ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଯେକୌଣସି ରୋଗ ଆରମ୍ଭରୁ ହିଁ ଗୁରୁତର ଆକାର ଧାରଣ କରେ ଏବଂ ଆଶୁ ଚିକିତ୍ସା ଜରୁରୀ ହୋଇପଡ଼େ। ବୟସ୍କ ବ୍ୟକ୍ତିଙ୍କଠାରେ କେତେକ କ୍ରନିକ ରୋଗ ଯଥା ମୋତିଆବିନ୍ଦୁ, ଗଣ୍ଠିବାତ, ଶ୍ୱାସକଷ୍ଟ, ଯକ୍ଷ୍ମା, ବହୁମୂତ୍ର, ପ୍ରୋଷ୍ଟେଟ୍ ଗ୍ରନ୍ଥି ବୃଦ୍ଧି, ଅଜୀର୍ଣ୍ଣ, କୋଷ୍ଠକାଠିନ୍ୟ, ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ୍, ପାରାଲିସିସ୍, କ୍ୟାନ୍ସର, ମାନସିକ ଅବସାଦ ଆଦି ରୋଗ ଅଧିକ ପରିମାଣରେ ଦେଖାଯାଏ। ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା କହିଲେ କେବଳ ଶାରୀରିକ ଅବସ୍ଥାକୁ ବୁଝାଏ ନାହିଁ, ତାଙ୍କର ମାନସିକ ଅବସ୍ଥା, ଆର୍ଥିକ ଅବସ୍ଥା, ସାମାଜିକ ଓ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ପରିଣତ ବୟସରେ ସ୍ୱାସ୍ଥ୍ୟ ଭଲ ନ ରହିଲେ ଏହା ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟ ଯଥା ଗାଧୋଇବା, ଶୌଚ ହେବା, ଲୁଗା ପିନ୍ଧିବା, ଖାଇବା, ବୁଲାବୁଲି କରିବା, ଘର ସଫା କରିବା, ଲୁଗା ସଫା କରିବା, ରୋଷେଇ କରିବା, ବଜାର ସଉଦା କରିବା, ବ୍ୟାଙ୍କ ଯିବା ଆଦି କାମ ପ୍ରଭାବିତ ହୋଇଥାଏ। ବୟସ୍କଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ଏକ ସାଧାରଣ ସମସ୍ୟା। ଅଧିକାଂଶ ବ୍ୟକ୍ତିଙ୍କ ଦାନ୍ତ ନଥିବାରୁ ସେମାନେ ଖାଦ୍ୟକୁ ଭଲ ଭାବରେ ଚୋବାଇ ପାରନ୍ତି ନାହିଁ ବା ଖାଦ୍ୟକୁ ଭଲ ଭାବେ ହଜମ କରିପାରନ୍ତି ନାହିଁ। ତେଣୁ ସେମାନଙ୍କୁ ଅଧିକ ପୁଷ୍ଟିସାର ବା ଏନର୍ଜିଯୁକ୍ତ ଖାଦ୍ୟ ଓ କମ୍ ଲୁଣ ଦିଆଯିବା ଉଚିତ। ଅଧିକ ତନ୍ତୁଯୁକ୍ତ ଖାଦ୍ୟ, କମ୍ ଚର୍ବିଜାତୀୟ ଖାଦ୍ୟ, ଛୋଟ ମାଛ, ଦହି, ଛେନା ଓ ସବୁଜ ପନିପରିବା ଆଦି ଖାଦ୍ୟ ହାଡ଼ ଦୁର୍ବଳ ହେବାରୁ ବଞ୍ଚିତ କରେ। ସତେଜ ଫଳ, ଶାଗ, ମୂଳା, ଗାଜର ଆଦି ଖାଇଲେ କ୍ୟାନ୍ସର ତଥା ଅନ୍ୟାନ୍ୟ ଅବକ୍ଷୟଜନିତ ରୋଗ ବା ଡିଜେନେରେଟିଭ୍ ଡିଜିଜ୍ କମ୍ ହୁଏ। ପ୍ରତ୍ୟେକ ଦିନ ନିୟମିତ ଭାବେ କିଛି ସମୟ ବ୍ୟାୟାମ କରିବା ଉଚିତ। ଏହାଦ୍ୱାରା ଶରୀରର ହାଡ଼, ମାଂସପେଶୀ ଆଦି ଦୃଢ଼ ହୁଏ ଏବଂ କୋଷ ଓ ତନ୍ତୁ କ୍ଷୟ କମ୍ ହୁଏ। ଦେହ ହାଲୁକା ରହେ ଓ ମନ ଫୁର୍ତ୍ତି ରହେ। ଜଣେ ବୟସ୍କ ବ୍ୟକ୍ତି ଦୈନିକ ଅନ୍ତତଃ ପକ୍ଷେ 7-8 ଘଣ୍ଟା ନିଦ୍ରା ଯିବା ଉଚିତ। ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନ କଲେ ଶରୀର ଓ ମନ ସୁସ୍ଥ ରହେ। ବୃଦ୍ଧାବସ୍ଥାରେ ଧୂମପାନ କରିବା ଅତ୍ୟନ୍ତ କ୍ଷତିକାରକ। ଏହାଦ୍ୱାରା ଶ୍ୱାସଜନିତ ରୋଗ ଓ ଫୁସ୍ଫୁସ୍ କ୍ୟାନ୍ସର ଆଦି ହେବାର ସମ୍ଭାବନା ଅଧିକ ଥାଏ। ମଦ୍ୟପାନ କଲେ ହୃଦରୋଗ ବଢ଼େ, ଯକୃତ ରୋଗ, ଉଦର ରୋଗ, ସ୍ନାୟୁ ଦୁର୍ବଳତା ଏବଂ ମାନସିକ ବିଷାଦ ଆଦି ରୋଗ ମାଡ଼ି ଆସେ। ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସହଜରେ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ସେମାନଙ୍କୁ ସବୁବେଳେ ଏକୁଟିଆ ବାହାରକୁ ଛାଡ଼ିବା ଉଚିତ ନୁହେଁ। ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟର ଯତ୍ନ କେବଳ ଡାକ୍ତରଙ୍କ ଦ୍ୱାରା କରିବା ସମ୍ଭବ ନୁହେଁ। ଏଥିପାଇଁ ଅନ୍ୟାନ୍ୟ ବର୍ଗର ଲୋକ ଯଥା ନର୍ସ, ଫାର୍ମାସିଷ୍ଟ, ଫିଜିଓଥେରାପିଷ୍ଟ, ଖାଦ୍ୟ ପରାମର୍ଶଦାତା, ମନସ୍ତତ୍ତ୍ୱବିତ୍, ଚକ୍ଷୁ ବିଶେଷଜ୍ଞ ତଥା ସମାଜସେବୀଙ୍କ ଆବଶ୍ୟକତା ରହିଛି।

0: ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ରୂପେ ଡାକ୍ତରଙ୍କୁ ଦେଖାଇ ଆବଶ୍ୟକ ପରୀକ୍ଷା କରିବା ଦ୍ୱାରା ବହୁ ରୋଗ ଆରମ୍ଭରୁ ଜଣାପଡ଼ିଯାଏ, ଯାହାକୁ ତୁରନ୍ତ ଚିକିତ୍ସା କରିବା ଦ୍ୱାରା ରୋଗୀ ସୁସ୍ଥ ହୋଇପାରେ। ବୟସ୍କା ସ୍ତ୍ରୀ ଲୋକଙ୍କୁ ସ୍ତନ କର୍କଟ ଓ ଜରାୟୁ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ଥାଏ, ତେଣୁ ନିୟମିତ ସ୍ତନ ପରୀକ୍ଷା ଓ ପାପ୍ ସ୍ମିୟର ପରୀକ୍ଷା କରିବା ଦ୍ୱାରା ଏହା ପ୍ରାରମ୍ଭରୁ ଜଣାପଡ଼ିଯାଏ। ସେହିପରି ବୟସ୍କ ପୁରୁଷ ଲୋକଙ୍କୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବଢ଼ିବା ଓ ମଳଦ୍ୱାର କ୍ୟାନ୍ସର ଆଦି ହେବାର ସମ୍ଭାବନା ଅଧିକ ଥାଏ, ତେଣୁ ନିୟମିତ ରୂପେ ଡାକ୍ତରଙ୍କ ପାଖରେ ଯାଞ୍ଚ କରାଇବା ଉଚିତ। ଆଖି, କାନ, ଦାନ୍ତ, ବ୍ଲଡ୍ ପ୍ରେସର, ହାର୍ଟ ଆଦି ମଝିରେ ମଝିରେ ପରୀକ୍ଷା କରାଇବା ଉଚିତ। ଆମ ସମାଜରେ ବୟସ୍କଙ୍କ ଯତ୍ନ ନେବାରେ କେତେକ ମୌଳିକ ସମସ୍ୟା ରହିଛି। ଦେଖାଯାଏ ଆଜିକାଲି ଗୋଟିଏ ଯୌଥ ପରିବାରରେ 3-5 ପିଢ଼ି ପର୍ଯ୍ୟନ୍ତ ସଦସ୍ୟ ରହନ୍ତି, ଫଳରେ ସ୍ଥାନଭାଗ ଯୋଗୁଁ ବୟସ୍କ ଲୋକମାନଙ୍କ ପାଇଁ ଖୋଲାଖୋଲି ଭାବରେ ଚଳପ୍ରଚଳ କରିବା ପାଇଁ ପ୍ରଶସ୍ତ ଜାଗାର ଅଭାବ ଦେଖାଯାଏ। ସାଧାରଣତଃ ଘରେ ଝିଅ ଓ ବୋହୂମାନେ ବୟସ୍କ ଲୋକଙ୍କ ଯତ୍ନ ନେଇଥାନ୍ତି, କିନ୍ତୁ ଆଜିକାଲି ଅଧିକାଂଶ ଝିଅ ବୋହୂ ଚାକିରି ବାହାନାରେ ଅନେକ ସମୟ ବାହାରେ ରହୁଥିବାରୁ ସେମାନଙ୍କ ଯତ୍ନ ଠିକ୍ ଭାବରେ ନେଇପାରୁନାହାନ୍ତି। କେତେକ କ୍ଷେତ୍ରରେ ବୟସ୍କ ବ୍ୟକ୍ତିମାନେ ଘରେ କନିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଅବହେଳିତ ଓ ନିର୍ଯାତିତ ମଧ୍ୟ ହୋଇଥାନ୍ତି। ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ, କାରଣ ସେମାନେ ସୁସ୍ଥ ରହିଲେ ପରିବାରରେ ଅନ୍ୟମାନଙ୍କ ପାଇଁ ବୋଝ ହୋଇ ରହିବେ ନାହିଁ। ସେମାନେ ନିଜେ ଆତ୍ମନିର୍ଭରଶୀଳ ହୋଇ ଚଳିପାରିବେ ଓ ନିଜର ଦୈନନ୍ଦିନ ଆବଶ୍ୟକତା ନିଜେ ପୂରଣ କରି ଏକ ସୁସ୍ଥ ଓ ନିରୋଗା ଜୀବନ ଅତିବାହିତ କରିପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ଯତ୍ନ ଆଲୋଚନା କରିଥିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଆଜିଠାରୁ ଦେଶରେ ଲାଗୁ ହେଉଛି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟ 2026। ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର 279ତମ ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରଯୁକ୍ତିମୂଳକ ପଦକ୍ଷେପର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ବୟନଶିଳ୍ପ ସମ୍ମିଳନୀ ଏବଂ ଦ୍ୱିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। 1926 ସ୍ଥାପିତ କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ପାଳନ ଗତବର୍ଷ ଅକ୍ଟୋବର 1 ଆରମ୍ଭ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ସ୍ମାରକୀ ଡାକଟିକଟ, ଷ୍ଟାମ୍ପ ଏବଂ ଏକ ପୁସ୍ତକର ଉନ୍ମୋଚନ କରିବେ। ପୁସ୍ତକର ଶୀର୍ଷକ ରହିଛି 100 Landmark Judgments ସେପିଙ୍ଗ ଦ ପଲିସିଜ୍ ଅଫ୍ UPSC ଆଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ସ ଇନ୍ ଇଣ୍ଡିଆ। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ଅଂଶୀଦାରମାନେ ଯୋଗଦେବା ସହ ରାଜ୍ୟ ଲୋକସେବା ଆୟୋଗଗୁଡ଼ିକର ଅଧ୍ୟକ୍ଷ ଏବଂ ସଦସ୍ୟ, ଭାରତ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହେବେ। ଭାରତ ମଣ୍ଡପମ୍ଠାରେ ଗତକାଲି ଆରମ୍ଭ ହୋଇଥିବା ଶତବାର୍ଷିକୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶତାବ୍ଦୀ ସମାରୋହ ମନ୍ଥନରେ ବିଶିଷ୍ଟ ବ୍ୟକ୍ତିମାନେ ଉଦ୍ବୋଧନ ଦେବା ସହ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟ 2026 ବ୍ୟାଙ୍କର୍ସ ସାକ୍ଷ୍ୟ ଆଇନ ଆଜିଠାରୁ ଲାଗୁ ହୋଇଛି। ଗତ ଅଗଷ୍ଟ 13 ଏହି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ପୂର୍ବରୁ ପ୍ରଚଳିତ 1891 ଆଇନ ପରିବର୍ତ୍ତେ ନୂଆ ଆଇନ ଆଜିଠାରୁ କାର୍ଯ୍ୟକାରୀ କରାଯାଉଛି। ବ୍ୟାଙ୍କ ଦସ୍ତାବିଜ୍ଗୁଡ଼ିକୁ ସାକ୍ଷ୍ୟ ଭାବେ ବ୍ୟବହାର କରିବା ଉଦ୍ଦେଶ୍ୟରେ ନୂତନ ଢାଞ୍ଚାର ପ୍ରୟୋଗାତ୍ମକ ଦିଗଗୁଡ଼ିକ ଉପରେ ନୂଆ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟରେ ବ୍ୟବସ୍ଥା ରହିଛି। ବ୍ୟାଙ୍କ ଦସ୍ତାବିଜ୍ଗୁଡ଼ିକୁ ବିଭିନ୍ନ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସଂରକ୍ଷିତ ରଖିବା ଉପରେ ଏହି ନିୟମରେ ଗୁରୁତ୍ୱ ଦିଆଯାଇଛି। ନୂଆ ଆଇନ ଅନୁଯାୟୀ ବର୍ତ୍ତମାନର ବ୍ୟାଙ୍କିଂ ବ୍ୟବସ୍ଥାରେ ଆଇନଗତ ବ୍ୟବସ୍ଥା ଜରିଆରେ ସମସ୍ତ ଦସ୍ତାବିଜ୍ର ଆଧୁନିକୀକରଣ କରାଯିବ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ପୋଲାଣ୍ଡର ଅର୍ଥମନ୍ତ୍ରୀ ଆଣ୍ଡ୍ରେଜ୍ ଡୋମାନ୍ସ୍କିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ�ି। ଆମେରିକାରେ ଅନୁଷ୍ଠିତ G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ମନ୍ତ୍ରୀ ଶ୍ରୀ ଗୋଏଲ ପୋଲାଣ୍ଡ ଅର୍ଥମନ୍ତ୍ରୀଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏହି ବୈଠକ ଫଳପ୍ରଦ ହୋଇଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରକୁ ନୂତନ ଶିଖରକୁ ନେବା ଲାଗି ପ୍ରତିବଦ୍ଧ।

0: ଦୃଢ଼ତା ପ୍ରକାଶ କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବ୍ୟବସାୟ ଏବଂ ଅର୍ଥନୈତିକ ସହଯୋଗ ବ୍ୟବସ୍ଥା ଦୃଢ଼ କରିବା ଦିଗରେ ନୂଆ ସୁଯୋଗ ସୃଷ୍ଟି କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର 279ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ବିଭିନ୍ନ ସୂଚନା ପ୍ରଯୁକ୍ତିମୂଳକ ପଦକ୍ଷେପର ଶୁଭାରମ୍ଭ କରିବେ। ଭାରତୀୟ ସେନା ଆର୍ଥିକ ସୂଚନା ବ୍ୟବସ୍ଥା ସମ୍ବଳିତ ସକ୍ଷମ ପ୍ଲାଟଫର୍ମ, ପ୍ରତିରକ୍ଷା ମନ୍ତ୍ରଣାଳୟର ଜାତୀୟ ସଂକଳନ ପ୍ରଣାଳୀ ଏବଂ ଟ୍ରେଜେରୀ ସିଙ୍ଗିଲ୍ ଆକାଉଣ୍ଟସ୍ ପେମେଣ୍ଟ ବ୍ୟବସ୍ଥାର ଏକତ୍ରୀକରଣ ବ୍ୟବସ୍ଥାର ମଧ୍ୟ ଶ୍ରୀ ସିଂ ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ଆୟବ୍ୟୟ ବିବରଣୀ ସମ୍ପର୍କିତ ଏକ ସ୍ୱତନ୍ତ୍ର ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସେବାରୁ ବଞ୍ଚିତ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇଦେବା ଏବଂ ସେମାନଙ୍କ ଉଦ୍ୟୋଗୀ ସମ୍ଭାବନାକୁ ବିକଶିତ କରିବା। ଏହି ଯୋଜନା ଅଧୀନରେ ବନ୍ଧକ ବିହୀନ ଋଣ ଯୋଗାଇ ଦିଆଯାଉଥିବାରୁ ବହୁ ସଂଖ୍ୟକ କ୍ଷୁଦ୍ର ଉଦ୍ୟୋଗ ଆର୍ଥିକ ବ୍ୟବସ୍ଥାରେ ସାମିଲ ହୋଇପାରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଉଦ୍ୟମଶୀଳତାକୁ ହର ଭାରତୀୟ କେ ଲିଏ ସହଜ ବନାନେ ମେ ମୁଦ୍ରା ଯୋଜନା କି ବହୁତ ବଡ଼ି ଭୂମିକା ହେ। ବିନା ଗ୍ୟାରେଣ୍ଟି ବ୍ୟାଙ୍କ ଲୋନ କି ଇସ୍ ଯୋଜନା ନେ ମହିଳା ଉଦ୍ୟମୀ ମେରେ ଦଲିତ ପିଛଡ଼େ ଆଦିବାସୀ ଉଦ୍ୟମୀଙ୍କ ଏକ ବହୁତ ବଡ଼ ଘର ଦେଶ ମେ ତୟାର କିଆ ହେ ଔର ନୟେ ନୟେ କ୍ଷେତ୍ର ମେ କିଆ ହେ ଦୂର ସୁଦୂର ଗାଁ ମେ କିଆ ହେ। ଇସ୍ ଯୋଜନା କେ ତହତ ଅଭି ତକ ଲଗଭଗ 19 ଲକ୍ଷ କରୋଡ଼ ରୁପିଏ ଋଣ କେ ତୌର ପର ଦିଏ ଗଏ ଔର ଲୋନ ଲେନେ ୱାଲୋ ମେ ଲଗଭଗ 7 କରୋଡ଼ ଏସେ ଉଦ୍ୟମୀ ହେ ଜିନ୍ହେ ପହଲି ବାର କୋଇ ଉଦ୍ୟମ ଶୁରୁ କିଆ ହେ ଔର ଏକ ନୟେ ଉଦ୍ୟମୀ ବନେ ହେ।
0: ତଥ୍ୟ ଅନୁଯାୟୀ ମୁଦ୍ରା ଋଣର 68% ମହିଳା ଉଦ୍ୟୋଗୀଙ୍କୁ ଏବଂ 51% ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଋଣ ଗ୍ରହୀତାଙ୍କୁ ପ୍ରଦାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଏକ ସର୍ବେକ୍ଷଣ ଅନୁଯାୟୀ 2015-2018 ମଧ୍ୟରେ ମୁଦ୍ରା ଯୋଜନା ଦ୍ୱାରା ପ୍ରାୟ 1,12,00,000 ଅତିରିକ୍ତ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ଯୋଜନାର ପରିସରକୁ ଆହୁରି ବୃଦ୍ଧି କରି 2024 ମସିହାରେ ମୁଦ୍ରା ଋଣର ସର୍ବୋଚ୍ଚ ସୀମା 10,00,000 ଟଙ୍କାରୁ 20,00,000 ଟଙ୍କାକୁ ବୃଦ୍ଧି କରାଯାଇଛି, ଫଳରେ ସଫଳ ଉଦ୍ୟୋଗୀମାନେ ନିଜ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଅଧିକ ଋଣ ପାଇବାର ସୁଯୋଗ ପାଇଛନ୍ତି। ପିଏମ୍ ମୁଦ୍ରା ଯୋଜନା ମାଧ୍ୟମରେ ଚାକିରି ଖୋଜିବା ପରିବର୍ତ୍ତେ ନିଜେ ଉଦ୍ୟମ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାର ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ଚଳିତ ଆର୍ଥିକ ବର୍ଷ ସୁଦ୍ଧା 19 କୋଟିରୁ ଅଧିକ ଋଣ ଜରିଆରେ 262 କୋଟିରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆଜି ବୟନ ଶିଳ୍ପ ସମ୍ମିଳନୀ ଆରମ୍ଭ ହେବ। ବୟନ ଶିଳ୍ପ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଲଘୁ ଉଦ୍ୟୋଗ ଭାରତୀର ଜାତୀୟ ମହାସଚିବ ଓମ୍ ପ୍ରକାଶ ଗୁପ୍ତା କହିଛନ୍ତି, ଏହି ସମ୍ମିଳନୀରେ 400 ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ ସାମିଲ ହେବେ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେ କହିଛନ୍ତି, ବିଭିନ୍ନ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ବୟନ ଶିଳ୍ପ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି ଏବଂ ସେହି ସୁଯୋଗଗୁଡ଼ିକର ସଦୁପଯୋଗ ନେଇ ସମ୍ମିଳନୀରେ ଆଲୋଚନା କରାଯିବ। ଏଥିସହିତ ସରକାରଙ୍କ ପକ୍ଷରୁ ବୟନଶିଳ୍ପ କ୍ଷେତ୍ରର ଉନ୍ନତି ଲାଗି ରହିଥିବା ଦୃଷ୍ଟିକୋଣ, ଯୋଜନା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଶ୍ରୀ ଗୁପ୍ତା କହିଛନ୍ତି, ବୟନଶିଳ୍ପ କ୍ଷେତ୍ର ଦେଶର 4 କୋଟିରୁ ଅଧିକ ଲୋକଙ୍କୁ କର୍ମନିୟୋଜନ ଯୋଗାଇ ଦେଇଛି। ଦୁବାଇରୁ ଇସ୍ରାଏଲ୍ର ତେଲ୍ ଆଭିଭ୍ ଯାଉଥିବା ଏକ ବିମାନରେ ଓମାନ୍ର ସହ ପାଇଲଟ୍ କ୍ୟାପ୍ଟେନ୍ଙ୍କୁ ଛୁରୀ ଭୁଷିବା ଘଟଣା ଏବଂ ଦୁବାଇର ଏହି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ଅଭିଯୋଗରେ ସମ୍ପୃକ୍ତ ସହ ପାଇଲଟ୍କୁ ଗିରଫ କରାଯାଇଛି। ସାଉଦି କର୍ତ୍ତୃପକ୍ଷ ଏହା ସ୍ପଷ୍ଟ

ଅଛନ୍ତି। ବିମାନଟି ତେଲ୍ ଆଭିଭ୍ ଯାଉଥିବା ବେଳେ ଓମାନର ସହ ପାଇଲଟ ଜଣଙ୍କ କ୍ୟାପ୍ଟେନ୍ଙ୍କୁ ଛୁରୀ ଭୁସିଥିଲେ ଏବଂ ବିମାନଟି 2 ମିନିଟ୍ ମଧ୍ୟରେ 17,400 ଫୁଟ୍ ତଳକୁ ଖସି ଆସିଥିଲା। ତେବେ କେତେଜଣ ବିମାନ ଯାତ୍ରୀ ଏବଂ ଅନ୍ୟ କର୍ମଚାରୀ ଆକ୍ରମଣକାରୀ କ୍ୟାପ୍ଟେନ୍ଙ୍କୁ ଅଟକାଇବା ସହ ତାବୁକ୍ ରିଜିଓନାଲ ଏୟାରପୋର୍ଟରେ ବିମାନ ସୁରକ୍ଷିତ ଅବତରଣ କରାଇବାରେ ସଫଳ ହୋଇଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା କ୍ୟାପ୍ଟେନ୍ ଜଣକ ଜଣେ ଭାରତୀୟ ଏବଂ ସେ 174 ଜଣଙ୍କ ଜୀବନ ବଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ତାଙ୍କୁ ପ୍ରଶଂସା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତୀୟ ନାଗରିକ ତଥା କ୍ୟାପ୍ଟେନ୍ ସ୍ମିଥ୍ ମଚାଉରଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଉପରେ ରିୟାଦ ସ୍ଥିତ ଭାରତୀୟ ଦୂତାବାସ ନଜର ରଖିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଗତକାଲି ଗୁଆହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ 3-2 ସିରିଜ୍ରେ 2-0 ଆଗରେ ରହିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 7 ୱିକେଟ୍ ବିନିମୟରେ ସର୍ବାଧିକ 405 ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ମାତ୍ର 2 ୱିକେଟ୍ ବିନିମୟରେ 43 ଓଭର 3 ବଲ୍ରେ ବିଜୟ ହାସଲ କରିଥିଲା। ଏହି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ଶନିବାର ଦିନ ନୂଆ ଚଣ୍ଡିଗଡ଼ରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ରୀୟ ଲୋକସେବା ଆୟୋଗର ଶତବାର୍ଷିକୀ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଆଜିଠାରୁ ଦେଶରେ ଲାଗୁ ହେଉଛି ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ଆକ୍ଟ 2026। ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗର 279ତମ ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରଯୁକ୍ତିମୂଳକ ପଦକ୍ଷେପର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନେଇ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ବୟନ ଶିଳ୍ପ ସମ୍ମିଳନୀ ଏବଂ ଦ୍ୱିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା, ଗାନ୍ଧିଜୀ ଏକାଳ ସେକାଳ। ଆଲୋଚକ ହେଲେ ମନୋଜ କୁମାର ପରିଡ଼ା।

ପ୍ରଥମତଃ ଗାନ୍ଧୀଙ୍କର ସ୍ମୃତିଚାରଣ ଅବସରରେ ଅତୀତର ଯେଉଁ ପ୍ରଶଂସାଗାନ କରାଯାଉଛି ସେ ବିଷୟରେ ଆଲୋଚନା କରିବା। ସେ ସମୟ ଭଲ ଥିଲା, ବର୍ତ୍ତମାନ ମନ୍ଦପୂର୍ଣ୍ଣ। ସେତେବେଳେ ଲୋକେ ଭଲ ଥିଲେ, ଏବେ ଖରାପ ହୋଇଗଲେଣି। ଏ ପ୍ରକାର ବିଚାର ଭାରତୀୟ ମାନସିକତାର ଏକ ବହୁଚର୍ଚ୍ଚିତ ଦୁର୍ବଳତାକୁ ପ୍ରତିଫଳିତ କରେ। ସବୁ ଜିନିଷକୁ ଅତୀତର ସୁନେଲି ସ୍ୱର୍ଗ ଭିତରକୁ ଠେଲିଦେବା, ଅତୀତର ମନୋରମ କାନ୍ତାରରେ ମତ୍ତ ହୋଇ ମୃଗୟ କରିବା ଆମର ଏକ ପୁରୁଣା ପ୍ରବୃତ୍ତି। ଏହା ଆମର ସ୍ୱପ୍ନ ଦେଖିପାରିବାର ସାମର୍ଥ୍ୟ ଅପେକ୍ଷା ଆମର ବର୍ତ୍ତମାନକୁ ସମ୍ମୁଖୀନ ହେବାର ଅସାମର୍ଥ୍ୟକୁ ଓ ଭୀରୁତାକୁ ହିଁ ଅଧିକ ପ୍ରତିଫଳିତ କରେ। ଆମେ ବର୍ତ୍ତମାନର ଭୂମିରେ ସଂଘର୍ଷ କରିବାକୁ ଭୟ କରୁ ଓ ଅତୀତକୁ ହିଁ ନିରାପଦରେ ପଳାୟନ କରୁ। ସବୁ ଅନୁଭୂତି ଓ ଉପଲବ୍ଧିକୁ ଅତୀତ ଭିତରେ ଦେଖୁ, ଅତୀତ ଭିତରକୁ ଠେଲି ଦେଇ ସୁରକ୍ଷିତ ମନେ କରୁ। ଗାନ୍ଧୀଙ୍କୁ ବି ଆମେ ସେହିପରି ଅତୀତକୁ ନିକ୍ଷେପ କଲୁଣି, ପୂଜା ଅର୍ଚ୍ଚନାର ମୂର୍ତ୍ତି କରିଦେଲୁଣି। ଏ ସମ୍ପର୍କରେ ବିଖ୍ୟାତ ଇଂରାଜୀ ଲେଖକ V.S. ନାଇପଲଙ୍କର କିଛି ଉକ୍ତି ଉଦ୍ଧାର କରିବା। ଲାଇକ୍ ଚାଇଲ୍ଡହୁଡ୍, ଦିସ୍ ଗୋଲ୍ଡେନ୍ ପାଷ୍ଟ ଇଜ୍ ନଟ୍ ପଜେସ୍ଡ ବାଇ ଇନକ୍ୱାରି, ଇଟ୍ ଇଜ୍ ଟୁ ବି ଏକ୍ସଟିକାଲି କଣ୍ଟେମ୍ପ୍ଲେଟେଡ୍, ଆଣ୍ଡ ଇଟ୍ ଇଜ୍ ଇନ୍ ଟୁ ଦିସ୍ ପାଷ୍ଟ ଏକିଂ କ୍ଲୋଜ୍ ଇନ୍ ଦ ହାର୍ଟ ଦ୍ୟାଟ୍ ଗାନ୍ଧୀ ହାଜ୍ ବିନ୍ ଆବଜର୍ଭଡ୍। ହି ଟୁ ହାଜ୍ ବିକମ୍ ଦ ପାର୍ଟ ଅଫ୍ ହ୍ୱାଟ୍ ଇଣ୍ଡିଆ ହାଜ୍ ଲଷ୍ଟ, ହି ଇଜ୍ ହିମ୍ସେଲ୍ଫ ଦ ଅବଜେକ୍ଟ ଅଫ୍ ନଷ୍ଟାଲ୍ଜିକ୍ ମେମୋରି। ଭାରତୀୟମାନଙ୍କ ପାଇଁ ଇତିହାସ ଅଧ୍ୟୟନର ବିଷୟ ନୁହେଁ, ବରଂ ଏକ ପଳାୟନର ଭୂମି, ବିମୁଗ୍ଧ କଳ୍ପନାର ବିଷୟ। ଗାନ୍ଧୀ ମଣିଷକୁ ଅତୀତର ସ୍ଥାଣୁତାରୁ ଉଦ୍ଧାର କରିବାକୁ, ବର୍ତ୍ତମାନର ଭୂମିରେ ଆପଣାର ଭାଗ୍ୟ ଅନ୍ୱେଷଣ କରିବାକୁ ସତତ ଆହ୍ୱାନ ଦେଇଥିଲେ। ଏ ଦେଶର ମଣିଷର ଚେତନାକୁ ସୁପ୍ତତାରୁ ସଚେତନତାକୁ, ପଶ୍ଚାତଭିମୁଖୀ ମନୋବୃତ୍ତିରୁ ପ୍ରଗତିଶୀଳ କରିବାକୁ ଗାନ୍ଧୀ ହିଁ ସବୁଠାରୁ ବଳିଷ୍ଠ ଆହ୍ୱାନ ଦେଇଥିଲେ। କିନ୍ତୁ ସେ ହିଁ ଆଜି ଇତିହାସର ସଂଗ୍ରହାଳୟରେ ଏକ ସ୍ଥାଣୁ ନୀରବ ମୂର୍ତ୍ତି। ଗାନ୍ଧୀଙ୍କ ମୂଲ୍ୟବୋଧ ଗୁଡ଼ିକ ହୃଦୟଙ୍ଗମ କରିବାକୁ ହେଲେ ଆମକୁ

ଜୀବନର ପ୍ରବାହମାନତା ଉପରେ ବିଶ୍ୱାସ କରିବାକୁ ହେବ। ସତ୍ୟ, ଅହିଂସା ଓ ପ୍ରେମ ପରି ଗୁଣଗୁଡ଼ିକର ଚିରନ୍ତନ ଆବଶ୍ୟକତା ଗୁଡ଼ିକୁ ଗ୍ରହଣ କରିବାକୁ ହେବ। ସୂର୍ଯ୍ୟ ଓ ଚନ୍ଦ୍ର ଯେପରି ଆବହମାନ କାଳରୁ ଆତଜାତ ହେଉଥିଲେ ହିଁ ଆମ ପାଇଁ ପୁରୁଣା ଅଥବା ଅନାବଶ୍ୟକ ହେଉନାହାନ୍ତି, ଏହି ଶାଶ୍ୱତ ମୂଲ୍ୟବୋଧ ଗୁଡ଼ିକ ମଧ୍ୟ ଚିରନ୍ତନ ଭାବେ ନୂତନ ଓ ମଣିଷର କାମ୍ୟ। ଆଜି କଥା କଥାକେ ଲୋକେ ଗାନ୍ଧୀ ପୁରୁଣା ହୋଇଗଲେଣି, ଏ ଯୁଗ ପାଇଁ ଅକାମୀ ହୋଇଗଲେଣି ବୋଲି କହନ୍ତି। ଯଦି ଯୀଶୁଙ୍କର ପ୍ରେମ ଓ କରୁଣାର କାହାଣୀ, ତାଙ୍କର ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ ଗାନ୍ଧୀଙ୍କୁ ପୁରୁଣା ଲାଗିନଥିଲା, ସକ୍ରେଟିସ୍ଙ୍କ ସତ୍ୟାନୁରାଗ ଗାନ୍ଧୀଙ୍କୁ ଅନାବଶ୍ୟକ ପାଗଳାମୀ ପରି ଲାଗିନଥିଲା, ଆମକୁ ଏପରି ଲାଗୁଛି କାହିଁକି? ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଗାନ୍ଧୀଙ୍କର ରାଜନୈତିକ ଜୀବନର ମୂଳଦୁଆ ପଡ଼େ ସୁଦୂର ଦକ୍ଷିଣ ଆଫ୍ରିକାରେ। ସତ୍ୟ, ଅହିଂସା ଓ ପ୍ରେମର ଆଦର୍ଶରେ ଆପଣାକୁ ଦୀକ୍ଷିତ କରିଥିବା ଏହି ତରୁଣ, ବର୍ଣ୍ଣ ବିଦ୍ୱେଷର କ୍ରୂର ନିୟମରେ ହନ୍ତସନ୍ତ ହେଉଥିବା ଅଥଚ ପ୍ରତିବାଦ ନ କରି ସହି ଯାଉଥିବା ମଣିଷ ଭିତରେ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତି। ସେଠାରେ କଳା ମଣିଷର ଜୀବନ ଗାନ୍ଧୀଙ୍କୁ ଲାଗେ ଯେପରି ଏକ ବଡ଼ ସର୍କସ୍ରେ ବୋଲମାନି ଅଭିନୟ କରୁଥିବା କିଛି ପଶୁଙ୍କର ଜୀବନ ପରି, ଯେଉଁମାନେ ଅଭିନୟକୁ ଜୀବନ ବୋଲି ଗ୍ରହଣ କରି ନେଇଥିଲେ। ସେହି ମଣିଷଙ୍କୁ ନେଇ ଗାନ୍ଧୀ ଆଇନ ଅମାନ୍ୟ ଆନ୍ଦୋଳନ କରନ୍ତି, ଯନ୍ତ୍ରଣା, ଅପମାନ ଓ କ୍ରୂରତାକୁ ସହି ନିଅନ୍ତି। ଭାରତ ଭୂମିରେ ପରବର୍ତ୍ତୀ ସମୟର ମହାନ ସଂଗ୍ରାମ ଏହି ଦକ୍ଷିଣ ଆଫ୍ରିକାର କାହାଣୀର ପରିବର୍ଦ୍ଧିତ ସଂସ୍କରଣ କେବଳ। ଆଜି ମୁଷ୍ଟିମୟ ବୁଦ୍ଧିଜୀବୀ ଗାନ୍ଧୀଙ୍କର ଅହିଂସା ନୀତି ଭାରତକୁ ଦୁର୍ବଳ କରିଦେଇଛି ବୋଲି କହନ୍ତି, ଏହାକୁ ଏକ ପ୍ରକାର ଭୀରୁତା ବୋଲି ବିଚାର କରନ୍ତି। ଗାନ୍ଧୀ ଜୀବନର ସକାରାତ୍ମକ ମୂଲ୍ୟବୋଧରେ ବିଶ୍ୱାସୀ ଥିଲେ, ହିଂସା ଦ୍ୱେଷ ଜୀବନର ନକାରାତ୍ମକ, ଜୀବନ ବିରୋଧୀ ବୋଲି ସେ ଭାବୁଥିଲେ। ଏହି ବିଶ୍ୱାସ ତାଙ୍କୁ ଗଭୀର ଭାବେ ଆଧ୍ୟାତ୍ମିକ ମଧ୍ୟ କରିଥିଲା। ମଣିଷ ଭିତରେ ଥିବା ପବିତ୍ର ବହ୍ନିକୁ ସେ ବିଶ୍ୱାସ କରୁଥିଲେ। ସେହି ଲୁକ୍କାୟିତ ସୂର୍ଯ୍ୟକୁ ଉଦୟଗାମୀ କରିବାରେ ସେ ସତତ ପ୍ରୟାସୀ ଥିଲେ। ମଣିଷକୁ ସେ କେବେ ମଧ୍ୟ ଏକ ହିଂସ୍ର ପଶୁ ବୋଲି ବିଚାରୁନଥିଲେ, ତେଣୁ ମଣିଷର ପାଶବିକ ବ୍ୟବହାର କିମ୍ବା ତାର ଉପଯୋଗ ତାଙ୍କୁ ସ୍ୱୀକାର୍ଯ୍ୟ ନଥିଲା। ଏହା ବ୍ୟତୀତ ଗାନ୍ଧୀଙ୍କର ଅହିଂସା ନୀତି ଏକ ବାସ୍ତବ ଐତିହାସିକ ଆବଶ୍ୟକତା ପରି ମନେ ହୁଏ। ଏହା ପଛରେ ତାଙ୍କର ଗଭୀର ଓ ସୂକ୍ଷ୍ମ ରାଜନୈତିକ ବୁଦ୍ଧିମତାର ମଧ୍ୟ ସୂଚନା ମିଳେ। ପ୍ରଥମ ବିଶ୍ୱଯୁଦ୍ଧରେ ହିଂସା ବିଜଡ଼ିତ ସମାଜକୁ ଆହୁରି ହିଂସ୍ର କରିବା ଗାନ୍ଧୀଙ୍କ ପାଇଁ କଷ୍ଟକର ହୋଇନଥାନ୍ତା, କିନ୍ତୁ ତା ପରିବର୍ତ୍ତେ ଗାନ୍ଧୀ ଆପଣା ପାଇଁ ଭିନ୍ନ ପଥଟିଏ ବାଛନ୍ତି। ବ୍ରିଟିଶ ସାମ୍ରାଜ୍ୟର ବୁଦ୍ଧି ଓ ବଳ ବିଷୟରେ ସମ୍ପୂର୍ଣ୍ଣ ସଚେତନ ଗାନ୍ଧୀ ଜାଣିଥିଲେ ହିଂସାକୁ ଆଶ୍ରୟ କଲେ ସେମାନେ ଅତିଶୀଘ୍ର ଗୁଳି ଓ ଗୋଳାର ଶିକାର ହେବେ, ସଂଗ୍ରାମ ହୁଏତ ସେଇଠି ସରିଯିବ। ଏଠାରେ ଜେନେରାଲ ସ୍ମଟ୍ଙ୍କର ଜଣେ ସେକ୍ରେଟେରୀଙ୍କର ଗାନ୍ଧୀଙ୍କ ପ୍ରତି ଉକ୍ତି ଉଲ୍ଲେଖ କରିବା ସମୀଚୀନ ହେବ। ଆଇ ଡୁ ନଟ୍ ଲାଇକ୍ ୟୋର୍ ପିପୁଲ୍ ଆଣ୍ଡ ଆଇ ଡୁ ନଟ୍ କେୟାର୍ ଟୁ ଆସିଷ୍ଟ ଦେମ୍ ଏଟ୍ ଅଲ୍, ବଟ୍ ହ୍ୱାଟ୍ ଏମ୍ ଆଇ ଟୁ ଡୁ? ୟୁ ହେଲ୍ପ ଅସ୍ ଇନ୍ ଆୱାର ଡେଜ୍ ଅଫ୍ ନିଡ୍, ହାଉ କ୍ୟାନ୍ ୱି ଲେ ହ୍ୟାଣ୍ଡସ୍ ଅପନ୍ ୟୁ? ଆଇ ଅଫନ୍ ୱିସ୍ ଦ୍ୟାଟ୍ ୟୁ ଟୁକ୍ ଟୁ ଭାଲେନ୍ସ ଲାଇକ୍ ଇଂଲିଶ ଷ୍ଟ୍ରାଇକର୍ସ ଆଣ୍ଡ ଦେନ୍ ୱି ୱୁଡ୍ ନୋ ହାଉ ଟୁ ଡିସ୍ପୋଜ୍ ଅଫ୍ ୟୁ, ବଟ୍ ୟୁ ୱିଲ୍ ନଟ୍ ଇଞ୍ଜିଓର୍ ଇଫ୍ ଇନ୍ ଦ ଏନେମି, ଆଣ୍ଡ ଦ୍ୟାଟ୍ସ ହ୍ୱାଟ୍ ରିଡ୍ୟୁସେସ୍ ଅସ୍ ଟୁ ସିୟର୍ ହେଲ୍ପଲେସ୍ନେସ୍। ଗାନ୍ଧୀ ଆପଣା ବିଶ୍ୱାସରେ ବଳିଆଣ ଥିଲେ, ଏହି ବିଶ୍ୱାସ ତାଙ୍କୁ ଅହିଂସାବାଦୀ କରାଇଥିଲା, ସାହସୀ ବି କରିଥିଲା। ସେ ଥିଲେ ମଣିଷ ଭିତରେ ସତତ ଜାଗ୍ରତ ଓ ସଚେତନ ବିବେକର ବାର୍ତ୍ତାବହ। ଏହି ବିବେକ ଆପଣାର ବୋଲ ମାନୁଥିଲା, ତାକୁ ଅମାନିଆ ଶିଶୁ କରି ଆଜୀବନ ରଖିଥିଲା। ତାଙ୍କ ପାଇଁ ସତ୍ୟ ପ୍ରତି ଆଗ୍ରହ ଏକ ଅଳ୍ପଦିନିଆ ପ୍ରଦର୍ଶନ ଅଭିମୁଖୀ ଝୁଙ୍କ ବି ନଥିଲା, ଏହି ଆଗ୍ରହ ପଛରେ ଥିଲା ଏକ ସମ୍ପୂର୍ଣ୍ଣ ସମର୍ପଣର ଇଚ୍ଛା। ସବୁ ମଣିଷର ଲୁହ ପୋଛିବାକୁ ବାହାରିଥିବା ସେହି ମଣିଷ ଭିତରେ ଯେଉଁ ଦିବ୍ୟ ବହ୍ନି ଜଳୁଥିଲା, ତାକୁ କେଉଁ ହୀନମନ୍ୟତା, କ୍ଷମତା କିମ୍ବା ଆଳସ୍ୟ ଲିଭାଇ ପାରିନଥିଲା। ଆଜିର ତରୁଣ ପାଇଁ ଗାନ୍ଧୀ ଏକ ଆହ୍ୱାନ। ଆମେ ଅନେକ ବାହାରୁଛୁ ବିପ୍ଳବ କରିବା ପାଇଁ, କ୍ଷମତାର ସ୍ପର୍ଶରେ ଆମ ଆଗ୍ରହ ଦୁଇ ଦିନରେ ଥଣ୍ଡା ପଡ଼ିଯାଉଛି, ସାମୟିକ ଅସଫଳତା ଆମକୁ ଶିଥିଳ କରିଦେଉଛି, ନିରାଶ କରିଦେଉଛି, ଆମର ତାରୁଣ୍ୟ ମରୁଛି। ଆମେ ସମସ୍ତଙ୍କ ସହ ମିଶି ହିଂସା ଓ ଈର୍ଷା କରି ଆଗକୁ ବଢ଼ିଯିବାକୁ ନିରାପଦ ଓ ଶ୍ରେୟସ୍କର ମଣୁଛୁ। ଏ ଦେଶ ସତେ ଯେପରି ଯେଉଁଠି ଥିଲା ସେଇଠି ରହିଛି, ଶୋଷଣ କରୁଥିବା ଲୋକଙ୍କର ଚମଡ଼ା ରଙ୍ଗ ବଦଳିଛି, ଶୋଷଣ କମି ନାହିଁ, ଅନ୍ୟାୟ କମି ନାହିଁ। ଦୁଃଖର କଥା, ଏଗୁଡ଼ିକ ଆମର ଦେହସୁଆ ହୋଇଗଲାଣି, ସ୍ୱାଭାବିକ ଲାଗୁଛି, ଆମକୁ ଆଉ ଶରମ ମଧ୍ୟ ମାଡ଼ୁନାହିଁ। ସତରେ କହିଲେ ଗାନ୍ଧୀଙ୍କର ଅହିଂସା ଓ ଅସହଯୋଗର ସାମ୍ପ୍ରତିକ ସମୟରେ ଯେତେ ଆବଶ୍ୟକତା ରହିଛି, ତାହା ହୁଏତ ଆଗରୁ କେବେ ନଥିଲା। ଏକ ପୁଞ୍ଜିବାଦୀ ଓ ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ମଣିଷ ମଣିଷ ଭିତରେ ଥିବା ଦୂର

ହିଂସା ଓ ଅନୁଦାରତା ଆଜି ହୁ ହୁ ହୋଇ ବଢ଼ୁଛି। ସମସ୍ତେ ସମସ୍ତଙ୍କର ହିଂସା ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି। ଏହି ଶୀତଳ ଯୁଦ୍ଧ ସମାଜକୁ ତଳି ତଳାନ୍ତ କରିଦେଉଛି। ଅହିଂସାର ଅର୍ଥ ପାରସ୍ପରିକ ସହୃଦୟତା, ସମ୍ବେଦନଶୀଳତା। ଗାନ୍ଧୀ ବିଚାରର ଏହି ବୀଜମନ୍ତ୍ର ଆମ ସମାଜକୁ ବଞ୍ଚାଇ ପାରିବ। ଆମକୁ ଏହି ବିଶ୍ୱାସର ଯୋଗ୍ୟ ହେବାକୁ ପଡ଼ିବ, ତାହେଲେ ଯାଇ ଏ ସମାଜ ବଦଳିବ। ନଚେତ୍ ବିଖ୍ୟାତ ଇଂରାଜୀ ଲେଖକ ଜର୍ଜ ଅର୍ୱେଲଙ୍କ କହିଲା ଭଳି ପୃଥିବୀରେ କେବଳ କିଛି ବିଶିଷ୍ଟ ଲୋକଙ୍କର ଶୟନ କକ୍ଷ ହିଁ ବଢ଼ିଯିବ, ଆଉ ହୁଏତ କିଛି ହେବ ନାହିଁ।

0: ପାଞ୍ଚ ବଦଳିବ। ନଚେତ ବିଖ୍ୟାତ ଇଂରାଜୀ ଲେଖକ ଜର୍ଜ ଅରୱେଲଙ୍କ କହିଲା ଭଳି ପୃଥିବୀରେ କେବଳ କିଛି ବିଶିଷ୍ଟ ଲୋକଙ୍କର ଶୟନ କକ୍ଷ ହିଁ ବଢ଼ିଯିବ, ଆଉ ହୁଏତ କିଛି ହେବ ନାହିଁ। ଆମେ ତାଙ୍କର ସ୍ମୃତିଚାରଣ କେବଳ ନ କରି ତାଙ୍କର ଚଲାପଥରେ ପଥିକ ହେବା, ତାଙ୍କର ସ୍ୱପ୍ନ ପାଇଁ ଆପଣାକୁ ଯୋଗ୍ୟ କରିବା।
1: ଶୁଣିଲେ ଓଡ଼ିଆରେ ଆଲୋଚନା। ଗାନ୍ଧୀଜୀ ଏକାଳ ସିକାଳ। ଆଲୋଚକ ଥିଲେ ମନୋଜ କୁମାର ପରିଡ଼ା।

ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

0: ଆକାଶବାଣୀ ଭବନୀ ପାଟଣା ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ୍, ପୁଟଲ୍, ମିର୍ଚା ଆରୁ ଲଇନି। ତ ଏସବୁ ଚାଷ୍ କଲା ଭିତରେ ଆମର୍ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ସମିଆ ଦେଖିକରି ଇ କୁକୁରା ଆରୁ ବତକ 10-15 ପଟ ପତ୍କେ ବି ଘରେ ଘରେ ପୁଷିଥିସନେ। ଘରକେ କେତେବେଲେ କେନ୍ କୁନିଆ ଗୁଟେ ଆସ୍ଲି ତାକର୍ ଲାଗି ବି ଆରୁ ତିଆର ପରବ ସମିଆନେ ଇଟାକେ ବିକି ଭାଙ୍ଜି କରିବି ଦୁଇ ପଇସା ଲାଭ ବି ପାଇଥିସନେ। ଆର୍ ଗୋଟେ କଥା ହଉଛେ, ଏବେ ଆରୁ ସେ ପୁରୁଣା ସମିଆ ନେଇ ନାଇଁ ଯେ ଚାଷୀ ଦାଦାମାନେ ଗୋଟେ ଚାଷ ନେଇ ଏକା ଘାଟି ହେବେ। ଆଜିର ଦିନକେ ଦେଖମା ବୋଇଲେ ଚାଷୀ ଦାଦାମାନେ ତାକର ଆୟକେ ବଢ଼ାବାର ଲାଗି ଭିନ୍ନ ଭିନ୍ନ ପ୍ରକାରର ଧନ୍ଦାମାନଙ୍କର ଆଡ଼କେ ବି ତାକର ଧ୍ୟାନ ଦେବାର ଦେଖାଯାଉଛେ। ଇସବୁ ଧନ୍ଦାମାନଙ୍କର ଭିତରୁ ଇ ବତକ ଚାଷ ଗୋଟେ ନୂଆ ପ୍ରକାରର ଚାଷ ଇଟା, ଯେନ୍ଟା ଆମର ଚାଷୀ ଦାଦାମାନଙ୍କେ ଲାଭ ହେଲା ଭଳିଆ ଭଲ ଧନ୍ଦା ଗୋଟେ। ଏବର୍ ସମିଆତି ଆମର ଚାଷୀ ଦାଦାମାନେ କୁକୁରା ଚାଷ ଉପରେ ଏକା ବେଶୀ ସମିଆ ଦଉଥିବାର ବେଲ୍କେ ଇ କୁକୁରା ଚାଷ ନେ ଇ ବତକ ଚାଷ ବ୍ୟବସାୟ ନେ ବି ସବୁଠାନୁ ବେଶୀ ଲାଭ ମିଳିପାରୁଛେ। ଆରୁ ଇ ବତକ ଚାଷ ଉପରେ ବି ଆମର ଚାଷୀ ଦାଦାମାନେ ଧ୍ୟାନ ଦେବାର ବି ଆରମ୍ଭ କରିଦେଲେ ନା। ଇ କୁକୁରା ଚାଷ ନୁ ବତକ ଚାଷ ନେ ଦେଖମା ବୋଇଲେ ଅଧିକା ଲାଭ ବି ଅଛେ। ଅଧିକାଂଶ ଲୋକ ଇ ବତକ ଚାଷ କରବାକେ ବି ପସନ୍ଦ କରୁଛନେ। ବେଶୀ କରି ଆମର ଯେନ୍ ଛୋଟ ଚାଷୀ ଦାଦାମାନେ ଇ ବତକ ଚାଷ ଲାଗି ବି ଆଗ୍ରହୀ ହେଲେ ନା। ତ ଚାଷୀ ଦାଦାମାନେ ଏବେ କଥା ଆସୁଛି ଇ ବତକ ଚାଷ କରିକିନା ଅଧିକା ଆୟ କେନ୍ତା ଆମେ କରିପାରମା, ଇ କଥା ଗୁଟେକେ ବି ଆମକେ ଜାନବାକେ ପଡ଼ବା। ଏ ବତକ ଅଣ୍ଡା ଆରୁ ତାର ମାଂସ, ଇ ଚିକେନ୍ ଆରୁ ଅଣ୍ଡା ଆରୁ ଅଲଗା ମାଂସ ଠାନୁ ବି ଇଟା ଅଧିକା ଆଏ। ସେଥିଲାଗି ଚାଷୀ ଦାଦାମାନେ ଇନୁ ଭଲ ରୋଜଗାର କରିଥିସନେ। ବତକ ପୁଷବାରଟା ଗୋଟେ ଲାଭଜନକ ଆରୁ ଲୋକପ୍ରିୟ ବ୍ୟବସାୟ ଏଇଟା। ତ ଏଇ ବତକ ଚାଷ ଲାଗି ଆମର ଚାଷୀ ଦାଦାମାନଙ୍କେ କେତେଟା କଥା ଉପରେ ଧ୍ୟାନ ଦେବାକେ ପଡ଼ବା। ପ୍ରଥମ କଥା ହେଲା, ବତକମାନେ ବାହାରକେ ଯାଇକରି ତାଙ୍କର ଖାଦ୍ୟର କିଛି ଭାଗ, ଯେନ୍ତାକି କ୍ଷେତ ହେଲା, ବଗିଚା ହେଲା, କଚା ପତର, କୀରା ପତଙ୍ଗା ଇସବୁନୁ ସେମାନେ ତାଙ୍କର ଖାଦ୍ୟ ବାହାର କରିଥିସନେ। ସେଥିର୍ଲାଗି ବତକ ଚାଷ କରୁଥିବାର ଚାଷୀ ଦାଦାମାନଙ୍କେ ଖାଦ୍ୟ ଲାଗି କମ୍ ଖର୍ଚ୍ଚା କରବାକେ ପଡ଼ିଥିସି। ବାହାରୁ ଏକା ଅଧା ଭାଗ ଖାଦ୍ୟ ଇ ବତକମାନେ ନିଜେ ସଂଗ୍ରହ କରିଥିସନେ। ଦ୍ୱିତୀୟ ନେ ଆସୁଛେ, ବତକମାନଙ୍କେ ଆମେ ଏନ୍ତା ଜାଗାନେ ରଖିପାରମା ଯେନ୍ନେ କି ଅଲଗା ପଶୁପକ୍ଷୀମାନଙ୍କେ ନେଇ ରଖି ହୁଏ, ଯେନ୍ କେନ୍ସି ଜାଗାନେ ବି ଆମେ ଇ ବତକମାନଙ୍କେ ପୁଷି ପାରମା। ଏ ତୃତୀୟ ନେ ଆସୁଛେ, ଇ କୁକୁରା ଚେମରା ମନକର ଠାନୁ ଇ ବତକମାନେ ବେଶୀ କରି ଚତୁର ଥିସନ୍। ଇ ବତକମାନଙ୍କେ ବେଶୀ ଯତ୍ନ ରତ୍ନର ଆବଶ୍ୟକତା ନେଇ ପଡ଼ିଥାଏ। ଇମାନଙ୍କର ଯତ୍ନ ରତ୍ନ ଲାଗି କମ୍ ଖର୍ଚ୍ଚା ହେଇଥିସି। ଇନ ଆର ଗୋଟେ କଥା ଆସୁଛେ, ଆମେ ଇ ବତକ ପୁଷବାର ସଙ୍ଗେ ମାଛ ଚାଷ ବି କରିପାରମା। ଏ କାରଣ ହଉଛେ, ଇ ବତକର ଖାଦ୍ୟ ଲାଗି ଛୋଟ ଛୋଟ ମାଛ ଆମକେ ସହଜେ ଏକା ମିଳିପାରବା, ଯେନ୍ନ କି ସେମାନେ ରହୁଥିବେ। ବତକମାନେ ସୂର୍ଯ୍ୟ ଉଦୟ ହେବାର ଆଗ୍ନୁ ଏକା ବେଶୀ କରି ଅଣ୍ଡା ତାକର ଦେଇଥିସନ୍, ଯେନ୍ତାକି ସକାଳର 9 ବାଜବାର ଆଗ୍ନୁ ଏକା। ଇଟା ବତକ ରଖିଥିବାର ଚାଷୀ ଦାଦାମାନଙ୍କେ ଦିନ ବେଲିଆ ଏକା ଅଣ୍ଡା।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମେ ଶିଳ୍ପୀ ହେଲେ ନିବେଦିତା, ଗୀତ ରଚନା କରିଛନ୍ତି ଅଲିଖ ବିଶ୍ୱାଳ, ସଙ୍ଗୀତ ସୁବାସ ଦାସ।

ଏଥର ଶିଳ୍ପୀ ହେଲେ ଶକ୍ତି ମିଶ୍ର। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ସୁବାସ ଦାସ।

ଶେଷ ହେଲା ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହେଶ୍ୱର ବିଳାସ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି।

କୋଟିଏ କବନ୍ଧ ନାଚିଲେ ରାମଙ୍କ ଧନୁରେ ଗୋଟିଏ ଘଣ୍ଟି ବାଜୁଥିଲା। ରାମଚନ୍ଦ୍ରଙ୍କ ଧନୁରେ ଥିବା ସାତ ଘଣ୍ଟି ସାତ ଦିନ ସଂଗ୍ରାମରେ ଅନବରତ ବାଜିଲା। ଜାମ୍ବବ ରାମଙ୍କ ରଣକୌଶଳ ଦେଖି କହିଲେ, ବୟସ ସରିଗଲାଣି, ଏହାଙ୍କ ସଙ୍ଗେ ଯୁଝିଲେ ବା ଯୁଦ୍ଧ କଲେ ଯୁଦ୍ଧ ଭଳି ହେବ, ଏଭଳି ଯୁଦ୍ଧ ଉତ୍ସବ ପରି ଲାଗିବ। ବାଲ୍ମୀକିଙ୍କୁ ଅନୁସରଣ କରି ଭଞ୍ଜ କହିଲେ, ଏ ଯୁଦ୍ଧର ତୁଳନା ନାହିଁ, ସାଗର ସାଗର ଭଳି, ଗଗନ ଗଗନ ଭଳି, ରାମ ରାବଣ ଯୁଦ୍ଧ ରାମ ରାବଣ ଯୁଦ୍ଧ ପରି। ବିଷ୍ଣୁ ହୋଇଥିବାରୁ ବିଧିରେ ରାମଚକ୍ରୀ, କୁମ୍ଭାର ମଧ୍ୟ ଚକ୍ରୀ, କଞ୍ଚାହାଣ୍ଡିକୁ କୁମ୍ଭାର ସୂତାରେ କାଟିଲା ପରି ରାଘବ କୋପରେ ଦଶଗ୍ରୀବ ରାବଣର ଦଶଗ୍ରୀବ ବା ଦଶଶିର ଛେଦି ମଧ୍ୟ ତାକୁ ମାରିପାରିଲେ ନାହିଁ। ଅଲଗା ହୋଇ ସେ ମୁଣ୍ଡ ଗଣ୍ଡିରେ ତତ୍କ୍ଷଣାତ୍ ଲାଗିଯାଉଥିଲା। ଲହରିଯୁକ୍ତ ବାରି ବା ଜଳରେ ତରବାରି ଚଳେଇ ଯେଭଳି ଅଲଗା କରି ହୁଏ ନାହିଁ, ଏଠାରେ ସେ ଉପମା ଘଟିଲା। ବୀରବର ବସେ ଅର୍ଥାତ୍ ବିଶେଷ ରବ ବା ଶବ୍ଦ କରି ରାବଣ କହିଲା, ମୁଁ ବୀରବର, ଶିର ଛେଦିଲେ ମୁଁ ମରିବି ନାହିଁ, ମୁଁ ସୁରଗଣଙ୍କ ବିଜୟୀ, ଅନ୍ୟ ଅସୁର ନୁହେଁ, ତୋ ସୁରପଣ ବା ବୀରପଣିଆ ଆଜି ବୁଡ଼େଇବି, ବିଷ୍ଣୁଚକ୍ର ବାଜି ମୋ ହୃଦର ଚର୍ମରେ ଗଳିଲା ନାହିଁ, ମୋ ଦେହରେ ବାଜି ଦୁର୍ଗାଙ୍କ ଖଡ଼ଗ ଦାଢ଼ ବକ୍ର ହେଲା, ଶିବଙ୍କ ତ୍ରିଶୂଳ ମୁନ ନାଶ ହେଲା, ଇନ୍ଦ୍ରବଜ୍ର ଚୂର୍ଣ୍ଣ ହେଲା। ଏକଥା କହିବାରୁ ରାମ କୋପରେ ଥରିଲେ, ଶହେ ଆଠ ଥର ଛେଦନ କଲେ ମଧ୍ୟ ମୁଣ୍ଡ ଭୂମିରେ ପଡ଼ୁନାହିଁ, ଅଦ୍ଭୁତ ଏ ଦୈତ୍ୟ। ମାତଳି କହିଲା, କୁମ୍ଭତନୟ ଅଗସ୍ତି ଋଷି ଦେଇଥିବା ବ୍ରହ୍ମାସ୍ତ୍ରରେ ଏହାର ହୃଦୟକୁ ଭେଦ। ତ୍ରିପୁର ସହ ଯୁଦ୍ଧରେ ବ୍ରହ୍ମାସ୍ତ୍ର ବ୍ୟବହାର କରିବାରୁ ହରଧନୁ ଜଳିଲା, ତୁମେ ଏକମାତ୍ର ପାତ୍ର। ଶୁଣି ରାମ ବ୍ରହ୍ମସର ତୁଣିରୁ ବାହାର କଲେ। ବାର ଆଦିତ୍ୟ ବା ସୂର୍ଯ୍ୟ ଏକସଙ୍ଗେ ଉଦୟ ଭଳି ସେ ବ୍ରହ୍ମାସ୍ତ୍ର ରାମ ସନ୍ଧାନ କଲେ। ଝିଙ୍କ ପକ୍ଷୀ ଦେହରୁ ମୁନିଆ କାଠି ଛାଡ଼ିଲା ଭଳି ରାବଣ ସବୁ ବୀରମାନଙ୍କୁ ଅଗଣିତ ଅସ୍ତ୍ର ପ୍ରହାର କଲା।

ଏକାତ୍ମକ ଧାରାବାହିକ ବୈଦେହୀଶ ବିଳାସ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ମନ୍ମଥ ମିଶ୍ର, ସଙ୍ଗୀତ ମନ୍ମଥ ମିଶ୍ର, କଥାଚିତ୍ର ତୋ ପାଇଁ

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା।

0: ଯାଇ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏଥର ଶୁଣନ୍ତୁ ମନେ ରହିବ ଏ ପ୍ରେମ କାହାଣୀ କଥାଚିତ୍ରରୁ। ଏହି ଗୀତଟି କଣ୍ଠଦାନ କରିଛନ୍ତି ଅରବିନ୍ଦ ସତୀ ଗୌତମ, ଗୀତ ରଚନା ପଞ୍ଚାନନ, ସଙ୍ଗୀତ ବିଦ୍ୟୁତ ରାୟ।

ବର୍ତ୍ତମାନ ଶୁଣନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲିଗରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: gmail.com और व्हाट्सएप नंबर है 9289094044।
1: ଶୁଣିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅମିତ କୁମାର ଏବଂ ଅନୁରାଧା ପୋଡ଼ୱାଲ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ, କଥାଚିତ୍ର ବାଗୀ।

0: ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ବୈଷ୍ଣବୀ।

ଶୁଭ ସକାଳ ଶ୍ରୋତା ବନ୍ଧୁ, ଅକ୍ଟୋବର ମାସର ପ୍ରଥମ ସକାଳରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆପଣ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକାର ଅଗଣାରେ ଆଜି ଦିନଟି ଆପଣ ସମସ୍ତଙ୍କର ଶୁଭମୟ ଏବଂ ମଙ୍ଗଳମୟ ହେଉ, ଏହି କାମନା ସହ ଆରମ୍ଭ କରିବା କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର।

ଶ୍ରୋତା ବନ୍ଧୁ, ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। କଫି ହେଉଛି ଏକ ଲୋକପ୍ରିୟ ଏବଂ ଚିନ୍ତାମୁକ୍ତ କରୁଥିବା ଗରମ କିମ୍ବା ଥଣ୍ଡା ପାନୀୟ। ଏହା କଫି ଗଛର ମଞ୍ଜିରୁ ତିଆରି କରାଯାଏ। ଏଥିରେ କ୍ୟାଫିନ୍ ଥାଏ, ଯାହା ଶରୀରକୁ ସାଙ୍ଗେ ସାଙ୍ଗେ ଶକ୍ତି ଏବଂ ସ୍ଫୁର୍ତ୍ତି ପ୍ରଦାନ କରିଥାଏ। କଫିର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର 1 ଦିନ ଇଣ୍ଟରନ୍ୟାସନାଲ୍ କଫି ଡେ ଭାବରେ ପାଳନ କରାଯାଏ। 2024 ମସିହାରେ ପ୍ରଥମ ଥର ପାଇଁ ଅକ୍ଟୋବର 1 ବିଶ୍ୱସ୍ତରରେ କଫି ଦିବସ ଭାବରେ ପାଳନ କରାଯାଇଥିଲା। ବିଗତ କିଛି ବର୍ଷ ମଧ୍ୟରେ ପାନୀୟ ଭାବରେ କଫିର ଲୋକପ୍ରିୟତା ବୃଦ୍ଧି ପାଇଛି। ଲୋକଙ୍କୁ ଏହାର ଉପକାରିତା ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ। କଫିର ଉପକାରିତା ହେଉଛି, ଏହା ଆଳସ୍ୟ ଦୂର କରି ମନୋବଳ ବଢ଼ାଏ ଏବଂ କାମ କରିବା ପାଇଁ ଏକାଗ୍ରତା ଆଣେ। ଆଉ ସତର୍କତା ହେଉଛି, ଅତ୍ୟଧିକ କଫି ପିଇବା ଦ୍ୱାରା ନିଦ ନ ହେବା ଏବଂ ଗ୍ୟାସ୍ ସମସ୍ୟା ବୃଦ୍ଧି ପାଇଥାଏ। ଆମ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅତି ଉଚ୍ଚମାନର କଫି ଚାଷ କରାଯାଏ। କୋରାପୁଟ କଫି ବର୍ତ୍ତମାନ କେବଳ ଓଡ଼ିଶାରେ ନୁହେଁ, ସାରା ଭାରତ ଏବଂ ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରୁଛି।

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜି ଦିନର ମହତ୍ତ୍ଵ। 1854 ମସିହା ଆଜିର ଦିନରେ ଭାରତରେ ପ୍ରଥମ ଥର ପାଇଁ ଡାକ ଟିକେଟ୍ ବା ପୋଷ୍ଟାଲ ଷ୍ଟାମ୍ପର ଶୁଭାରମ୍ଭ ହୋଇଥିଲା। 1949 ମସିହା ଅକ୍ଟୋବର 1 ତାରିଖ ଦିନ ମାଉସି ତୁଙ୍ଗ ପିପୁଲ ରିପବ୍ଲିକ ଅଫ୍ ଚାଇନାର ସ୍ଥାପନା କରିଥିଲେ। 1953 ମସିହା ଆଜିର ଦିନରେ ସର୍ବପ୍ରଥମେ ଆନ୍ଧ୍ରପ୍ରଦେଶ ଭାଷାକୁ ନେଇ ଗଠିତ ରାଜ୍ୟର ମାନ୍ୟତା ପାଇଥିଲା। 1847 ମସିହା ଅକ୍ଟୋବର 1 ତାରିଖ ଦିନ ପ୍ରଖ୍ୟାତ ସମାଜସେବୀ ଲେଖିକା ଏବଂ ସ୍ୱାଧୀନତା ସଂଗ୍ରାମୀ ଆନି ବେସନ୍ତ ଜନ୍ମଗ୍ରହଣ କରିଥିଲେ। ଠିକ୍ ସେହିଭଳି 1919 ମସିହା ଆଜିର ଦିନରେ ହିନ୍ଦୀ ସିନେ ଜଗତର ପ୍ରସିଦ୍ଧ ଗୀତିକାର ମଜରୁ ସୁଲତାନପୁରୀ ଜନ୍ମଗ୍ରହଣ କରିଥିଲେ। 2001 ମସିହା ଅକ୍ଟୋବର 1 ତାରିଖ ଦିନ ଜଣାଶୁଣା ରାଜନୀତିଜ୍ଞ ସାମାଜିକ କର୍ମକର୍ତ୍ତା ଏବଂ ପତ୍ରକାର ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ଦେହାନ୍ତ ହୋଇଥିଲା।

ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ ଏହି ସୁନ୍ଦର ସଙ୍ଗୀତମୟ ବିରାମ ପରେ। ଶ୍ରୋତାବନ୍ଧୁ, ଦିନକୁ ଦିନ ଆମେ ଅତ୍ୟଧିକ ମାନସିକ ଚିନ୍ତାରେ ରହି ହସିବା ଭୁଲି ଯାଉଛୁ। ହସିବା ଯେ ଆମ ଶରୀର ପାଇଁ କେତେ ଉପଯୋଗୀ ଆମେ କର୍ମମୟ ଜୀବନ ଭିତରେ ଭୁଲି ଯାଉଛୁ। ହସିଲେ ଚିନ୍ତା କମିଥାଏ, ଏହା ଯେକୌଣସି ରୋଗ ପାଇଁ ଖୁବ୍ ପ୍ରଭାବଶାଳୀ, କହିବାକୁ ଗଲେ ଶସ୍ତା ଔଷଧ। ହସିଲେ ବିନା ଡାକ୍ତରୀ ଚିକିତ୍ସାରେ ଚିନ୍ତା ଦୂର ହୁଏ। ନିୟମିତ ଖୋଲା ହସିବା ଦ୍ୱାରା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ନିୟମିତ 15 ମିନିଟ୍ ହସିବା କଥା। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ବିଭିନ୍ନ କାମକୁ ନେଇ ଚିନ୍ତାର ଶିକାର ହେଉଛନ୍ତି। ହସିବା ବା ଖୁସିରେ ରହିବା ପାଇଁ ବ୍ୟକ୍ତି ପାଇଁ କୌଣସି ଥେରାପିଠୁ କମ୍ ନୁହେଁ। ହସ ବ୍ୟକ୍ତିକୁ ଅନେକ ଫାଇଦା ପହଞ୍ଚାଇଥାଏ। ହସିବା ଦ୍ୱାରା ଷ୍ଟ୍ରେସ୍ କମ୍ ହୋଇଥାଏ। ହସିବା ଦ୍ୱାରା ମାଂସପେଶୀକୁ 15 ମିନିଟ୍ ଯାଏଁ ଆରାମ ମିଳିଥାଏ ଏବଂ ଆରାମ ଅନୁଭବ ହୋଇଥାଏ। ହସ ହୃଦୟରେ ମଜବୁତ ରଖିବା ସହ

ବା ଖୁସିରେ ରହିବା ପାଇଁ ବ୍ୟକ୍ତି ପାଇଁ କୌଣସି ଥେରାପିଠୁ କମ୍ ନୁହେଁ। ହସ ବ୍ୟକ୍ତିକୁ ଅନେକ ଫାଇଦା ପହଞ୍ଚାଇଥାଏ। ହସିବା ଦ୍ୱାରା ଷ୍ଟ୍ରେସ୍ କମ୍ ହୋଇଥାଏ। ହସିବା ଦ୍ୱାରା ମାଂସପେଶୀକୁ 15 ମିନିଟ୍ ଯାଏଁ ଆରାମ ମିଳିଥାଏ ଏବଂ ଆରାମ ଅନୁଭବ ହୋଇଥାଏ। ହସ ହୃଦୟରେ ମଜବୁତ ରଖିବା ସହ ଅବସାଦ ଦୂର କରେ ଏବଂ ଶରୀରକୁ ସୁସ୍ଥ ରଖେ। ତେଣୁ ଶ୍ରୋତା ବନ୍ଧୁ, ଜୀବନରେ ଯେତେ ବି ସମସ୍ୟା ଆସୁନା କାହିଁକି ହସିବା ଭୁଲନ୍ତୁ ନାହିଁ। ମନଖୋଲା ହସନ୍ତୁ ଆଉ ଏକ ସୁସ୍ଥ ଜୀବନଯାପନ କରନ୍ତୁ।

ବାଉଁଶ ଗଛ ହେଉଛି ଆମ ପରିବେଶ ଏବଂ ଗ୍ରାମୀଣ ଜୀବନଶୈଳୀ ସହ ଗଭୀର ଭାବରେ ଜଡ଼ିତ, କିନ୍ତୁ ବର୍ତ୍ତମାନ ବାଉଁଶ ଜଙ୍ଗଲରେ ଘଟୁଥିବା ଏକ ପ୍ରାକୃତିକ ଘଟଣା ଏବେ ବଡ଼ ପରିବେଶ ସଙ୍କଟର କାରଣ ସାଜିଛି। ତାହା ହେଉଛି ବାଉଁଶ ଗଛରେ ସାମୂହିକ ଫୁଲ ଫୁଟିବା ଏବଂ ତାପରେ ସବୁ ଗଛ ଶୁଖି ମରିଯିବା। ସଦ୍ୟ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ବାଉଁଶ ଗଛରେ ଫୁଲ ଫୁଟିବା ଖୁବ୍ ବିପଦଜନକ। ଏହା କେବଳ ପରିବେଶକୁ ପ୍ରଭାବିତ କରିନଥାଏ, ଗବେଷଣା ପରେ ଚେତାବନୀ ଦିଆଯାଇଛି ଯେ ଏହି ଘଟଣା ଜଙ୍ଗଲୀ ଜୀବଜନ୍ତୁ ଓ ମଣିଷଙ୍କ ଉପରେ ଖୁବ୍ ଖରାପ ପ୍ରଭାବ ପକାଇଥାଏ। ବାଉଁଶ ଗଛରେ ସାଧାରଣତଃ 40-60 ବର୍ଷରେ ଥରେ ଫୁଲ ଫୁଟିଥାଏ। ଫୁଲ ଫୁଟି ଫଳ ଧରିବା ପରେ ସମସ୍ତ ବାଉଁଶ ଗଛ ଏକସଙ୍ଗରେ ମରିଯାଆନ୍ତି। ଏହାପରେ ସେହି ସ୍ଥାନରେ ନୂଆ ବାଉଁଶ ଗଛ ଫୁଟିବାକୁ ବହୁତ ବର୍ଷ ଲାଗିଯାଏ। ଏକାସାଙ୍ଗରେ ବାଉଁଶ ଗଛ ମରିଯିବା ଦ୍ୱାରା ଶାକାହାରୀ ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଏ, ଯାହାଦ୍ୱାରା ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲୀ ଜନ୍ତୁ ଜଙ୍ଗଲ ଛାଡ଼ି ସହରମୁଖା ହୁଅନ୍ତି। ଏହାଦ୍ୱାରା ଖାଦ୍ୟ ଶୃଙ୍ଖଳ ମଧ୍ୟ ପ୍ରଭାବିତ ହୋଇଥାଏ ଏବଂ ପରିବେଶର ସନ୍ତୁଳନ ବିଗିଡ଼ିଯାଏ।

ବର୍ତ୍ତମାନ ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ସମ୍ପର୍କରେ। କଲାମୁଣ୍ଡା ବ୍ଲକ ତେରିସିଙ୍ଗା ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ଏନ୍ଏସ୍ଏସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ଅବସରରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏନ୍ଏସ୍ଏସ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମତ ଉପସ୍ଥାପନା କରିଥିଲେ। ବିଶ୍ୱନାଥପୁର ସର୍ବଜନୀନ ଦୁର୍ଗାପୂଜା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ସମସ୍ତେ ମତ ଦେଇଥିଲେ। ପରେ ସର୍ବସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଥିଲା। ଖଡ଼ିଆଳ ସ୍ଥାନୀୟ ପିଏମ୍ ଶ୍ରୀ ରାଜା ଆର୍ତତ୍ରାଣ ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ଜଳାନ୍ତକ ଦିବସ ପାଳନ ହୋଇଯାଇଅଛି। ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦିବସ ପାଳନର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ପରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୁଣିଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ନିଜର କଳା ସ୍ଥାପତ୍ୟକୁ ନେଇ ବିଶ୍ୱ ଦରବାରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଭିନ୍ନ ଦୁର୍ଗ, ମନ୍ଦିର, ଶିଳାଲେଖ ଆଦି ଭାରତୀୟ ସ୍ଥାପତ୍ୟର ନିଦର୍ଶନ ଅଟେ। ପୂର୍ବକାଳରେ ଶତ୍ରୁମାନଙ୍କଠାରୁ ନିଜ ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ଶାସକମାନେ ଦୁର୍ଗ ନିର୍ମାଣ କରୁଥିଲେ। ଏହି ଦୁର୍ଗଗୁଡ଼ିକ ଆମ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ଭାରତରେ ଥିବା ପ୍ରାଚୀନ ଦୁର୍ଗ ବିଷୟରେ କିଛି। ଚିତ୍ତୋରଗଡ଼ ଦୁର୍ଗ ଶକ୍ତି, ଭକ୍ତି, ତ୍ୟାଗ ଓ ବଳିଦାନର ଦୁର୍ଗ। ଏହି ଦୁର୍ଗ ଏସିଆର ସବୁଠାରୁ ବଡ଼ ଦୁର୍ଗ। ରାଜସ୍ଥାନର ରାଜଧାନୀ ଜୟପୁରରୁ ଏହା 310 କିଲୋମିଟର ଦୂରରେ ଅବସ୍ଥିତ। ସତୀ ମନ୍ଦିର, ଜୁହର କୁଣ୍ଡ, ବିଜୟ ସ୍ତମ୍ଭ, ଗୋମୁଖ କୁଣ୍ଡ, ଜଳମହଲ, କୁମ୍ଭମହଲ ଏହି ଦୁର୍ଗର ମୁଖ୍ୟ ଆକର୍ଷଣ ଅଟେ। ଜୈସଲମେର ଦୁର୍ଗ ଏହା ରାଜସ୍ଥାନର ସୁନେଲି ସହର ଜୈସଲମେରଠାରେ ଅବସ୍ଥିତ। ରାଜା ଜୈସଲଙ୍କ ଦ୍ୱାରା ମେରୁ ପର୍ବତ ଉପରେ ଏହି ଦୁର୍ଗ ନିର୍ମାଣ କରାଯାଇଥିଲା। 1156 ମସିହାରେ ଏହି ଦୁର୍ଗ ନିର୍ମାଣ କରାଯାଇଥିଲା। ଗ୍ୱାଲିୟର ଦୁର୍ଗ ଭାରତରେ ଥିବା ପ୍ରାଚୀନ ଦୁର୍ଗମାନଙ୍କ ମଧ୍ୟରୁ ଏହି ଦୁର୍ଗ ଅନ୍ୟତମ। ମଧ୍ୟପ୍ରଦେଶର ଗ୍ୱାଲିୟର ସହରରେ ଥିବା ଏହି ଦୁର୍ଗ ନିଜର ଅନନ୍ୟ ଇତିହାସ ଏବଂ ଅଦ୍ୱିତୀୟ ନିର୍ମାଣ ଶୈଳୀ ଯୋଗୁଁ ବିଶ୍ୱ ପ୍ରସିଦ୍ଧ। ଏଠାରେ ଥିବା ମାନସିଂ ମହଲ, ମାନମନ୍ଦିର ମହଲ, ହାତୀଦ୍ୱାର ଏହିସବୁର ନିର୍ମାଣ ଶୈଳୀ ଅତି ଉଚ୍ଚକୋଟୀର ଅଟେ। ଆଗ୍ରା ଦୁର୍ଗ ଉତ୍ତରପ୍ରଦେଶର ଆଗ୍ରା ସହରରେ ଥିବା ଆଗ୍ରା ଦୁର୍ଗ ମୋଗଲ ଶାସକଙ୍କ ଦ୍ୱାରା ନିର୍ମିତ। କେବଳ ଇଟାରେ ନିର୍ମିତ ଏହି ଦୁର୍ଗଟି ଭାରତର ଭବ୍ୟ ଦୁର୍ଗମାନଙ୍କ ମଧ୍ୟରୁ ଅନ୍ୟତମ। 1565 ମସିହାରେ ଆକବରଙ୍କ ଦ୍ୱାରା ଏହି ଦୁର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଦୁର୍ଗର 75% ଅଂଶ ଭାରତୀୟ ସେନାର ଅଧୀନରେ ରହିଅଛି। ଏହି ଦୁର୍ଗର କାରୁକାର୍ଯ୍ୟରେ ଉଭୟ ମୋଗଲ ଏବଂ ହିନ୍ଦୁ କଳାର ମିଶ୍ରଣ ଦେଖିବାକୁ ମିଳିଥାଏ। ୟୁନେସ୍କୋ ଦ୍ୱାରା ଏହି ଦୁର୍ଗଟି ମଧ୍ୟ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ।

ଖବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗତକାଲି ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ସେଲସିୟସ୍ ଥିଲା।

ଦେଖନ୍ତୁ ନା, ସମୟ ପୁଣି ସରିଯାଇଛି। ସମୟ ସତରେ କେତେ ଶୀଘ୍ର ଚାଲିଯାଏ। ଏଇ ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଆଉ ଏବେ ବିଦାୟ ନେବାର ସମୟ। ପୁଣି ଥରେ କାଲି ଠିକ୍ ଏହି ସମୟରେ ଆପଣମାନଙ୍କ ସହ ଦେଖାହେବ, ଆପଣ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକାର ଅଗଣାରେ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ।

0: ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ଆଜି ପାଇଁ କାର୍ଯ୍ୟକ୍ରମ ସହ ମୁଁ ଥିଲି ନିହାରିକା, ରହୁଛି, ନମସ୍କାର।
1: Everybody, this is my story. This is what I feel every day. So lonely.

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବନୀ ପଟଣା ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 12:00। 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ମମତା ସାହୁ, ବାଦଲ କୁମାର ଆଚାର୍ଯ୍ୟ, ଯୋଗମୟା ଦାସ ଏବଂ ଜିତେନ୍ଦ୍ରନାଥ ଠାକୁର। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଦିନ 1:20। ଆଜି ଏଥିରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ

କରିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀ ପାଟଣା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12ଟାରେ। ସେତେବେଳେ ଯେ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 12 ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଦବଙ୍ଗ 2 ଗୀତଟିକୁ ଗାଇଛନ୍ତି ରାହତ ଫତେ ଅଲି ଖାଁ ଏବଂ ଶ୍ରେୟା ଘୋଷାଲ। ଗୀତଟିକୁ ଲେଖିଛନ୍ତି ସମୀର ଅଞ୍ଜାନ ଏବଂ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ସଜିତ ୱଜିଦ୍।

ଏଥର ଶୁଣନ୍ତୁ ଚଳଚ୍ଚିତ୍ର ସିଙ୍କାମ୍‌ରୁ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଅଜୟ ଗୀତଟିକୁ ଲେଖିଛନ୍ତି ସବାନନ୍ଦ କିର୍କିରେ ଏବଂ ସଙ୍ଗୀତରେ ସଜେଇଛନ୍ତି ଅଜୟ ଅତୁଲ।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ସୋନୁ କେ ଟିଟୁ କି ସୁଇଟି। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ ଏବଂ ପ୍ରକୃତି କକ୍କର ଏବଂ ଅମଲ ମଲ୍ଲିକ। ଗୀତଟିକୁ ଲେଖିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି ଅମଲ ମଲ୍ଲିକ।

ଏଥର ଚଳଚ୍ଚିତ୍ର ପଟିଆଲା ହାଉସ୍ ଗୀତଟିକୁ ଗାଇଛନ୍ତି ଶାକତ ଅମନ ଅଲି ଏବଂ ଗୀତଟିକୁ ଲେଖିଛନ୍ତି ଅନ୍ଵିତା ଦତ୍ତ। ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଆଶା ଲୟ।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ଜଲି LLV 2। ଗୀତଟିକୁ ଗାଇଛନ୍ତି ଜୁବିନ ନୌଟିଆଲ ଏବଂ ନୀତି ମୋହନ। ଗୀତଟିକୁ ଲେଖିଛନ୍ତି ଜୁନାଇ ଏବଂ ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଚିରନ୍ତନ ଭଟ୍ଟ।

ଏଥର ଚଳଚ୍ଚିତ୍ର ଥ୍ୟାଙ୍କ ୟୁ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଗୀତଟିକୁ ଲେଖିଛନ୍ତି କୁମାର ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ମମତା ସାହୁ, ଗୀତଟିକୁ ଲେଖିଛନ୍ତି ଋଷିକେଶ ପଣ୍ଡା।

0: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି, ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
1: ଆର୍‌ବିଆଇ କହେ, ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।
2: ଆପଣମାନେ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀ ପାଟଣା। ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: agreement. He held talks with European Commissioner for Trade and Economic Security Mara Sefcovic on the sidelines of the G20 trade ministers' meeting. The two sides also exchanged views on the India-EU Trade and Technology Council, reform of the World Trade Organization, and shared priorities at the G20. Saudi authorities have arrested an Omani co-pilot after he stabbed the captain and attempted to crash a Fly Dubai flight traveling from Dubai to Tel Aviv in Israel. The Omani co-pilot stabbed the captain and caused the aircraft to plunge roughly 17,400 feet in under 2 minutes yesterday. However, passengers and crew members, including off-duty personnel, breached the cockpit, subdued the attacker and helped stabilize the plane. The flight was diverted and landed safely at Tabuk Regional Airport in northwestern Saudi Arabia. Prime Minister Narendra Modi, U.S. President Donald Trump and Israeli Prime Minister Benjamin Netanyahu hailed Captain Smith Machar. At the Asian Games in men's cricket, India trounced Sri Lanka by 124 runs to set up a high-voltage final against Pakistan. And with that, we end this news bulletin.
1: আপনার শুণুলে হিন্দি এবং পরে পরে শুণিলে ইংরাজি সম্বাদ রিলে করে প্রচার কল আকাশবাণী দিল্লি কেন্দ্র আকাশবাণী ভবানীপাটনা এথর শুণন্তু চাষর কথা উপস্থাপনা শিবপ্রধান বিষয়বস্তু হচ্ছে বিট চাষ পাই উপযুক্ত জলবায়ু
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍ ଯେନ୍ତାକି ଆଲୁ ସାରୁ ପୁଟଲ କୁନ୍ଦୁରୁ ଆରୁ ଲଇନି ତ ଏଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର ସମିଆ ବାହାର କରି କରି ଇ ବିଟ୍ ଚାଷ୍ ବି କରିଥିସନେ ପନିପରିବା ମାନଙ୍କର ଭିତରେ ବିଟ୍ ଗୁଟେ ବଡ଼ା ସ୍ୱାଦ ଲାଗ୍ଲା ଭଳିଆ ପରିବା ଏଇଟା ତାର୍ ସନେ ଏଇ ଭିତରେ ବେଶୀ ପରିମାଣରେ ଭିନ୍ନ ଭିନ୍ନ ଭିଟାମିନ୍ ଆରୁ ଆଣ୍ଟି ଅକ୍ସିଡେଣ୍ଟ ଥିବାର କାରଣନୁ ଇଟା ଆମର୍ ଦିହିକେ ଭଲ୍ ରଖ୍ସି ସେଥିର୍ ଲାଗି ଇଟା ସୁପର ଫୁଡ୍ ନୁ କେନ୍ସି ଗୁଣ୍ନେ କମ୍ ନେଇସେ ଇଟାକେ ଖାଇବାର୍ ଦ୍ଵାରା ଏ ଭିତରେ ଥିବାର ନାଇଟ୍ରେଟ୍ସ ରକ୍ତ ବାହିକାକେ ବଢ଼େଇ କରି ରକ୍ତ ସଞ୍ଚାରକେ ବଢ଼ାବାର ସନେ ସନେ ରକ୍ତଚାପକେ ନିୟନ୍ତ୍ରଣ କରିଥିସି ଆର୍ ଭିତରେ ଥିବାର ଫାଇବର ଚର୍ବିର ମାତ୍ରାକେ ନିୟନ୍ତ୍ରଣ କରବାର୍ ନେ ବି ସାହାଯ୍ୟ କରିଥିସି ତାର୍ ସନେ ଏ ଭିତରେ ଫାଇବର ବେଶୀ ପରିମାଣରେ ଥିବାର କାରଣନୁ କୋଷ୍ଠକାଠିନ୍ୟକେ ଦୂର କରବାର ସନେ ସନେ ହଜମ ପ୍ରକ୍ରିୟାକେ ଠିକ୍ ରଖ୍ସି ତୋ ଚାଷୀ ଦାଦାମାନେ ଯେନ୍ ଚାଷ୍ ଗୋଟେ ବି ଆମେ କର୍ମା ବୋଇଲେ ତାର୍ ଆଗରୁ ତାର୍ ଜଳବାୟୁ ତାର୍ ମାଇଟ୍ ତାର୍ କିସମ ତାର୍ ବିହନ ଆରୁ ବିହନ ବୁନ୍ବାର ଯେନ୍ ପଦ୍ଧତି ଅଛେ ସେ ବିଷୟଟି ଆମକେ ନିହାତି ଭାବରେ ଜାଣିବାକେ ପଡ଼୍ବା ସେନ୍ତା ଏବେ ଦେଖ୍ମା ଇ ବିଟ୍ ଚାଷ୍ ଲାଗି କେନ୍ତା ଜଳବାୟୁ ଆବଶ୍ୟକ ହେବା ଇ କଥା ଗୋଟେକି ବି ଆମର୍ ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣିବାକେ ପଡ଼୍ବା ଇଟା ଗୋଟେ ଶୀତ ଦିନିଆ ଫସଲ ହେଲେ ବି ଇଟାକେ ଆମର୍ ଚାଷୀ ଦାଦାମାନେ ବୈଜ୍ଞାନିକ ପଦ୍ଧତି ନେ ଆରୁ ନୂଆ ନୂଆ ଜ୍ଞାନ କୌଶଳକେ ନେଇକରି ଇ ଚାଷ ବଛରର ସବୁ ସମୟରେ କରବାର ବି ଦେଖବାକେ ମିଳୁଛେ 20-22 ଡିଗ୍ରୀ ସେଲସିୟସ ତାପମାତ୍ରା ନେ ଇଟା ଅଧିକା ଅମଲ ଦେଇଥିସିଏ ଉତ୍ତାପ 4-12 ଡିଗ୍ରୀ ସେଲସିୟସ 15 ଦିନ ପତକେ ରହିଲେ ଗଛ ନେ ଫୁଲ ଆସବାର ସମ୍ଭାବନା ଆସିଯାଇସିଏ ସେନ୍ତା ଉତ୍ତାପ 26 ଡିଗ୍ରୀ ସେଲସିୟସ ନୁ ଅଧିକା ରହିଲେ ବିଟ୍ର ମାନ କମିଯାଇସି ସେନ୍ତା ଏବେ କଥା ଆସୁଛେ ଇ ଚାଷ ଲାଗି କେନ୍ତା ମାଇଟ୍ ଆମକେ ଚୟନ କରବାକେ ପଡ଼ବା ଇ କଥା ଗୋଟେକି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା ବିଟ୍ ଚାଷ ଲାଗି ବୋଲିକରି ଗଭୀର ନିଗଡ଼ା ଉର୍ବର ଦୋର୍ସା ଦୋର୍ସାନୁ ବାଲିଆ ଦୋର୍ସା ମାଇଟ୍ ଇ ଚାଷ ଲାଗି ପୁରା ଉପଯୁକ୍ତ ମାଟିର ଅମ୍ଳତା 6-8 ରହିବା ବୋଇଲେ ଭଲ ଅମଲ ଆମେ ଇନୁ ପାଇପାରମା ସେନ୍ତା ଭଲ ଭଲ କିସମ ମାନଙ୍କର କଥା ଦେଖମା ବୋଇଲେ ଇ ଭିତରେ ଅଛି କ୍ରିମସନ୍ ଗ୍ଲୋବ ଡେଟ୍ରୋଇଟ୍ ଡାର୍କ ରେଡ୍ ବୋଲିଭାର ଆରୁ ଲାଲିମା ସେନ୍ତା ଇ ଚାଷ ଲାଗି ଆମକେ କେତେ ବିହନ ଦରକାର ହେବା ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା ଏକର ପିଛା 3-3.5 କିଲୋଗ୍ରାମ ମଞ୍ଜି ଆମକେ ଆବଶ୍ୟକ ହେବା ମଞ୍ଜିକେ 5-10 ଘଣ୍ଟା ପତକେ ବୁତରେଇ କରି ଇଟାକେ ଲଗାବାକେ ପଡ଼ବା ସେନ୍ତା ମଞ୍ଜିକେ ବୁନ୍ବାର ଆଗନୁ ପ୍ରତି 1 କିଲୋଗ୍ରାମ ମଞ୍ଜି ନେ ଥିରାମ ଆରୁ କାର୍ବୋକୋଇନ ମିଶ୍ରଣ ଫିମ୍ପି ନାଶକ 3 ଗ୍ରାମ ନେଇକରି ଇଟାକେ ବିଶୋଧନ କରିଦେମା ବୋଇଲେ ଇଟା ଆର୍ ଟିକେ ବଢ଼ିଆ ହେବା ସେନ୍ତା ଏବେ কথা আসুছে এই চাষ লাগি বিহন বুনবার সময়া কেনটা এই কথা গোটেকে বি আমার চাষী দাদা মানকে নিহাতি ভাবে জানবাকে পড়বা। আমার রাইজনে সেপ্টেম্বর নু নভেম্বর মাস পথকে ই বিট মঞ্জি লগা যাইছি, দশ নু পনেরো দিন ব্যবধানে মঞ্জি লগামা বইলে এটা স্তর স্তর হি করে ফসল।

0: ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଶକ୍ତିରୂପା। ଆଜି ଏଥିରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଏହି ବିଜ୍ଞାପନ ବିରତି ପରେ।
1: କମ୍ ସୁଧରେ ଲୋନ୍ ଦରକାର ତାବି ଆପ୍ରେ
2: ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ? ଆର୍ବିଆଇ କହି ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶକ୍ତିରୂପା କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଆପଣଙ୍କୁ ଆମେ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

ଆପଣ ତ ଜାଣନ୍ତି, ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବା, ନକାରାତ୍ମକ ବିଷୟକୁ ସକାରାତ୍ମକତାରେ ପରିବର୍ତ୍ତନ କରିବା, ଦୁଃଖଦ ସମୟକୁ ସୁଖଦ ସମୟରେ ପରିବର୍ତ୍ତନ କରିପାରିବା, ଏସବୁ କଳା ସଭିଙ୍କ ପାଖରେ ଥାଏ। କିଛି ବିରଳ ବ୍ୟକ୍ତି ବିଶେଷ ହିଁ ଏସବୁକୁ ସମ୍ଭବ କରିଥାନ୍ତି। ସେମିତି ଚେଷ୍ଟାରତ ଆମ ଶକ୍ତିରୂପା, ଆଉ ଆଜି ବିଶେଷ କରି ଫୋନ୍ ଇନ୍ ପ୍ଲିଜ୍, ମନକୁ ସର୍ବଦା ସୁଖକର ହାଲକା ଅନୁଭବ କରାଇବାରେ ସେ ପାରଙ୍ଗମ। ହଁ କି ନା କହିଲେ, ଆଜି ବି ପହଞ୍ଚିଛି ଠିକ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବର୍ଣ୍ଣନା କରିବାକୁ। ଆଉ ଆପଣଙ୍କ ସହିତ ମୁଁ ପଙ୍କଜିନୀ ଗୁରୁ, ନମସ୍କାର।

0: ଆପଣ ସମସ୍ତେ ଜାଣନ୍ତି କେତେ ଚିନ୍ତା, ଏତେ ଦୁଃଖ, କେତେ ବିପଦ ଦେଇ ସମସ୍ତେ ଗତି ମଧ୍ୟ କରୁଛନ୍ତି। ସମସ୍ତଙ୍କ ଭିନ୍ନ ଭିନ୍ନ ସମସ୍ୟା, ଭିନ୍ନ ଭିନ୍ନ ଚିନ୍ତା, ତଥାପି ଗୋଟିଏ ସୁନ୍ଦର ଭବିଷ୍ୟତର ଆଶା ମନରେ ସଞ୍ଚରି ସଭି ଆଗକୁ ବଢ଼ୁଛନ୍ତି। ଏହା ହେଉଛି ସେଇ ସକାରାତ୍ମକ ମନୋଭାବ ଯୋଗୁଁ। ସେଥିରେ ସହଯୋଗ କରୁଛି କିଛି ମିଠା ମିଠା ଗୀତ, ସେଥିରେ ରହିଛି ଜାଦୁଗରୀ ଶକ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ରଖିଛୁ କେତୋଟି ଚଳଚ୍ଚିତ୍ରର ଗୀତ। ସେଗୁଡ଼ିକ ହେଉଛି ଚାନ୍ଦିନୀ ଆଇ ମିସ୍ ୟୁ, ରଜା ଝିଅ ସଙ୍ଗେ ହେଇଗଲା ଭାବ, ଚାନ୍ଦନା ତମେ ତାରା, ଆଉ ଧର୍ମର ହେବ ଜୟ। ଭଉଣୀମାନେ ଆପଣମାନେ ଆମକୁ ଫୋନ୍ କରନ୍ତୁ ଆଉ ଢେର ସାରା କଥାବାର୍ତ୍ତା କରନ୍ତୁ। ଆମ ଭଉଣୀମାନେ ନିଶ୍ଚୟ ଚେଷ୍ଟା କରୁଥିବେ। ଆମର ଫୋନ୍ ନମ୍ବର ଦୁଇଟି ହେଉଛି 2956232 2956628। ଆମେ ଅପେକ୍ଷା କରିଛୁ, ଆପଣମାନେ ନିଶ୍ଚୟ ଫୋନ୍ କରିବେ। ଫୋନ୍ ଆସିଗଲାଣି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର ଭଉଣୀ। ଆମ ସୁମିତ୍ରା ଭଉଣୀଙ୍କର ମାନେ ଯୋଉ ସ୍ୱରଟା ବହୁତ ସୁନ୍ଦର ଆସେ, ସବୁବେଳେ ଆମକୁ ମନେ ପକାନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ହଁ, ଆଜି କୋଉ ଗୀତ ଶୁଣିବେ କୁହନ୍ତୁ, ତାପରେ ଢେର ସାରା କଥାବାର୍ତ୍ତା ହବା। ଚାନ୍ଦନା ତୁମେ ତାରା। ହଁ, ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କୁ ନୂଆଖାଇ ଜୁହାର ମଧ୍ୟ। ହଁ, ଆଉ ଦେହ ଭଲ ଅଛି?
1: ହଁ ଭଲ ଅଛି ବାପା ସବୁ।
0: ହଁ, ଆଉ କେମିତି ସମସ୍ତେ ମାନେ ନୂଆଖାଇ ପରେ ପରେ ଆସିଥିଲେ?
1: ନାଇଁ, ନୂଆଖାଇ ପରେ ନେଇ ଆଇବାନେ, ଆମେ ଖାଲି ଆମର ପରିବାର ସାଥ ହେଇ ହେସୁଁ ବାପା ଯେ, ସବୁ ବର୍ଷ ଆମେ ଗୁଟେ ରେଖା ନୂଆଖାଇ ଖାଇଛୁ ଆରୁ।
0: ଏତେ ବଡ଼ ମାନେ ସମସ୍ତେ ବହୁତ ବହୁତ ଲୋକ ହଉଥିବେ, ସାତଟା ପରିବାର?
1: ହଁ, ସବୁ 25 ଜଣ ହଉଛୁ ବାପା, ସାତଟା ପରିବାର ଭାଇ।
0: ହଁ ହଁ ହଁ, ଆଉ ସବୁ ବୋହୂ ମାନେ ମିଶିକି କାମ କରନ୍ତି ତାହେଲେ, ଯିଏ ଯାହାର?
1: ହଁ, ସବୁ ବୋହୂ ମାନେ ସବୁ
0: ଯେମାନେ ଯାହା କାମ ଯାହା ହାତରେ ପଡିଲା ସବୁ କରନ୍ତି?
1: ହଁ, ସବୁ କରି ମେସି ଧୀରି କରି ବତାଇ ଶିଖେଇ ଦେଲେ ବାପା, ସବୁ କରି କରି ଗୁଟେ ନେ ଖାଇଛୁ ସବୁ ବରଷ ଆରୁ।
0: ତ ସୁମିତ୍ରା ଭଉଣୀ, ଆପଣ ବଡ଼ ବୋହୁ ନା?
1: ହଁ, ମୁଁ ବଡ଼ ବୋହୁ, ସପ୍ତର୍ ମୁଁ, ଆମ ଘରେ ଏକା ସପ୍ତର୍, ମୁଁ ବଡ଼ ଭାଇ ମାନେ ସବୁ ସାନ।
0: ଆପଣଙ୍କୁ ମାନନ୍ତି
1: ମନେ ଗଲା? ସବୁ ସାନ
0: ଆପଣଙ୍କୁ ମାନେ ଆପଣଙ୍କ କଥା ସବୁ ମାନନ୍ତି, ସବୁ ବୋହୁ ମାନେ ଛୋଟ ବୋହୁ?
1: ହଁ, ସବୁ ଭାଇର କଥା ଗଲା ମାନବେ ସେ ଲୋକ, ଭାଇ ମାନେ ଆର ମୋର ଭଉଣୀ ମାନେ ଗଲା ସବୁ ମାନସେ ତପା।
0: କେତେ ଭଲ କଥା, ବହୁତ ଭଲ
1: ଲାଗେ। ପରିବାର ସବୁବେଳେ ଆମେ ସମସ୍ତେ ସବୁ ଯା ଜୁଆଲି ସବୁ ଭାଇ ଦେଇ ମେସି କରି ଅଛୁ ବାପା ସବୁବେଳେ।
0: ଆଉ ଆପଣଙ୍କ କଥାରୁ ବି ଜଣା ପଡୁଛି ଆପଣ କେତେ ଶାନ୍ତ ଶିଷ୍ଟ। ହ୍ୟାଲୋ
1: ହ୍ୟାଲୋ
0: ହଁ ସୁମିତ୍ରା ଭଉଣୀ, ତାହେଲେ ଗୀତ ଶୁଣିବା?
1: ହଁ ଶୁଣିବା ବାପା।
0: ହଁ, ଆପଣ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।
1: ହଁ

0: ଆମର କେଉଁ ଭଉଣୀ ବର୍ତ୍ତମାନ ଫୋନ କରିଛନ୍ତି ଆସନ୍ତୁ ଦେଖିବା। ଚେଷ୍ଟା ତ କରୁଛନ୍ତି ସେମାନେ, ନିଶ୍ଚୟ ଫୁଲ୍ ଲାଗିବ ମଧ୍ୟ। ଭଉଣୀମାନେ, ବର୍ତ୍ତମାନ ପାଣିପାଗରେ ଯେଉଁଭଳି ପରିବର୍ତ୍ତନ ଦେଖାଦେଲାଣି, ଅନେକ ସତର୍କତା ସତ୍ତ୍ୱେ ମାନେ ଯେତେ ଜଗି ରଖିକି ଚଳିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଆମ ଭଉଣୀମାନେ ଚେଷ୍ଟା କରୁଛନ୍ତି। ହ୍ୟାଲୋ,
1: ହ୍ୟାଲୋ ଅପା, ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଅପା, ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ସ୍ୱର୍ଣ୍ଣ ପ୍ରଭାକର, ଆମ ଭଉଣୀଟା ମାନେ ବହୁତ ଦିନ ପରେ ବୋଧେ ଫୋନ୍ କଲେ ଆପଣ।
1: ହଁ, ବହୁତ ଦିନ ପରେ। ଆଉ ଗତଥର ଦୀପ୍ତି ଅପା ଥିଲେ, ମୁଁ କଥା ହେଇଥିଲି, କିନ୍ତୁ ଲାଷ୍ଟ କଲ୍ ଲାଗିଥିଲା ଅପା ଯେ ମୋ ଗୀତ ବାଜିଲାନି, ତ ଏଥର ଆଜି ପୁରା ପ୍ରଥମରୁ ମୁଁ ଟ୍ରାକ୍ କରୁଛି ଅପା।
0: ଆଉ ଆପଣଙ୍କର ଫୋନ୍ ଲାଗିଯାଇଛି, ଆଉ କୋଉ ଗୀତ ଶୁଣିବେ କୁହନ୍ତୁ।
1: ଆଜି ଗୀତ ଶୁଣିବା, ରାଜା ଝିଅ ସଙ୍ଗେ ହେଇଗଲା ଭାବ।
0: ଓ, ରାଜା ଝିଅ ସଙ୍ଗେ ହେଇଗଲା ଭାବ। ସ୍ୱର୍ଣ୍ଣ ଭଉଣୀ କେମିତି, ଭଲ ଅଛନ୍ତି ନା?
1: ହଁ, ମୁଁ ପୁରା ଭଲ ଅଛି ଅପା, ଆଉ ଆପଣ ମାନେ ସମସ୍ତେ ଭଲରେ ଥିବେ ବୋଲି ମୁଁ ଆଶା କରୁଛି।
0: ହଁ, ଆମ ସ୍ୱର୍ଣ୍ଣ ଭଉଣୀ ଯେତେବେଳେ କହୁଛନ୍ତି ଆମେ ନିଶ୍ଚୟ ଭଲରେ ମାନେ ରହିବୁ, ମାନେ ଫ୍ୟୁଚରରେ ବି। ଆଉ ସ୍ୱର୍ଣ୍ଣ ଭଉଣୀ,
1: ନିଶ୍ଚିତ ଅପା,
0: ଆପଣ କ'ଣ,
1: ସମସ୍ତେ ଭଲରେ ରୁହନ୍ତୁ, ଆପଣ ଭଲ ରହିଲେ କାର୍ଯ୍ୟକ୍ରମ କରିପାରିବେ, ଆମେ ଭଲରେ ରହିଲେ ଆମେ କଲ୍ କରିପାରିବୁ, ଆପଣମାନଙ୍କ ସାଙ୍ଗେ କଥା ହେଇପାରିବୁ, ତ ସମସ୍ତେ ଭଲ ରହିବା ଅପା।
0: ଆଉ ଆପଣଙ୍କର ପରିବାରର ମାନେ ଆପଣ ଯତ୍ନ ନିଅନ୍ତି, ସମସ୍ତଙ୍କର ଧ୍ୟାନ ରଖନ୍ତି, ତ ସମସ୍ତେ ଭଲ ରହିବେ।
1: ନିଶ୍ଚିତ। ଆଉ ଅପା, ଆଉ ଗୋଟେ କଥା ଆଜି କହିବି, ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ, ତ ସମସ୍ତଙ୍କୁ ଏ କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ କହିବି, ଆମ ଘରେ ଯେତେ ବରିଷ୍ଠ ଲୋକ ଅଛନ୍ତି, ମା ବାପା ବୟସ୍କ ଗୁରୁଜନ ଯେତେ ଅଛନ୍ତି, ସମସ୍ତଙ୍କୁ ଆମେ ସମ୍ମାନ ଦେବା, ତାଙ୍କର ଯତ୍ନ ନେବା, ତାଙ୍କୁ ସେବା କରିବା, ଆଉ ନିଶ୍ଚିତ ଆଜିର ଦିନ ବୋଲି ନୁହେଁ, ସବୁଦିନ ଆମେ ତାଙ୍କର କେୟାର କରିବା କଥା ଆମର, ସେଟା ଦାୟିତ୍ୱ କର୍ତ୍ତବ୍ୟ ମଧ୍ୟ। ତାପରେ ସମାଜରେ ବି କିଛି କିଛି ଆମେ ଯଦି କରିପାରିବା, ସମାଜର ବି ଅବହେଳିତ ବୟସ୍କ ବ୍ୟକ୍ତିମାନେ ଯେ ତାଙ୍କ ଘରୁ ସେମାନେ ଯେତିକି ଅନାଦର ପାଉଛନ୍ତି, ତ ତାଙ୍କୁ ବି ଯଦି କିଛି କରିପାରିବା, ସମସ୍ତ ଯୁବ ଗୋଷ୍ଠୀ ମାନେ ମଧ୍ୟ, ତ ବହୁତ ସବୁ ବଢିଆ ହବ ବୋଲି ମୁଁ ଭାବୁଛି।
0: ସ୍ୱର୍ଣ୍ଣ ଭଉଣୀ, ଆପଣ କେତେ ମାନେ ବହୁତ ସୁନ୍ଦର କଥା କହିଲେ, ବହୁତ ଭଲ କଥା କହିଲେ, ଯେ ଆମେ ଆମ ଘରର ଯେଉଁ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି ସେମାନଙ୍କର ଯତ୍ନ ନେବା କଥା, ହଁ, ତାଙ୍କର ମନକୁ ବୁଝିବା କଥା। ଆଉ ବର୍ତ୍ତମାନ ଯେଉଁ ପିତୃପକ୍ଷ ଚାଲିଛି, ତ ଆମେ ଯେଉଁ ଶ୍ରାଦ୍ଧ ଦେଉଛୁ ଭଉଣୀ, ତ ତା ବଞ୍ଚିଥିଲା ଭିତରେ ସେମାନଙ୍କର ବହୁତ ସେବା ଯତ୍ନ କରିବା କଥା।
1: ନିଶ୍ଚିତ, ଆଉ ଯଦି ବଞ୍ଚିଥିଲା ସମୟରେ କିଛି ବି ନ ଦେବା ତାଙ୍କୁ, ତାଙ୍କୁ ଅବହେଳା କରିବା, ଖାଇବାକୁ ଦେବା ନାହିଁ, ଆଉ ମରିଗଲେ ସେ ପିତୃପକ୍ଷରେ ଆମେ ଯେତେ ଯାହା ଦେଲେ, କ୍ଷୀରି ପିଠା ଯେତେ ପ୍ରକାର ଦେଲେ, ସେ କଣ ଖାଇ ଆସୁଛନ୍ତି?
0: ହଁ, ସେଟା ସବୁ ମୂଲ୍ୟହୀନ, ମାନେ ପୁରା ଭାଲ୍ୟୁଲେସ୍, କିଛି ମାନେ ତାର ଇଏ ନାହିଁ,
1: କିଛି ନାହିଁ। କିନ୍ତୁ ଆମେ ପିତୃପକ୍ଷରେ, ପିତୃପକ୍ଷ ପିତୃ ଦେବତା ମାନେ ଶାନ୍ତି ହୁଅନ୍ତି, ତାଙ୍କର ଆଶା ଥାଏ, ସେମିତି ଆମେ

0: ଭାବିକି ଦଉଛୁ, କିନ୍ତୁ ସେମାନେ ଆଉ କଣ ପାଉଛନ୍ତି କି ଯଦି ବି ଆମେ ତାଙ୍କର ଆଶୀର୍ବାଦ ଆମେ ପାଇବା କଥା ଅପା,
1: ହଁ ଯାହା ଗୋଟେ ଚଳି ଆସିଛି ଆମ ସମାଜରେ, ହଁ ଆମର ସେଇଟା କରିବା କଥା,
0: କରିବା କଥା। ଆଉ ସେମାନେ ଯଦି ଶାନ୍ତି ହେଇଥିବେ ପରିବାର ଉପରେ ନିଶ୍ଚିତ କଲ୍ୟାଣ କର, ଯୋଉଠି ଥିଲେ ବି ସେମାନେ ତାଙ୍କର ଆତ୍ମା ତ ଅଛି, ଯୋଉଠି ଥିଲେ ବି ସେମାନେ ଆମ ସମସ୍ତଙ୍କୁ ପରିବାର ଉପରେ କଲ୍ୟାଣ କରନ୍ତୁ, ଆଶୀର୍ବାଦ କରନ୍ତୁ।
1: ସ୍ୱର୍ଣ୍ଣ ଭଉଣୀ କେତେ ସୁନ୍ଦର ମେସେଜ, ମାନେ କେତେ ଭଲ କଥା କହିଲେ, ଆମ ଭଉଣୀ ମାନେ ଶୁଣୁଛନ୍ତି, ସେମାନେ ମଧ୍ୟ ମାନେ ମନ ଦେଇକି ଶୁଣିଥିବେ ଏଇଟା
0: ନିଶ୍ଚିତ। ଅପା ଏଇଟା ମୋତେ ଆକାଶବାଣୀ ମୋତେ ସବୁ ଶିଖେଇଛି ଅପା, ଆକାଶବାଣୀରେ ମୁଁ ବହୁତ କିଛି ପାଇଛି, ସିଏ ମୋତେ ସବୁ କହିଛି, ମୁଁ ତାକୁ ପୁଣି କହୁଛି, ସେ ମୋତେ ହାତ ଧରି ଆଗକୁ ନେଇକି ଆଉ ମୁଁ ତା ଠାରୁ ସବୁ ଶିଖିଛି, ଆଉ ମୁଁ ପୁଣି ତା ଆଗରେ କହିପାରୁଛି। ସେ ମୋ
1: ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ, ବହୁତ ସୁନ୍ଦର କଥା କହିଲେ ସେଥିପାଇଁ ଆଜି। ଆଉ ତାହେଲେ ଗୀତ ଶୁଣିବା ଆପଣଙ୍କ ପସନ୍ଦର?
0: ହଁ ନିଶ୍ଚିତ।
1: ସ୍ୱର୍ଣ୍ଣ ଭଉଣୀ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଅପା, ବହୁତ ବଢିଆ ଲାଗିଲା କଥା ହେଇକି, ଆଉ ଆଜି ଜଲ୍ଦି ବି ମୋ କଲ୍ ଲାଗିଗଲା, ବହୁତ ବଢିଆ ଲାଗିଲା ଅପା,
1: ଆମକୁ ବି ଭଲ ଲାଗିଲା। ତାହେଲେ ଗୀତ ଶୁଣିବା?
0: ହଁ ଗୀତ ନିଶ୍ଚୟ ଶୁଣିବା ଅପା, ରହୁଛି, ନମସ୍କାର।
1: ନମସ୍କାର।

0: ଆଜି ଅଛି ଚାନ୍ଦିନୀ, ଆଇ ମିସ୍ ୟୁ, ରଜା ଝିଅ ସଙ୍ଗେ ହେଇଗଲା ଭାବ। ଚାନ୍ଦନା ତମେ ତାରା, ଆଉ ଧର୍ମର ହେବ ଜୟ। ଚାନ୍ଦନା ତମେ ତାରାର ଶୁଣିବେ। ଆଉ ବାଲମତୀ ଭଉଣୀ, କେମିତି ଦେହ ପା, ଭଲ ଅଛି? ପାଗ ବି ଭଲ ରହୁଛି, ଖରା ହଉଛି ନା? ଏ ବର୍ଷ ବହୁତ ବର୍ଷା ହେଇଯିବି।
1: ବହୁତ ବର୍ଷା ହେଲା ମ୍ୟାମ, ଏବେ କୌଣସି ଭଲ ଅଛି।
0: ଆଉ ଆପଣଙ୍କର ମାନେ ଛୁଆ ମାନେ ଭଲ ଅଛନ୍ତି?
1: ହଁ, ମୋ ଝିଅ ମାନେ ବି ନୂଆଖାଇ ଟାଇମରେ ହେଉଥିଲା ମ୍ୟାମ। ହଁ, ବେଶୀ ଜ୍ୱର ହେଇଗଲା, ଏଇଟା ହସ୍ପିଟାଲ ନେଇ ଭର୍ତ୍ତି କରିଥିଲୁ ମ୍ୟାମ। ଆଜ୍ଞା।
0: ହଁ, ଆଉ କେମିତି ଏବେ ମାନେ ପୁରା ଭଲ ଅଛନ୍ତି ଛୁଆ ଦିଟା?
1: ହଁ, ଏବେ ଭଲ ଅଛନ୍ତି ମ୍ୟାମ।
0: ଆଉ ଆଜି କଣ ସ୍ପେଶାଲ ରାନ୍ଧିଛନ୍ତି
1: ଆଜି? ହଁ ମ୍ୟାମ, ଆଜି ଆମର କାଙ୍କଡ ଭଜା ହେଇଛି।
0: ହଁ
1: ଆଜ୍ଞା। ଆଉ ଡାଲି ହେଇଛି, ଆଉ କଲମ ଶାଗ ମ୍ୟାମ।
0: କଲମ ଶାଗ, ଏଇଟା ମାନେ କୋଉଠୁ ପାଉଛନ୍ତି? ସେ ପାଖାପାଖି ନା କେମିତି?
1: ଆଜ୍ଞା, ହଁ, ଆମ ଏଇ ପାଖରେ କ୍ଷେତ ଅଛି ନା, ସେଇଠୁ ମୁଁ ଗୋଟେ ଆଣିକି ଜଗେଇଥିଲି ମ୍ୟାମ ଆମ ବାଡ଼ିରେ।
0: ହଁ ହଁ ହଁ
1: ଆଜ୍ଞା, ସେଇଟା ହିଁ ହେଇଥିଲା।
0: ବାଲମତୀ ଭଉଣୀ, ଭଲ ଲାଗେ ସେ ଶାଗ?
1: ହଁ ମ୍ୟାମ।
0: ଆପଣ କୁହନ୍ତୁ ତ କେମିତି ରାନ୍ଧୁଛନ୍ତି ସେଟା?
1: ଆଜ୍ଞା, ପିଆଜ, ତାପରେ ରସୁଣ, ଆଉ କଞ୍ଚା ଲଙ୍କା, ଏସବୁ ଦେଇକି ବଡି ପକେଇଲେ ବି ହବ ମ୍ୟାମ। ଆଜ୍ଞା, ବିରିରେ ଯୋଉ ବଡି ହୁଏ ସେଇଟା ପକେଇଲେ ବି ହବ, ବାଇଗଣ ପକେଇଲେ ହବ।
0: ଓହୋ, ନିଜ ଇଚ୍ଛାରେ? ଆପଣ କେତେ ବଢିଆ ବଢିଆ ମାନେ ରୋଷେଇ ବି ଜାଣୁଛନ୍ତି। ଆମ ଭଉଣୀ ମାନେ ବହୁତ କିଛି ଜାଣନ୍ତି।
1: ଆଜ୍ଞା,
0: କଥାବାର୍ତ୍ତା ସବୁ ହେଲେ ଜଣା ପଡୁଛି। ଆଉ ଆପଣ ମାନେ ଆମକୁ ସମୟ ଦଉଛନ୍ତି, ସମୟ ବାହାର କରିକି ଫୋନ କରୁଛନ୍ତି, ମାନେ ଆପଣଙ୍କର କେତେ ସ୍ନେହ ଆମ ପ୍ରତି, କେତେ ଭଲ ପାଇବା, ସେଟା ବହୁତ ଖୁସି ଲାଗେ।
1: ଆଜ୍ଞା।
0: ହଁ, ଆଉ ଭଉଣୀ ବର୍ତ୍ତମାନ ପିତୃପକ୍ଷ ଚାଲିଛି, କେମିତି ଶ୍ରାଦ୍ଧ ଦେଲେ? କାଲି?
1: ଆଜ୍ଞା,
0: କାଲି ଦେବେ, ରେଡି ହଉଥିବେ ଆଉ ସେଥିପାଇଁ।
1: ହଁ,
0: ତାହେଲେ ଭଉଣୀ ଗୀତ ଶୁଣିବା?
1: ଆଜ୍ଞା। ହଁ,
0: ଆପଣ ଫୋନ କଲେ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ନମସ୍କାର।
0: ନମସ୍କାର।

ଆମର କୋଉ ଭଉଣୀ ଫୋନ କରିଛନ୍ତି, ଆସନ୍ତୁ ଦେଖିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ଶକ୍ତି ରୂପା ଫୋନ ଇନ୍ ପ୍ଲିଜ। ଫୋନଟି ତ କଟିଯାଇଛି, ଆମ ଭଉଣୀ ଆଉ ଥରେ ଚେଷ୍ଟା କରିବେ।

ଆମେ ସବୁବେଳେ ଭଉଣୀମାନେ ଚାହୁଁ ଯେ ଆମ ପରିବାରର ସମସ୍ତେ ଆମ ସଂସ୍କୃତିକୁ ସଦାବେଳେ ଭଲ ପାଆନ୍ତୁ, ସବୁବେଳେ ସମ୍ମାନ ଦିଅନ୍ତୁ। ତାହେଲେ ଯାଇ ଛୁଆମାନେ ସେସବୁ ଶିକ୍ଷା କରିବେ, ଆଉ ଶୃଙ୍ଖଳା, ସଂଯମତା, ଭଲ ଆଚରଣ, ସହନଶୀଳତା, ଏମିତି ସମସ୍ତ ପ୍ରକାର ସଂସ୍କାରମୂଳକ ବିଷୟରେ ଜୀବନରେ ପ୍ରତିଟି ପାହାଚରେ ସେସବୁକୁ ଉପଯୋଗ କରିବେ। ଭଉଣୀମାନେ ବର୍ତ୍ତମାନ ଆସନ୍ତୁ, ଆମର ଗୋଟିଏ କଲ୍ ଆସିଛି, ଆମ ଭଉଣୀ ଜଣେ ଫୋନ୍ କରିଛନ୍ତି, କଥାବାର୍ତ୍ତା କରିବା। ହ୍ୟାଲୋ, ହ୍ୟାଲୋ, ବର୍ତ୍ତମାନ ଆସନ୍ତୁ, ଆମ ମନ ପସନ୍ଦର ଆଉ ଗୋଟେ ଗୀତ ଶୁଣିବା।

ଭଉଣୀମାନେ ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ, ଆଉ କାର୍ଯ୍ୟକ୍ରମକୁ ଆମେ ଏଇଠି ଶେଷ କରିଛୁ। ଆପଣମାନେ ଆପଣଙ୍କର ମତାମତ 8895994143 ନମ୍ବରରେ ପଠାଇ ଦିଅନ୍ତୁ। ଆଉ ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

ଆପଣ ମାନେ ଶୁଣୁଥିଲେ ଶକ୍ତିରୂପ କାର୍ଯ୍ୟକ୍ରମ, ଏଥିରେ ଶୁଣିଲେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଆକାଶବାଣୀ ଭବାନୀପାଟଣା। ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM-ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବର୍ଷର କାର୍ଯ୍ୟକାଳ ମଧ୍ୟରେ ୟୁପିଏସ୍ସି ମାଧ୍ୟମରେ 65,000 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଫଳରେ ଏହି ଅନୁଷ୍ଠାନ ଦେଶ ଏବଂ ସମଗ୍ର ବିଶ୍ୱର ନିଯୁକ୍ତି ପ୍ରକ୍ରିୟା ସଂସ୍ଥାଗୁଡ଼ିକ ପାଇଁ ଏକ ଆଦର୍ଶ ସ୍ଥାନ ହାସଲ କରିପାରିଛି। ସୂଚନାଯୋଗ୍ୟ 1926 ସ୍ଥାପିତ ୟୁପିଏସ୍ସିର ଶତବାର୍ଷିକୀ ପାଳନ ଗତବର୍ଷ ଅକ୍ଟୋବର 1 ଆରମ୍ଭ ହୋଇଥିଲା। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍କାରକୀ ଡାକଟିକଟ ଷ୍ଟାମ୍ପ ଏବଂ 100 ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟସ୍ ସେପିଂ ଦ ପଲିସିଜ୍ ଅଫ୍ ୟୁପିଏସ୍ସି ଆଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ ଇନ୍ ଇଣ୍ଡିଆ ନାମକ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ଅଂଶୀଦାରମାନେ ଯୋଗଦେବା ସହ ରାଜ୍ୟ ଲୋକସେବା ଆୟୋଗଗୁଡ଼ିକର ଅଧ୍ୟକ୍ଷ ଓ ସଦସ୍ୟ, ଭାରତ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଏବଂ ୟୁପିଏସ୍ସିର ଅଧିକାରୀ ଓ କର୍ମଚାରୀମାନେ ଭାଗ ନେଇଛନ୍ତି। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ଆଇନ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। 1969 ପୂର୍ବ ଆଇନର ସଂଶୋଧନ ମାଧ୍ୟମରେ ଏହି ନୂତନ ଆଇନ ପ୍ରସ୍ତୁତ କରାଯାଇଛି। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ବିଳମ୍ବକୁ ପ୍ରତିହତ କରିବା ଏବଂ ସମୟାନୁଯାୟୀ ନାଗରିକଙ୍କୁ ପଞ୍ଜୀକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଏହି ସଂଶୋଧିତ ଆଇନର ମୁଖ୍ୟ ଉଦ୍ଦେଶ୍ୟ। ବିଳମ୍ବିତ କ୍ଷେତ୍ରରେ ପଞ୍ଜୀକରଣ ପାଇଁ ଏହି ଆଇନ ଅଧୀନରେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ତେବେ ବିଳମ୍ବିତ ପଞ୍ଜୀକରଣ ପାଇଁ ଅନୁମତି ପ୍ରଦାନ ପୂର୍ବରୁ ଦାୟିତ୍ୱରେ ଥିବା ପଞ୍ଜୀକରଣ ଅଧିକାରୀ ରିପୋର୍ଟର ସତ୍ୟତା ନେଇ ମଧ୍ୟ ଯାଞ୍ଚ କରିବେ। ଆଇନ ଅଧୀନରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ସହ ଏହା ଅଧୀନରେ ପ୍ରଦାନ କରାଯାଉଥିବା ପ୍ରମାଣପତ୍ର ଆଇନଗତ ପରିଚୟ ପ୍ରଦାନ କରିବାରେ ବୈଧତା ସମ୍ପନ୍ନ ହୋଇପାରିବ। ଗତ ଅଗଷ୍ଟ ମାସରେ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ବିଧେୟକ ପାରିତ ହୋଇଥିଲା। ଖାଦ୍ୟ ସୁରକ୍ଷା, ଏ କ୍ଷେତ୍ରରେ ନିରନ୍ତରତା ଏବଂ ସହଭାଗିତାର ସହ କାର୍ଯ୍ୟ କରିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆମେରିକାର ମିଲୱାକିଠାରେ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ବିଭିନ୍ନ ଦେଶର ବୈଧ ଜାତୀୟ ପଦକ୍ଷେପଗୁଡ଼ିକ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଦୁରୁପଯୋଗ ହେବା ନେଇ ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋଏଲ ସତର୍କ କରାଇଛନ୍ତି। ବୈଠକ ଅବସରରେ ଶ୍ରୀ ଗୋଏଲ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର ଏବଂ କାର୍ଯ୍ୟକାରିତା ଦିଗରେ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ୟୁରୋପୀୟ ବାଣିଜ୍ୟ ଓ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ ସେପ୍କୋଭିଙ୍କ ସହ ଶ୍ରୀ ଗୋଏଲ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ପରିଷଦ, ବିଶ୍ୱ ବାଣିଜ୍ୟ ସଂଗଠନରେ ସଂସ୍କାର ଏବଂ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମାନତା ଉପରେ ପ୍ରାଥମିକତା ପ୍ରଦାନ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଭାରତ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଗତ ଜାନୁଆରୀ 27 ଶେଷ ହୋଇଥିଲା। ଇତିମଧ୍ୟରେ ୟୁରୋପୀୟ ସଂଘ ପରିଷଦ ନିକଟରେ ଚୁକ୍ତି କାର୍ଯ୍ୟକାରିତା ନେଇ ଅନୁମୋଦନ ପ୍ରଦାନ କରିବାକୁ ୟୁରୋପୀୟ କମିଶନ ପ୍ରସ୍ତାବ ଦାଖଲ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁବାଇରୁ ଇସ୍ରାଏଲ୍ର ତେଲ୍ ଅଭିଭ୍ ଯାଉଥିବା ଏକ ବିମାନରେ ଓମାନର ସହ ପାଇଲଟ୍ ଭାରତୀୟ କ୍ୟାପ୍ଟେନ୍ ସ୍ମିଥ୍ ମଚ୍ଛରଙ୍କୁ ଛୁରୀ ଭୁଷିଥିଲେ ମଧ୍ୟ ସେ ସାହସିକତା ପ୍ରଦର୍ଶନ କରି ବିମାନ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନେବାରେ ସକ୍ଷମ ହୋଇଛନ୍ତି। ଫଳରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସ୍ମିଥ୍ଙ୍କର ଦୁଃସାହସିକ ପଦକ୍ଷେପ ଦେଶକୁ ଗର୍ବିତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ତାଙ୍କ ସାହସ ଓ ପ୍ରତ୍ୟୁତ୍ପନ୍ନ ମତିତ୍ୱକୁ ପ୍ରଶଂସା କରିଛନ୍ତି। ନିଜେ ଗଭୀର ଭାବେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ସେ ଅନ୍ୟମାନଙ୍କ ଜୀବନକୁ ବଞ୍ଚାଇ ପାରିଛନ୍ତି। ସେହିପରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଯେ ଶ୍ରୀ ସ୍ମିଥ୍ଙ୍କ ସାହସ ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଗୋଟିଏ ବଡ଼ ବିପଦକୁ ଟାଳି ଦିଆଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କ୍ୟାପ୍ଟେନ୍ ସ୍ମିଥ୍ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତାଙ୍କର ଅସାଧାରଣ କାର୍ଯ୍ୟ ଦେଶ ପାଇଁ ଗର୍ବ ଆଣିଦେଇଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପ୍ଟେନ୍ ସ୍ମିଥ୍ଙ୍କ ପତ୍ନୀ ଓ ପିତାମାତାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୟାପ୍ଟେନ୍ ସ୍ମିଥ୍ଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି। କ୍ୟାପ୍ଟେନ୍ ସ୍ମିଥ୍ଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଭାରତୀୟ ମିଶନଗୁଡ଼ିକ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଭାରତ କେ କ୍ୟାପ୍ଟେନ୍ ସ୍ମିଥ୍ ନେ ଜିସ୍ ପ୍ରକାର ସେ ଧୈର୍ଯ୍ୟ, ସୁଝବୁଝ ଔର ସାହସ କା ପରିଚୟ କରବାୟା ଔର ଜେସେ ଆଜ ଇସ୍ରାଏଲ କେ ପ୍ରଧାନମନ୍ତ୍ରୀ ନେ କହା କି ଇସ୍ ହିନ୍ଦୁସ୍ତାନୀ ନେ 9/11 होने से बचा लिया। हर देशवासी के लिए स्मिथ का ये पराक्रम हमें गौरव से भर देता है।
0: ସ୍ୱଚ୍ଛତା ହିଁ ସେବା 2026 ଅଭିଯାନର ଏକ ଅଂଶସ୍ୱରୂପ ଦେଶବ୍ୟାପୀ ଏକ ଦିନ ଏକ ଘଣ୍ଟା ଏକ ସଙ୍ଗେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା, ପରିମଳ ବ୍ୟବସ୍ଥାରେ ଉନ୍ନତି ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ମୁଖ୍ୟମନ୍ତ୍ରୀ, ରାଜ୍ୟସ୍ତରୀୟ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି। ଗତମାସ 17 ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ।

0: ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନ ନିକଟରେ ଏକ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ୱାସ୍ଥ୍ୟ ଗବେଷଣା ତଥା ଭାରତୀୟ ଚିକିତ୍ସା ବିଜ୍ଞାନ ଅନୁସନ୍ଧାନ ପରିଷଦ ଆଇସିଏମ୍ଆର୍ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବାହଲ ଏବଂ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଡକ୍ଟର ବାହଲ ସ୍ୱଚ୍ଛତାକୁ ଏକ ନିରନ୍ତର ସାମୁହିକ ପ୍ରୟାସରେ ପରିଣତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏଥିସହ ସେ ଆଖପାଖ ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ଦିଗରେ ସକ୍ରିୟ ଯୋଗଦାନ କରିବାକୁ ଅଧିକାରୀ ଓ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନର ଏକ ଅଂଶ ଭାବରେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯାହା ଜନଭାଗିଦାରୀକୁ ସୁଦୃଢ଼ କରିବା ଏବଂ ସମଗ୍ର ଦେଶରେ ସ୍ୱଚ୍ଛତା ପ୍ରୟାସରେ ସକ୍ରିୟ ଭାବେ ଯୋଗଦାନ ଉପରେ ନାଗରିକମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତ ସହିତ ଅଧିକ ଦୃଢ଼ ଓ ସ୍ଥିର ଅର୍ଥନୈତିକ ତଥା ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ପୋଲାଣ୍ଡ ଆହ୍ୱାନ ଦେଇଛି। ପୋଲାଣ୍ଡର ଅର୍ଥମନ୍ତ୍ରୀ ଆଣ୍ଡ୍ରେଜ୍ ଡୋମିନିକ୍ସ ଭାରତକୁ ଏକ ବୈଷୟିକ ଅର୍ଥନୈତିକ ଏବଂ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ରିପୋର୍ଟ ଅନୁଯାୟୀ ଡୋମିନିସ୍କି କହିଛନ୍ତି ପୋଲାଣ୍ଡ ଭାରତକୁ ଏକ ପ୍ରମୁଖ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଏକ ଗଣତାନ୍ତ୍ରିକ ଦେଶ ଭାବେ ଦେଖୁଛି, ଯାହା ସହିତ ଏହା ଦୀର୍ଘକାଳୀନ ବାଣିଜ୍ୟିକ ସମ୍ପର୍କ ଗଢ଼ିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ମିଲୱାକିଠାରେ ଆୟୋଜିତ G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ପୋଲାଣ୍ଡର ମନ୍ତ୍ରୀ କହିଛନ୍ତି ୱାର୍ସୋ ଚାହୁଁଛି ପୋଲାଣ୍ଡ ୟୁରୋପୀୟ ସଂଘ ଏବଂ ଭାରତ ପରସ୍କରର ଅତି ନିକଟତର ବାଣିଜ୍ୟିକ ଅଂଶୀଦାର ହୁଅନ୍ତୁ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ତୀରଚାଳନା ଏକକ ବର୍ଗରେ ଭାରତର ଗଣେଶ ମଣିରତ୍ନମ ଥିରୁମୁରୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତକାଲିର ସ୍ୱର୍ଣ୍ଣପଦକ ବିଜେତା ମିଳିତ ପୁରୁଷ ବର୍ଗରେ ମଧ୍ୟ ଶ୍ରୀ ଗଣେଶ ଜଣେ ସଦସ୍ୟ ଥିଲେ। ସ୍କ୍ୱାସ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସିପକ ଟାକ୍ରୋ ବର୍ଗରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛି। କ୍ରିକେଟରେ ଭାରତୀୟ ପୁରୁଷ ଦଳ ଶ୍ରୀଲଙ୍କାକୁ 124 ରନ୍ରେ ପରାସ୍ତ କରି ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଛି। ଏସୀୟ ଟାଇଟଲ ହାସଲ ପାଇଁ ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ୟୁପିଏସ୍ସିର 100 ବର୍ଷର ଯାତ୍ରାରେ ବ୍ୟାପକ ପରିବର୍ତ୍ତନ ଘଟିଥିଲେ ମଧ୍ୟ ବିଶ୍ୱସନୀୟତା ଅତୁଟ ରହିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ଆଇନ। ପାଇଲଟ କ୍ୟାପ୍ଟେନ୍ ସ୍ମିଥ୍ ମତ୍ସରଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ କ୍ରିକେଟ୍ ବର୍ଗରେ ଭାରତ ପାକିସ୍ତାନ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says India's 21st century work culture rooted in pro-people, proactive and good governance addresses UPSC centenary celebrations in New Delhi. Government cuts sugar stock holding period of dealers to 15 days to check hoarding and other malpractices. Defence Minister Rajnath Singh emphasizes integrated financial systems for defence management and resource utilization. Commerce and Industry Minister Piyush Goyal calls for food security and cooperation at G20 Trade Ministers meeting, reviews India-EU FTA progress. Pakistan's airstrikes kill 9 civilians in Afghanistan's Kunar and Helmand provinces. And in Asian Games 2026, India bags first sailing silver medal, taking the overall tally to 63, including 10 gold. Prime Minister Narendra Modi has said the country is moving rapidly on the reform express and the institutions that conduct examinations must also work on reforms that are the need of the country. Addressing the centenary celebrations of the Union Public Service Commission, UPSC, at Bharat Mandapam in New Delhi today, Mr. Modi stressed on the need to bring young people into public services who are drawn not to public office but to public service. He said today, 21st century India is moving forward with a new work culture and its core principle is pro-people, proactive, good governance. Mr. Modi said an examination should not be considered just an event that as it is related to the future of the youth. Mr. Modi noted that a delay of even a few months can create difficulties for the youth and therefore the examination system should follow the principle of time certainty.
2: हमारी सिविल सर्विसेज से भी नए बदलाव की मांग करते

0: ଭୁବନେଶ୍ୱରଠାରେ ଏକ ଦିନ ଏକ ଘଣ୍ଟା ଏକ ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ହେଲେ ସାମିଲ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମାଧାନ ବୈଠକ। ରାଜ୍ୟର ସମସ୍ତ ପଞ୍ଚାୟତକୁ ଆସନ୍ତା 2028 ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଦୀର୍ଘାୟୁର ଯୁଗ ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବରିଷ୍ଠ ନାଗରିକ ଦିବସ। ଯୁବବର୍ଗଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଖଣ୍ଡଗିରିଠାରେ ଆଜି ଆୟୋଜିତ ଏକ ଦିନ ଏକ ଘଣ୍ଟା ଏକ ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଯୋଗଦେଇ କହିଛନ୍ତି, ଦେଶର ସ୍ୱଚ୍ଛତା ର୍ୟାଙ୍କିଙ୍ଗରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି। ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇଲେ ଭବିଷ୍ୟତରେ ଦେଶର ସବୁଠୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିପାରିବ। ନିଜ ଘର ବାଡ଼ି ଅଗଣା ରାସ୍ତା ସମେତ ନିଜ କଲୋନିକୁ ସଫା ରଖିବା ସହ ସଫେଇ କର୍ମଚାରୀଙ୍କ କାର୍ଯ୍ୟରେ ଯୋଡ଼ି ହୋଇ ଶୁଖିଲା ଓ ଓଦା ଆବର୍ଜନାକୁ ନିୟମିତ ଭାବେ ସଫେଇ ଗାଡ଼ିରେ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
1: ଆଜି ଆମେ କାମକୁ ଗୋଟିଏ ଦିନ ଗୋଟିଏ ଘଣ୍ଟା ଏବଂ ଏକ ସାଥିରେ ଏକ ଦିନ ଏକ ଘଣ୍ଟା ଏକ ସାଥ ସମସ୍ତଙ୍କର ସହଯୋଗରେ କାମକୁ ଆଗେଇ ନେଇ ଭୁବନେଶ୍ୱରକୁ ଏକ ସୁନ୍ଦର ଏବଂ ସ୍ୱଚ୍ଛ ସହର କରିବାରେ ଗୋଟିଏ ଭୂମିକା ନିଜର ଘର ଅଗଣା ନିଜର ଘର ପରିସରକୁ ଆମେ ସମସ୍ତେ ସଫା କରୁଛନ୍ତି ସ୍ୱଚ୍ଛତା ଆଣୁଛନ୍ତି। ଏହାକୁ ଆଉ ଟିକେ ଯଦି ଆମେ ବ୍ରଡ୍ ନେଇକରି କରିବା ତାହେଲେ ନିଜର ସାହି ଅଛି ବସ୍ତି ଅଛି କଲୋନୀ ଅଛି ତାକୁ ସଫା କରି ଲୋକଙ୍କୁ ବି ଯୋଡ଼ି ପାରିବା ଏବଂ ଧୀରେ ଧୀରେ ସମ୍ପୂର୍ଣ୍ଣ ରାଜ୍ୟକୁ ଆମେ ସ୍ୱଚ୍ଛତା ଆଣିପାରିବା।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମା ଗାନ୍ଧିଜୀଙ୍କ ସ୍ୱପ୍ନର ସଫଳ ରୂପାୟନ କରି ସ୍ୱଚ୍ଛତା ହିଁ ସେବା ଅଭିଯାନ ମାଧ୍ୟମରେ ଏହାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ ମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସାମାଜିକ ସୁରକ୍ଷା ଓ ବାସଗୃହ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଧାୟକ ବିଏମ୍ସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଖୁବ୍ ଶୀଘ୍ର ବିବାଦର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାରୁ 2016 ମସିହାରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର 2018 ମସିହା ମାର୍ଚ୍ଚ ମାସରେ ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଅଦ୍ୟାବଧି ଶୁଣାଣି ଜାରି ରହିଛି। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ଆଇନ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। 1969 ମସିହାର ପୂର୍ବ ଆଇନର ସଂଶୋଧନ ମାଧ୍ୟମରେ ଏହି ନୂତନ ଆଇନ ପ୍ରସ୍ତୁତ କରାଯାଇଛି। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ବିଳମ୍ବକୁ ପ୍ରତିହତ କରିବା ଏବଂ ସମୟାନୁଯାୟୀ ନାଗରିକଙ୍କୁ ପଞ୍ଜୀକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଏହି ସଂଶୋଧିତ ଆଇନର ମୁଖ୍ୟ ଉଦ୍ଦେଶ୍ୟ। ଆଇନ ଅଧୀନରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବା ସହ ଏହା ଅଧୀନରେ ପ୍ରଦାନ କରାଯାଉଥିବା ପ୍ରମାଣପତ୍ର ଆଇନଗତ ପରିଚୟ ପ୍ରଦାନ କରିବାରେ ବୈଧତା ସମ୍ପନ୍ନ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ।
2: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେନ୍ଦ୍ର ସରକାରଙ୍କ ସରକାରୀ ଅନୁଦାନପ୍ରାପ୍ତ ଏକ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା। 2018 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ବର୍ଗର ଲୋକ ସ୍ୱଳ୍ପ ଆୟକାରୀ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ ମାଗଣାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି। ଓଡ଼ିଶାରେ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ଯୋଜନାରେ ଚିକିତ୍ସା ଖର୍ଚ୍ଚ ସୀମା 10 ଲକ୍ଷ ଟଙ୍କା ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଯୋଜନାର ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କରି ହିତାଧିକାରୀମାନେ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଜଟିଳ ରୋଗର ଉନ୍ନତ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ, କହିଲେ ମୁଖ୍ୟମନ୍ତ୍ରୀ।

0: ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି,
1: କେନ୍ଦ୍ରର ଏବଂ ରାଜ୍ୟ ସରକାରଙ୍କର ଯୋଜନା ଅନୁସାରେ ସେଥିରେ ଆୟୁଷ୍ମାନ ଆଉ ଗୋପବନ୍ଧୁଙ୍କ ନାମରେ ଯେଉଁ ଯୋଜନା କରିଛନ୍ତି, ଗରିବ ଲୋକ ଏବଂ ମଧ୍ୟବିତ୍ତ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟର ଯେତେକ ପ୍ରକାର ପ୍ରୋବ୍ଲେମ୍ ଆସୁଛି ସେ ତା'ର ସୁବିଧା ନେବା ପାଇଁ ଆମେ ଲୋକମାନଙ୍କୁ ସୁଯୋଗ ଦେଉଛୁ ଏଠି ଯୋଜନାରେ। ଆମ ହସ୍ପିଟାଲରେ ବିଶେଷ କରି ସର୍ଜରୀ, ଗାଇନିକ, ଅର୍ଥୋପେଡ଼ିକ, ENT ଆଉ ଇଭିନ୍ ଡାଇଲିସିସ୍ର ସୁଯୋଗ ବି ଏଥିରେ ଅଛି, ପୁରା ମାଗଣାରେ ହେଉଛି।
2: ମୋ ହାତ ଭାଙ୍ଗି ଯାଇଲୁ, ମୁଁ ଆୟୁଷ୍ମାନ କାର୍ଡ଼ରେ ମାଗଣା ଏଠି ଚିକିତ୍ସା ହେବାକୁ ଆସିଛି। ଗଭର୍ଣ୍ଣମେଣ୍ଟ ତରଫରୁ ମାଗଣା ଚିକିତ୍ସା ଏଠି ହେଉଛି କାର୍ଡ଼ ତରଫରୁ। ବହୁତ ଗରିବ ଲୋକମାନେ ସହାୟତା ହେଉଛନ୍ତି, ଲୋକମାନଙ୍କର ପଇସା ପତ୍ର ନାହିଁ, ତାହେଲେ ଏଇ କାର୍ଡ଼ରେ ସେ ଭଲ ହେଇକି ଆଜି ଲୋକମାନେ ଚାଲି ଚାଲୁଛନ୍ତି। ସରକାରକୁ ଧନ୍ୟବାଦ କୁହାଯାଏ, ଏମିତି ସବୁଆଡ଼େ ଏଇବା କାର୍ଡ଼ ସବୁ ପିଲାମାନଙ୍କ ପାଇଁ ଘରମାନଙ୍କ ପାଇଁ ଚାଲୁ ରହିଛି।
0: କେନ୍ଦ୍ରାପଡ଼ାରୁ ନିହାର ରଞ୍ଜନ ସାହୁଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ପଞ୍ଚାୟତ

0: ଭଲ ହେଇକି ଆଜି ଲୋକମାନେ ଚାଲି ଯାଉଛନ୍ତି। ସରକାର ଧନ୍ୟବାଦ କୁହାଯାଏ। ଏମିତି ସବୁଆଡ଼େ ଏବା କାର୍ଡ଼ ସବୁ ପିଲାମାନଙ୍କ ପାଇଁ ଘରମାନଙ୍କ ପାଇଁ ଚାଲୁ ରହି।
1: କେନ୍ଦ୍ରାପଡ଼ାରୁ ନିହାର ରଞ୍ଜନ ସାହୁଙ୍କ ରିପୋର୍ଟ ସହ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
2: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ପଞ୍ଚାୟତକୁ ଆସନ୍ତା 2028 ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ କରାଯିବାକୁ ଯୋଜନା କରାଯାଉଛି। ଆସନ୍ତାକାଲି ଗାନ୍ଧୀ ଜୟନ୍ତୀରୁ ଶିଶୁ ଦିବସ ପର୍ଯ୍ୟନ୍ତ ଏହି 44 ଦିନିକିଆ ଅଭିଯାନ ଆରମ୍ଭ ହେବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଓ ପଲ୍ଲୀସଭା ଆୟୋଜନ କରାଯାଇ ଶିଶୁ ଶ୍ରମିକ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଗ୍ରାମସଭାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସଂକଳ୍ପ ନେବେ। ଲିଖିତ ସଂକଳ୍ପ ପାରିତ ହେବା ସହ ଜନସଚେତନତା ପାଇଁ ପଦଯାତ୍ରା ଆୟୋଜିତ ହେବ। ଏହି ଅଭିଯାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡ଼ିଥିବା ତଥା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ଚିହ୍ନଟ କରାଯିବ। ସମ୍ପୃକ୍ତ ପରିବାରଙ୍କ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟରେ ପୁନଃ ନାମ ଲେଖାଇବା ପାଇଁ ଶିକ୍ଷକ ସୁନିଶ୍ଚିତ କରିବେ। ଶିଶୁ ଶ୍ରମରେ ନିୟୋଜିତ ଥିବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତାକୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ବିଶ୍ୱରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଦୀର୍ଘାୟୁର ଯୁଗ, ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀ। ରାଜ୍ୟର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା, ଆତ୍ମସମ୍ମାନ ଓ ସାମାଜିକ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ଆଜି ମଧ୍ୟ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମାତ୍ର ଗୋଟିଏ ବୁନ୍ଦା ରକ୍ତରେ ଜୀବନକୁ ଓ ଆଶାକୁ ଫେରାଇ ଆଣିବାର ଶକ୍ତି ନିହତ ଅଛି। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା, ରକ୍ତ ସଂଗୃହୀତ କେନ୍ଦ୍ରଗୁଡ଼ିକ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଏବଂ ଜାତୀୟ ରକ୍ତନୀତିକୁ କାର୍ଯ୍ୟକାରୀ କରିବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଯୁବବର୍ଗଙ୍କୁ ସ୍ୱେଚ୍ଛାରେ ନିୟମିତ ଭାବେ ରକ୍ତଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସୁରଜ କହିଛନ୍ତି ବିଭାଗ ସର୍ବଦା ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ରହିଛି। ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟଠାରୁ କୁର୍ମବେଢ଼ା ପର୍ଯ୍ୟନ୍ତ ର୍ୟାମ୍ପ ଏବଂ ରେଲିଂ ନିର୍ମାଣ ଇତିମଧ୍ୟରେ ଶେଷ ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଲୁଣିପାଣି ମତ୍ସ୍ୟଚାଷ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ପରେ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ସରକାରଙ୍କ ରିଲିଫ୍ ପାଣ୍ଠିରୁ 5 କୋଟି ଟଙ୍କା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ସୁଆସିଆ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଆବର୍ଜନା ପରିଚାଳନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଏକ ଦିନ ଏକ ଘଣ୍ଟା ଏକ ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ହେଲେ ସାମିଲ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମାଧାନ ବୈଠକ। ରାଜ୍ୟର ସମସ୍ତ ପଞ୍ଚାୟତକୁ ଆସନ୍ତା 2028 ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ଏବଂ ଦୀର୍ଘାୟୁର ଯୁଗ, ଦୀର୍ଘ ଜୀବନ ପାଇଁ ପୁନଃ ଚିନ୍ତନ ପ୍ରଣାଳୀର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବରିଷ୍ଠ ନାଗରିକ ଦିବସ। ଯୁବବର୍ଗଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ ଏତେ ସମୟ ଯାଏଁ ଶୁଣୁଥିଲେ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟମାନ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ହମ୍ ତୁମ୍ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବବୁଲ ସୁପ୍ରିୟୋ। ଗୀତଟିକୁ ଲେଖିଛନ୍ତି ପ୍ରସୂନ ଯୋଶୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଏଥର ଚଳଚ୍ଚିତ୍ର ପାପ ଗୀତଟିକୁ ଗାଇଛନ୍ତି ରାହତ ଫତେହ ଅଲ୍ଲୀ ଖାଁ। ଗୀତଟିକୁ ଲେଖିଛନ୍ତି ଅମଜାଦ ଇସଲାମ ଅମଜାଦ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଶାହି।

ଏଥର ଚଳଚ୍ଚିତ୍ର ବରଦାସ୍ତ। ଗୀତଟିକୁ ଗାଇଛନ୍ତି ଶାନ, ସଙ୍ଗୀତରେ ସଜାଇଛନ୍ତି ହିମେଶ ରେଶମିଆ ଏବଂ ଗୀତଟିକୁ ଲେଖିଛନ୍ତି ସମୀର।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନରେ ଆରମ୍ଭରେ ଶୁଣନ୍ତୁ NCERT ଓ CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଅକ୍ଟୋବର ମାସ ଏକ ତାରିଖ ଆଜି। ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ଆକାଶରେ ଧୀରେ ଧୀରେ ଅନ୍ଧାର ଓହ୍ଲାଇ ଆସୁଥିବା ବେଳେ ଆପଣଙ୍କ ଘରେ ଘରେ ବିଜ୍ଞାନର ଆଲୋକ ନେଇ ଆସିଯାଇଛି ଆମ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ବିଜ୍ଞାନିକା। ଆଜିର ଏହି ବିଜ୍ଞାନ ଯାତ୍ରାରେ ଆପଣ ସମସ୍ତଙ୍କୁ ସହୃଦୟ ସ୍ୱାଗତ କରୁଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ବନ୍ଧୁଗଣ, ବିଜ୍ଞାନ କେବଳ ଲାବୋରେଟୋରୀର କାଚ ବୋତଳ, ଜଟିଳ ସୂତ୍ର କିମ୍ବା ବଡ଼ ବଡ଼ ବୈଜ୍ଞାନିକଙ୍କ କଥା ନୁହେଁ। ବିଜ୍ଞାନ ତ ଆମ ଚାରିପାଖରେ, ଆମ ହାତର ମୋବାଇଲରେ, ଆମ ଘରର ବିଦ୍ୟୁତରେ, ଆକାଶରେ ଉଡ଼ୁଥିବା ବିମାନରେ, ଡାକ୍ତରଙ୍କ ହାତରେ ଥିବା ଯନ୍ତ୍ରରେ, ଏପରିକି ଆମେ ନିଶ୍ୱାସ ନେଉଥିବା ପ୍ରତ୍ୟେକ ମୁହୂର୍ତ୍ତରେ ମଧ୍ୟ ବିଜ୍ଞାନ ଲୁଚି ରହିଛି। ଆଉ ସବୁଠାରୁ ବଡ଼ କଥା ହେଉଛି, ବିଜ୍ଞାନର ଆରମ୍ଭ ହୁଏ ଗୋଟିଏ ପ୍ରଶ୍ନରୁ, ଏମିତି କାହିଁକି ହୁଏ, ଏହା କିପରି କାମ କରେ, ଏହାଠାରୁ ଭଲ କିଛି କରିହେବ କି। ଏମିତି ଛୋଟ ଛୋଟ ପ୍ରଶ୍ନ ହିଁ ଦିନେ ମଣିଷକୁ ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ନେଇଯାଏ। ଅଦୃଶ୍ୟ ଜୀବାଣୁକୁ ଦେଖିବାର କ୍ଷମତା ଦେଖାଏ, ଅସମ୍ଭବ ଲାଗୁଥିବା ରୋଗର ଚିକିତ୍ସା ଖୋଜିବାର ରାସ୍ତା ଦେଖାଇଥାଏ। ତେଣୁ ଆଜି ଯଦି ଆପଣଙ୍କ ମନରେ କୌଣସି କାହିଁକି ଅଛି, ତାକୁ ଦବାଇ ରଖନ୍ତୁ ନାହିଁ, କାରଣ ଆଜିର ଗୋଟିଏ ପ୍ରଶ୍ନ ହୁଏତ ଆସନ୍ତା କାଳିର ଗୋଟିଏ ନୂଆ ଆବିଷ୍କାର ଆରମ୍ଭ ହୋଇପାରେ, ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ଼ମାନଙ୍କ ପର୍ଯ୍ୟନ୍ତ। ଆସନ୍ତୁ ଆମେ ସମସ୍ତେ ଆଜି ଟିକେ କାହିଁକି ପଚାରିବା, ଟିକେ କିପରି ଜାଣିବା, ଆଉ ଟିକେ ଆଶ୍ଚର୍ଯ୍ୟ ହେବା, କାରଣ ଆଶ୍ଚର୍ଯ୍ୟରୁ ଜନ୍ମ ନିଏ ଜିଜ୍ଞାସା, ଜିଜ୍ଞାସାରୁ ଜନ୍ମ ନିଏ ପ୍ରଶ୍ନ, ଆଉ ପ୍ରଶ୍ନରୁ ଆରମ୍ଭ ହୁଏ ବିଜ୍ଞାନର ଯାତ୍ରା। ତେବେ ଚାଲନ୍ତୁ ନା ଏହି ସନ୍ଧ୍ୟାରେ କିଛି ସମୟ ନିଜ ପାଇଁ, ନୂଆ କିଛି ଜାଣିବା ପାଇଁ ଏବଂ ନିଜ ଭିତରର ଜିଜ୍ଞାସୁ ମନଟିକୁ ଟିକେ ଜାଗ୍ରତ କରିବା ପାଇଁ ରଖିଦେବା। ତେବେ ଆସନ୍ତୁ ଜାଣିବା ଦୁନିଆକୁ, ବୁଝିବା ବିଜ୍ଞାନକୁ, ଆଉ ପ୍ରତ୍ୟେକ କାହିଁକି ପଛରେ ଲୁଚିଥିବା କାରଣକୁ ଖୋଜିବା। ତେବେ ବନ୍ଧୁଗଣ, କେବେ କେବେ ଇତିହାସରେ ଏମିତି କିଛି ମଣିଷ ଆସନ୍ତି ଯେଉଁମାନଙ୍କର ଆବିଷ୍କାର ଲକ୍ଷ ଲକ୍ଷ ଜୀବନକୁ ଛୁଇଁଯାଏ, କିନ୍ତୁ ସେମାନଙ୍କ ନାଁ ସେହି ଅନୁପାତରେ ଲୋକଙ୍କ ମନେ ରହେନି। ଆଜି ବିଜ୍ଞାନିକାରେ ଆମେ ସେହିଭଳି ଜଣେ ଅସାଧାରଣ ବୈଜ୍ଞାନିକଙ୍କ କଥା ହେବା, ଜଣେ ଭାରତୀୟ ବୈଜ୍ଞାନିକ ଯିଏ ନିଜ ଜୀବନରେ ଅନେକ ଅସୁବିଧା ଦେଖିଥିଲେ।

କିନ୍ତୁ ମାନବ ଜୀବନକୁ ଅଧିକ ସୁରକ୍ଷିତ କରିବାର ସ୍ୱପ୍ନକୁ କେବେ ଛାଡ଼ି ନଥିଲେ। ତାଙ୍କ ନାମ ଡକ୍ଟର ୟେଲାପ୍ରଗଡ ସୁବ୍ବାରାଓ। 1895 ମସିହା ଆନ୍ଧ୍ରପ୍ରଦେଶର ଭୀମାଭରମ ନିକଟସ୍ଥ ଗୋଟିଏ ସାଧାରଣ ପରିବାରରେ ଜନ୍ମ। ପିଲାବେଳୁ ତାଙ୍କ ଜୀବନ ସହଜ ନଥିଲା। ଆର୍ଥିକ ଅସୁବିଧା, ବ୍ୟକ୍ତିଗତ ଦୁଃଖ ଓ ପରିସ୍ଥିତିର ଚାପ ସବୁକିଛି ତାଙ୍କ ରାସ୍ତାରେ ଥିଲା। କିନ୍ତୁ ଗୋଟିଏ ଜିନିଷ ଥିଲା ଯାହାକୁ କୌଣସି ପରିସ୍ଥିତିରେ ହରାଇ ପାରିନଥିଲେ, ତାହା ହେଲା ଜାଣିବାର ଇଚ୍ଛା। ଚିକିତ୍ସା ବିଜ୍ଞାନ ପ୍ରତି ଆକର୍ଷଣ ତାଙ୍କୁ ଧୀରେ ଧୀରେ ଗବେଷଣା ଦୁନିଆକୁ ନେଇଯାଇଥିଲା। ଆଉ ସେହି ଗବେଷଣା ଦିନେ ଏମିତି କିଛି ଆବିଷ୍କାର ରାସ୍ତା ଖୋଲିଲା ଯାହା ପ୍ରଭାବ ଆଜି ମଧ୍ୟ ଚିକିତ୍ସା ବିଜ୍ଞାନରେ ଦେଖିବାକୁ ମିଳେ। କିନ୍ତୁ ତାଙ୍କ କାହାଣୀର ସବୁଠାରୁ ଆକର୍ଷଣୀୟ ଦିଗ କଣ ଜାଣନ୍ତି? ସେ କେବଳ ପରୀକ୍ଷାଗାରରେ ଗବେଷଣା କରୁଥିବା ଜଣେ ବୈଜ୍ଞାନିକ ନଥିଲେ। ତାଙ୍କ ଗବେଷଣାର ଲକ୍ଷ୍ୟ ଥିଲା ମଣିଷର ଜୀବନକୁ ବଞ୍ଚାଇବା। ଫଲିକ୍ ଏସିଡ୍ ଗୁରୁତ୍ୱ ସମ୍ପର୍କିତ ଗବେଷଣାରୁ ଆରମ୍ଭ କରି ଫିଲେରିଆ ଓ କିଛି ଗୁରୁତର ରୋଗ ପାଇଁ ଔଷଧ ବିକାଶରେ ତାଙ୍କ ଅବଦାନ ପର୍ଯ୍ୟନ୍ତ ତାଙ୍କ ବୈଜ୍ଞାନିକ ଯାତ୍ରା ଥିଲା ଅତ୍ୟନ୍ତ ଉଲ୍ଲେଖନୀୟ। ଆଉ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ଅବଦାନ ସତ୍ତ୍ୱେ ତାଙ୍କ ନାମ ସାଧାରଣ ଲୋକଙ୍କ ମଧ୍ୟରେ ସେତେଟା ପରିଚିତ ନୁହେଁ। ତେବେ କିଏ ଥିଲେ ଏହି ମଣିଷ? କେଉଁ ପରିସ୍ଥିତିରେ ତାଙ୍କୁ ଗବେଷଣାର ଦୁନିଆକୁ ଅଣାଯାଇଥିଲା? କେଉଁ ଆବିଷ୍କାର ତାଙ୍କୁ ଚିକିତ୍ସା ବିଜ୍ଞାନର ଇତିହାସରେ ସ୍ଥାନ ଦେଇଥିଲା? ଆଉ କାହିଁକି ତାଙ୍କ କାହାଣୀ ଆଜି ଆମ ପାଇଁ ମଧ୍ୟ ପ୍ରେରଣାର ଉତ୍ସ? ଆସନ୍ତୁ ଆଜି ବିଜ୍ଞାନିକାରୀ ଖୋଲିବା ଜଣେ ଅସାଧାରଣ ଭାରତୀୟ ବୈଜ୍ଞାନିକଙ୍କ ଜୀବନର ସେହି ପୃଷ୍ଠା ଗୁଡ଼ିକୁ, ଡକ୍ଟର ୟେଲାପ୍ରଗଡ ସୁବ୍ବାରାଓଙ୍କ କାହାଣୀକୁ। ଏହା କେବଳ ଜଣେ ବୈଜ୍ଞାନିକଙ୍କ ଜୀବନୀ ନୁହେଁ, ଏହା ହେଉଛି ସ୍ୱପ୍ନ, ସଂଘର୍ଷ ଓ ମାନବ ସେବା ପାଇଁ ବିଜ୍ଞାନକୁ ସମର୍ପିତ ଜୀବନର କାହାଣୀ। ବନ୍ଧୁଗଣ, ଆଜିର ଏହି ବିଶ୍ଳେଷଣ କୌଣସି ସାଧାରଣ କାହାଣୀ ନୁହେଁ। ଆଜି ଆମେ ଏପରି ଜଣେ ଭାରତୀୟ ବୈଜ୍ଞାନିକଙ୍କ ଜୀବନର ପୃଷ୍ଠା ଓଲଟାଇବା ଯାହାଙ୍କ କାର୍ଯ୍ୟ ମାନବ ଇତିହାସ ଏବଂ ଚିକିତ୍ସା ବିଜ୍ଞାନ ପାଇଁ ଏକ ବହୁତ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ଜଣେ ଏପରି ବ୍ୟକ୍ତି ଯିଏ ଆଧୁନିକ ଚିକିତ୍ସାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, କିନ୍ତୁ ତଥାପି ତାଙ୍କୁ ସମ୍ପୂର୍ଣ୍ଣ ଭାବେ ପାଶୁରୀ ଦିଆଯାଇଥିଲା। ଆସନ୍ତୁ ଏହି ଅଣଶୁଣା କାହାଣୀର ଗଭୀରତାକୁ ଯିବା। ସେ କୋଟି କୋଟି ଜୀବନକୁ ବଞ୍ଚାଇଲେ, କିନ୍ତୁ ଭାରତ ତାଙ୍କ ନାମ ଭୁଲିଗଲା। ଟିକିଏ ଚିନ୍ତା କରନ୍ତୁ ଏହି କଥା ଉପରେ। ଏହା କେବଳ ଶବ୍ଦ ନୁହେଁ, ବରଂ ଆମ ଇତିହାସର ଏକ ଅତ୍ୟନ୍ତ ନିର୍ଦ୍ଦୟ ସତ୍ୟ। ଜଣେ ଏପରି ବ୍ୟକ୍ତି ଯାହାଙ୍କ କାର୍ଯ୍ୟ ଯୋଗୁଁ ଆଜି ଅଗଣିତ ନିଶ୍ୱାସ ଚାଲୁଛି, ତାଙ୍କୁ ତାଙ୍କ ନିଜ ଦେଶ ଏବଂ ସମଗ୍ର ବିଶ୍ୱ ଅଜ୍ଞାତର ଅନ୍ଧକାରକୁ ଫିଙ୍ଗିଥିଲା। 1950 ମସିହାରେ ଲେଖକ ଡୋରନ୍ ଏଣ୍ଟ୍ରିମ୍ ଏକ ଅତ୍ୟନ୍ତ ଗଭୀର କଥା ଲେଖିଥିଲେ। ସେ କହିଥିଲେ, ବୋଧ ହୁଏ ଡକ୍ଟର ୟେଲାପ୍ରଗଡା ସୁବ୍ବାରାଓଙ୍କ ନାମ କେବେ ଶୁଣାଯାଇ ନଥିବ, ତଥାପି ତାଙ୍କ ବଞ୍ଚିବା କାରଣରୁ ହିଁ ଆଜି ଲକ୍ଷ ଲକ୍ଷ ଲୋକ ଜୀବନ୍ତ ଅଛନ୍ତି। ଏହି ଶବ୍ଦଗୁଡ଼ିକ ସ୍ପଷ୍ଟ କରେ ଯେ ଡକ୍ଟର ସୁବ୍ବାରାଓଙ୍କ ଜୀବନ ମାନବ ଜାତି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କ ଅବଦାନ ବିନା ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନର ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ବ୍ରିଟିଶ ଭାରତର ଏକ କରୁଣ କାହାଣୀ ତାଙ୍କ ଜୀବନର ଏହି କାହାଣୀ। 1895 ମସିହାର ସେହି ସମୟରୁ ଆରମ୍ଭ ହୁଏ ଯେତେବେଳେ ଦେଶରେ ଦାରିଦ୍ର୍ୟ ଏବଂ ରୋଗର ଭୟାନକ ପରିବେଶ ଥିଲା। ଡକ୍ଟର ସୁବ୍ବାରାଓଙ୍କ ଜନ୍ମ 1895 ମସିହା ଜାନୁଆରୀ ମାସ 12 ତାରିଖରେ ଆନ୍ଧ୍ରପ୍ରଦେଶର ଭୀମାବରମରେ ଏକ ଅତ୍ୟନ୍ତ ଗରିବ ବ୍ରାହ୍ମଣ ପରିବାରରେ ହୋଇଥିଲା। ଜ୍ଞାନ ଏବଂ ପରମ୍ପରାର ତ କୌଣସି ଅଭାବ ନଥିଲା, କିନ୍ତୁ ସମ୍ବଳର ପ୍ରଚୁର ଅଭାବ ଥିଲା। ସେ ଏପରି ଏକ ସମୟ ଥିଲା ଯେତେବେଳେ ଘରେ ଦାରିଦ୍ର୍ୟ ଛାଇ ରହୁଥିଲା, ଏବଂ ଏକ ସାଧାରଣ ରୋଗ ମଧ୍ୟ କେତେବେଳେ ଜୀବନ ନେବା ସାବ୍ୟସ୍ତ ହୋଇଯିବ କେହି ଜାଣିନଥିଲେ। ଏହି ଦାରିଦ୍ର୍ୟ ଏବଂ ଯନ୍ତ୍ରଣାରୁ ବାହାରିବାର ବ୍ୟାକୁଳତା ତାଙ୍କ ଭିତରେ ଏତେ ତୀବ୍ର ଥିଲା ଯେ ମାତ୍ର 13 ବର୍ଷ ବୟସରେ ହିଁ ସେ ଘରୁ ପଳାଇବାକୁ ଚେଷ୍ଟା କରିଥିଲେ। ସେ ପଳାଇ ବାରଣାସୀ ଯିବାକୁ ଚାହୁଁଥିଲେ। ସେଠାରେ କଦଳୀ ବିକ୍ରି କରି କିଛି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ। ଏହା ସେହି ପିଲାର ମଜବୁରୀ ଥିଲା ଯେ କୌଣସି ମତେ ସେହି କଷ୍ଟଦାୟକ ଜୀବନରୁ ଦୂରକୁ ଯିବାକୁ ଚାହୁଁଥିଲେ, ଯଦିଓ ଭାଗ୍ୟକୁ ଅନ୍ୟ କିଛି ମଞ୍ଜୁର ଥିଲା। ଏବଂ ସେ ପୁଣି ନିଜ ଘରକୁ ଫେରି ଆସିଲେ, କିନ୍ତୁ ଏହିଠାରୁ ହିଁ ତାଙ୍କ ଜୀବନ ଏକ ଅତ୍ୟନ୍ତ ଦୁଃଖଦାୟକ ଏବଂ ନିର୍ଣ୍ଣାୟକ ମୋଡ଼ ନେଲା। କଲେଜ ଦିନରେ ସେ ନିଜେ ଟ୍ରପିକାଲ ସ୍ପ୍ରୁ ନାମକ ଭୟଙ୍କର ରୋଗର ଶିକାର ହୋଇଥିଲେ। ସେ ତ କୌଣସି ପ୍ରକାର ବଞ୍ଚିଗଲେ, କିନ୍ତୁ ଏହି ରୋଗ ତାଙ୍କ ବଡ଼ ଭାଇଙ୍କ ଜୀବନ ନେଇଗଲା। ଏବଂ ସବୁଠାରୁ ବଡ଼ ଧକ୍କା ତ ସେତେବେଳେ ଲାଗିଲା ଯେତେବେଳେ ଠିକ୍ ଗୋଟିଏ ସପ୍ତାହ ପରେ ତାଙ୍କ ସାନ ଭାଇ ମଧ୍ୟ ସେହି ରୋଗରେ ପ୍ରାଣ ହରାଇଲେ। ଏହି ଅସହ୍ୟ ଦୁଃଖ ତାଙ୍କୁ ଭାଙ୍ଗି ଦେଇଥିଲା, କିନ୍ତୁ ସାଙ୍ଗେ ସାଙ୍ଗେ ତାଙ୍କ ଭିତରେ ଏପରି ଏକ ନିଆଁ ଚାଲିଲା ଯାହା ତାଙ୍କୁ ମାନବ ଜାତିର ସବୁଠାରୁ ବଡ଼ ରକ୍ଷକ ବନାଇଥିଲା। ବାନ୍ଦ୍ରାଜ ବର୍ତ୍ତମାନର ମାଦ୍ରାସ ମେଡିକାଲ କଲେଜରେ

ବଢ଼ିବା ସମୟରେ ତାଙ୍କର ଏକ ଅଲଗା ବିଦ୍ରୋହୀ ରୂପ ସାମ୍ନାକୁ ଆସିଲା। ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରିତ ହୋଇ ସେ ବ୍ରିଟିଶ ଜିନିଷପତ୍ର ବର୍ଜନ କଲେ ଏବଂ ଖଦଡ଼ରେ ତିଆରି ସର୍ଜିକାଲ ଗାଉନ୍ ପିନ୍ଧି ଅପରେସନ ଥିଏଟର ଯିବାକୁ ଲାଗିଲେ। ଏହି ପଦକ୍ଷେପ ବ୍ରିଟିଶ ପ୍ରଫେସର ମାନଙ୍କୁ ଏତେ ରାଗିଯିବାକୁ ବାଧ୍ୟ କଲା ଯେ ସମ୍ପୂର୍ଣ୍ଣ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ MBBS ଡିଗ୍ରୀ ଦିଆଗଲା ନାହିଁ, ବରଂ ତଳ ସ୍ତରର LMS ଡିପ୍ଲୋମା ଦେଇ ତାଙ୍କ କ୍ୟାରିୟରକୁ ଅଟକାଇବାକୁ ଚେଷ୍ଟା କରାଗଲା। ଜଣେ ସଫାଇ କର୍ମଚାରୀରୁ ହାର୍ଭାର୍ଡ ପର୍ଯ୍ୟନ୍ତ ଯାତ୍ରା, କିନ୍ତୁ କଣ ଏକ କାଗଜ ଖଣ୍ଡ କାହାର ପ୍ରତିଭାକୁ ଅଟକାଇ ପାରିବ? ବିଲକୁଲ ନୁହେଁ। 1923 ଖାଲି ପକେଟ ସହିତ ସେ ଆମେରିକା ଆଡ଼କୁ ମୁହାଇଲେ। ଆମେରିକାର ବୋଷ୍ଟନ ସହରରେ ପହଞ୍ଚିବା ପରେ ବାସ୍ତବତା ଅତ୍ୟନ୍ତ କଠିନ ଥିଲା। ଗୋଟିଏ ପଟେ ହାର୍ଭାର୍ଡ ମେଡିକାଲ ସ୍କୁଲରେ ଦୁନିଆ ବଦଳାଇବା ଭଳି ଗବେଷଣା କରିବାର ସ୍ୱପ୍ନ ଥିଲା, ତ ଅନ୍ୟପଟେ ପେଟ ପୋଷିବା ଏବଂ ଫିସ୍ ଦେବାର ବାଧ୍ୟକତା। ଏହି ମହାନ ବୈଜ୍ଞାନିକଙ୍କୁ ନିଜ ଫିସ୍ ଦେବା ପାଇଁ ଡାକ୍ତରଖାନାରେ ନାଇଟ୍ ସିଫ୍ଟରେ ଜଣେ ସେବକ ଭାବରେ କାମ କରିବାକୁ ପଡିଥିଲା। ସେଠାରେ ସେ ରୋଗୀଙ୍କ ପରିସ୍ରାଗାର ସଫା କରୁଥିଲେ, ବେଡସିଟ୍ ବଦଲା

ବରଂ ତଳ ସ୍ତରର LMS ଡିପ୍ଲୋମା ଦେଇ ତାଙ୍କ କ୍ୟାରିୟରକୁ ଅଟକାଇବାକୁ ଚେଷ୍ଟା କରାଗଲା। ଜଣେ ସଫାଇ କର୍ମଚାରୀରୁ ହାର୍ଭାର୍ଡ ପର୍ଯ୍ୟନ୍ତ ଯାତ୍ରା, କିନ୍ତୁ କଣ ଏକ କାଗଜ ଖଣ୍ଡ କାହାର ପ୍ରତିଭାକୁ ଅଟକାଇ ପାରିବ? ବିଲକୁଲ ନୁହେଁ। 1923 ଖାଲି ପକେଟ ସହିତ ସେ ଆମେରିକା ଆଡ଼କୁ ମୁହାଇଲେ। ଆମେରିକାର ବୋଷ୍ଟନ ସହରରେ ପହଞ୍ଚିବା ପରେ ବାସ୍ତବତା ଅତ୍ୟନ୍ତ କଠିନ ଥିଲା। ଗୋଟିଏ ପଟେ ହାର୍ଭାର୍ଡ ମେଡିକାଲ ସ୍କୁଲରେ ଦୁନିଆ ବଦଳାଇବା ଭଳି ଗବେଷଣା କରିବା ସ୍ୱପ୍ନ ଥିଲା, ତ ଅନ୍ୟପଟେ ପେଟ ପୋଷିବା ଏବଂ ଫିସ୍ ଦେବାର ବାଧ୍ୟକତା। ଏହି ମହାନ ବୈଜ୍ଞାନିକଙ୍କୁ ନିଜ ଫିସ୍ ଦେବା ପାଇଁ ଡାକ୍ତରଖାନାରେ ନାଇଟ୍ ସିଫ୍ଟରେ ଜଣେ ସେବକ ଭାବରେ କାମ କରିବାକୁ ପଡିଥିଲା। ସେଠାରେ ସେ ରୋଗୀଙ୍କ ପରିସ୍ରାଗାର ସଫା କରୁଥିଲେ, ବେଡସିଟ୍ ବଦଲାଉଥିଲେ। ତାଙ୍କ ସହକର୍ମୀମାନେ ତାଙ୍କୁ ଅପମାନିତ କରୁଥିଲେ, କିନ୍ତୁ ସେ ନିରବରେ ନିଜ କାମ କରି ଚାଲିଥିଲେ। ରାତିରେ ସଫେଇ କାମ ଏବଂ ଦିନରେ ହାର୍ଭାର୍ଡ ଗବେଷଣା, ଏହା ତାଙ୍କ ଅଟଳ ସଂକଳ୍ପ ଥିଲା। ହାର୍ଭାର୍ଡରେ ରସାୟନବିତ୍ ସାଇରସ୍ ଫିସ୍କେଙ୍କ ସହ ମିଶି କାମ କରିବା ସମୟରେ ସେ ନିଜର ବୈଜ୍ଞାନିକ ପ୍ରତିଭାର ପ୍ରମାଣ ଦେବା ଆରମ୍ଭ କଲେ, ଏବଂ ଏହିଠାରୁ ହିଁ ଆଧୁନିକ ଜୀବ ବିଜ୍ଞାନରେ ଏକ ବଡ଼ ବିପ୍ଳବ ଆରମ୍ଭ ହୋଇଥିଲା, ଯାହା ଥିଲା ଚମତ୍କାରୀ ଆବିଷ୍କାର ସବୁ। ତେବେ ବନ୍ଧୁଗଣ, ଆଗକୁ ସେ ସମସ୍ତଙ୍କ ନିଶ୍ୱାସ ଅଟକାଇ ଦେବା ଭଳିଆ ଆଶ୍ଚର୍ଯ୍ୟଜନକ ଆବିଷ୍କାର ସବୁ କରିଥିଲେ। ତାହା କୌଣସି ଗୋଟିଏ କ୍ଷେତ୍ରରେ ସୀମିତ ନଥିଲା, ସେ ସମ୍ପୂର୍ଣ୍ଣ ମେଡିକାଲ ସାଇନ୍ସର ଦିଗ ହିଁ ବଦଳାଇ ଦେଲେ। ତାଙ୍କ ସଫଳତାର ଏହି ସମୟ ସୀମା କୌଣସି ଚମତ୍କାର ଠାରୁ କମ୍ ମନେ ହୁଏ ନାହିଁ। 1925 ସେ ଶରୀରରେ ଫସ୍ଫରସ୍ ମାପିବାର ଯେଉଁ ପଦ୍ଧତି ବାହାର କରିଥିଲେ, ତାହା ଆଜି ମଧ୍ୟ ବ୍ୟବହୃତ ହୁଏ। 1940 ସେ ଫଲିକ୍ ଏସିଡ୍ ତିଆରି କଲେ, ଯାହା ସେହି ଟ୍ରପିକାଲ ସ୍ପ୍ରୁ ରୋଗର ଚିକିତ୍ସାରେ କାମରେ ଆସିଲା, ଯାହା ତାଙ୍କ ଭାଇମାନଙ୍କ ଜୀବନ ନେଇଥିଲା। ତାପରେ ସେ ମେଥୋଟ୍ରେକ୍ସେଟ୍ ତିଆରି କଲେ, ଯାହା କ୍ୟାନ୍ସର ବିରୋଧରେ ପ୍ରଥମ ଟାର୍ଗେଟ୍ କେମୋଥେରାପି ଥିଲା, ଏବଂ 1945 ଓରିଓମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ଆବିଷ୍କାର କଲେ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲକ୍ଷ ଲକ୍ଷ ସୈନିକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲା। ଏବଂ ସବୁଠାରୁ ବଡ଼ କଥା ହେଲା, ଆମେ ସମସ୍ତେ ସ୍କୁଲ ବିଜ୍ଞାନ ବହିରେ ଏଟିପି ବିଷୟରେ ନିଶ୍ଚୟ ପଢ଼ିଛେ, ହଁ ନା ନାହିଁ? ଏଟିପି ଅର୍ଥାତ୍ ସେହି ଶକ୍ତି ଯାହା ଯୋଗୁଁ ଆମ ଶରୀରର ପ୍ରତ୍ୟେକ କୋଷ କାମ କରେ, ଯାହା ଯୋଗୁଁ ଆମେ ଜୀବିତ ଅଛୁ। ଜୀବନର ଏହି ମୌଳିକ ଆବିଷ୍କାର ଡାକ୍ତର ସୁବ୍ବାରାଓ ହିଁ କରିଥିଲେ। ଏହା ଏପରି ଏକ ଆବିଷ୍କାର ଥିଲା ଯାହା ପାଇଁ ତାଙ୍କୁ ହାର୍ଭାର୍ଡରେ ଆଜୀବନ ପାଇଁ ପ୍ରଫେସର ପଦବୀ ମିଳିଯିବା କଥା ଥିଲା। ତାଙ୍କର ଏହି ଆବିଷ୍କାର ଗୁଡ଼ିକର ପ୍ରଭାବ କେବଳ ଇତିହାସର ପୃଷ୍ଠାରେ ସୀମିତ ନୁହେଁ, ଆଜି ମଧ୍ୟ ଆଧୁନିକ ଡାକ୍ତରଖାନାରେ ଲ୍ୟୁକେମିଆ ସହ ଲଢୁଥିବା ପିଲାଙ୍କଠାରୁ ଆରମ୍ଭ କରି ବାତ ରୋଗ କିମ୍ବା ଆଜମାରେ କଷ୍ଟ ପାଉଥିବା ରୋଗୀଙ୍କ ପର୍ଯ୍ୟନ୍ତ ଯେଉଁ ମେଥୋଟ୍ରେକ୍ସେଟ୍ ଔଷଧ ଦ୍ୱାରା ସେମାନଙ୍କ ଚିକିତ୍ସା କରାଯାଏ, ତାହା ଡକ୍ଟର ସୁବ୍ବା ରାଓଙ୍କର ହିଁ ଦାନ। ତାଙ୍କ ଯୋଗୁଁ ହିଁ ଆଜି କ୍ୟାନ୍ସରର ଚିକିତ୍ସା ସମ୍ଭବ ହୋଇପାରିଛି। ତେବେ ମହାନତାର ପ୍ରତିଦାନ ସବୁବେଳେ ସମ୍ମାନରେ ମିଳେ ନାହିଁ। ଆସନ୍ତୁ ଏବେ ଏହି କାହାଣୀର ସେହି ଅଂଶ ଆଡ଼କୁ ଯିବା ଯାହା କାହାର ବି ହୃଦୟ ଭାଙ୍ଗି ଦେଇପାରେ। ଐତିହାସିକ ତଥ୍ୟରୁ ଜଣାପଡ଼େ ଯେ ବନ୍ଧୁଗଣ, ଏତେ ସବୁ କରିବା ପରେ ମଧ୍ୟ ହାର୍ଭାର୍ଡ ତାଙ୍କୁ ସ୍ଥାୟୀ ପ୍ରଫେସର ପଦବୀ ଦେବାକୁ ସାଫ୍ ମନା କରିଦେଇଥିଲା, କାରଣ ସେ ଜଣେ ବିଦେଶୀ ଥିଲେ। ଏହାଠାରୁ ମଧ୍ୟ ଅଧିକ ଦୁଃଖଦାୟକ କଥା ଏହା ହେଲା ଯେ ତାଙ୍କ ନିଜ ସହଯୋଗୀ ସାଇରସ୍ ଫିସ୍କେ ଈର୍ଷା ପରାୟଣ ହୋଇ ତାଙ୍କ କାର୍ଯ୍ୟ ଏବଂ ଗବେଷଣାକୁ ଦୁନିଆ ସାମ୍ନାକୁ ଆସିବାକୁ ଦେଲେ ନାହିଁ, ତାହାକୁ ଚାପି ଦେଲେ। ନିରାଶା ହୋଇ ତାଙ୍କୁ ହାର୍ଭାର୍ଡ ଛାଡ଼ିବାକୁ ପଡ଼ିଲା ଏବଂ ଲେଡର୍ଲି ଲାବୋରେଟୋରିଜ୍କୁ ଯିବାକୁ ପଡ଼ିଲା। ଏବଂ ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା ଦେଖନ୍ତୁ, ଯେଉଁ ବ୍ୟକ୍ତିଙ୍କ ତିଆରି ଆଣ୍ଟିବାୟୋଟିକ୍ ବିଶ୍ୱଯୁଦ୍ଧ ସମୟରେ ଅଗଣିତ ଆମେରିକୀୟ ସୈନିକଙ୍କ ଜୀବନ ବଞ୍ଚାଇଲା, ସେହି ଆମେରିକା ତାଙ୍କୁ କେବେ ମଧ୍ୟ ନାଗରିକତା ଦେଲା ନାହିଁ। ତାଙ୍କୁ ସମ୍ପୂର୍ଣ୍ଣ 25 ଆମେରିକାରେ ଏକ ଅସ୍ଥାୟୀ ଭିସା ଏବଂ ଏଲିଏନ୍ ଅର୍ଥାତ୍ ବିଦେଶୀ ପଞ୍ଜୀକରଣ କାର୍ଡ ସହିତ ବିତାଇବାକୁ ପଡିଥିଲା। ଏକ ଅମର ବୈଜ୍ଞାନିକ ଦାୟଦ ନ୍ୟୁୟର୍କର ଏକ ଛୋଟ ଆପାର୍ଟମେଣ୍ଟରେ ନିଜ ଜୀବନର ଶେଷ ଦିନଗୁଡ଼ିକ ବିତାଉଥିବା ସମୟରେ ମଧ୍ୟ ତାଙ୍କର ମହାନତା ଟିକିଏ ହେଲେ କମି ନଥିଲା। ସେ କେତେ ଉଦାର ଏବଂ ନମ୍ର ଥିଲେ ତାହାର ଆକଳନ ଏହି କଥାରୁ ହିଁ କରାଯାଇପାରେ ଯେ ଯେତେବେଳେ ବି କୌଣସି ବଡ଼ ଆବିଷ୍କାର ହେଉଥିଲା, ସେ ସମ୍ମିଳନୀ ଗୁଡ଼ିକରେ ସବୁଠାରୁ ପଛ ଧାଡ଼ିରେ ଯାଇ ବସି ପଡ଼ୁଥିଲେ। ସେ ନିଜ ଟିମ୍ର ଅନ୍ୟ ସଦସ୍ୟ ଯଥା ବେଞ୍ଜାମିନ୍ ଡଗନ୍ଙ୍କୁ ମଞ୍ଚକୁ ଯାଇ ସମସ୍ତ ଶ୍ରେୟ ନେବାକୁ ଦେଉଥିଲେ। ତାଙ୍କର ମାନିବା ଥିଲା ଯେ ବିଜ୍ଞାନ କୌଣସି କଷ୍ଟକର ପୈତୃକ ସମ୍ପତ୍ତି ନୁହେଁ, ଏଥିରେ ସମସ୍ତଙ୍କର ଯୋଗଦାନ ଅଛି। ତାଙ୍କର ପ୍ରସିଦ୍ଧି ପାଇଁ କୌଣସି ଲୋଭ ନଥିଲା। ଶେଷରେ
1848 ମସିହା ଅଗଷ୍ଟ ମାସ 8 ତାରିଖରେ ମାତ୍ର 53 ବର୍ଷ ବୟସରେ

ହୃଦଘାତ ବା ହାର୍ଟ ଆଟାକ୍ ହେବା ଯୋଗୁଁ ତାଙ୍କର ପରଲୋକ ହୋଇଗଲା। ନିଜର ସମ୍ପୂର୍ଣ୍ଣ ଜୀବନ ଅନ୍ୟମାନଙ୍କୁ ଜୀବନ ଦେବାରେ ଲଗାଇ ଦେଇଥିବା ଏହି ମହାପୁରୁଷଙ୍କ ପାଖରେ ଶେଷ ସମୟରେ କ'ଣ ଥିଲା? କୌଣସି ନୋବେଲ ପୁରସ୍କାର ନଥିଲା, କୌଣସି ନାଗରିକତା ନଥିଲା ଏବଂ କୌଣସି ପ୍ରସିଦ୍ଧି ନଥିଲା। ସେ ବିଲକୁଲ ନିରବତାର ସହ ଏହି ଦୁନିଆରୁ ଚାଲିଗଲେ। ତେବେ ଶେଷରେ ଏକ ବହୁତ ବଡ଼ ପ୍ରଶ୍ନ ଆମ ସାମ୍ନାରେ ଅଛି। ସେହି ଆଣ୍ଟିବାୟୋଟିକ୍ସ, ସେହି କ୍ୟାନ୍ସର ଔଷଧ, ସେହି ଏଟିପି ଯାହା ପ୍ରତ୍ୟେକ ନିଶ୍ୱାସ ସହ ଆମ ଭିତରେ ସ୍ପନ୍ଦିତ ହେଉଛି, ଏହି ସବୁ ସେହି ଜଣେ ବୈଜ୍ଞାନିକଙ୍କର ହିଁ ଦାନ, ଯିଏ ଦିନେ ଡାକ୍ତରଖାନାର ଚଟାଣ ସଫା କରୁଥିଲେ। ବାସ୍ ଏତିକି ହିଁ ଉଦ୍ଦେଶ୍ୟ ଯେ ଆମେ ଆମର ଏପରି ମହାନ ନାୟକଙ୍କୁ କେବେ ନ ଭୁଲୁ। ଆଶା ଅଛି ପରବର୍ତ୍ତୀ ସମୟରେ ଯେତେବେଳେ କୌଣସି ଛୋଟ ଔଷଧ ଆପଣଙ୍କ ନିଜ ଲୋକଙ୍କ ଜୀବନ ବଞ୍ଚାଇବ, ତେବେ ଡକ୍ଟର ୟାଲ୍ଲା ପ୍ରଗଡ଼ା ସୁବ୍ବାରାଓଙ୍କ ନାମ ଆପଣଙ୍କୁ ଥରେ ମଧ୍ୟ ନିଶ୍ଚୟ ମନେ ପଡ଼ିବ ବୋଲି। ତେବେ ବନ୍ଧୁ କଣ ଜାଣିଲେ ଜଣେ ମହାନ ବୈଜ୍ଞାନିକଙ୍କ କାହାଣୀ? ଆଶା କରୁଛି ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଆପଣ ସମସ୍ତଙ୍କୁ ଅନୁପ୍ରାଣିତ କରିପାରିଥିବେ ବୋଲି। ତେବେ ଆସନ୍ତୁ ନା ବର୍ତ୍ତମାନ ଏତେ ସବୁ ଆଲୋଚନା ପରେ ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ଅଷ୍ଟ୍ରେଲିଆ ବନ୍ଧୁଗଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିଲେ ଡାକ୍ତରମାନେ ପ୍ରାୟତଃ ଫଳ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି। ଏହାର ଅର୍ଥ ନିରାମିଷ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ। ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆଜି ଆପଣଙ୍କ ପାଇଁ ଉତ୍ସବର ଦିନ, କାରଣ ଆଜି ବିଶ୍ୱ ଶାକାହାରୀ ଦିବସ। ପ୍ରତିବର୍ଷ ଅକ୍ଟୋବର ପ୍ରଥମ ତାରିଖକୁ ବିଶ୍ୱ ଶାକାହାରୀ ଦିବସ ରୂପେ ପାଳନ କରାଯାଏ। ପରିବେଶ ଓ ପ୍ରାଣୀମାନଙ୍କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଶାକାହାରୀ ଅର୍ଥାତ୍ ନିରାମିଷ ଭୋଜନ, ଏହାଦ୍ୱାରା ଖାଦ୍ୟ ଲାଗି ପ୍ରାଣୀଙ୍କ ହତ୍ୟା ଆବଶ୍ୟକ ହୋଇନଥାଏ। ଅହିଂସାର ସିଦ୍ଧାନ୍ତକୁ ଏହା ସମର୍ଥନ କରିଥାଏ। 1977 ଉତ୍ତର ଆମେରିକୀୟ ଶାକାହାରୀ ସମାଜ ଓ 1978 ଆନ୍ତର୍ଜାତୀୟ ଶାକାହାରୀ ସଂଘ ଦ୍ୱାରା ପ୍ରଥମେ ଏହି ଦିନ ପାଳନ କରାଯାଇଥିଲା। ଶାକାହାର ହୃଦରୋଗ, ମଧୁମେହ ଓ କେତେକ ପ୍ରକାର କର୍କଟ ରୋଗର ଆଶଙ୍କା କମ୍ କରିଥାଏ। ଏଥିରେ ସନ୍ତୁଳିତ ପୁଷ୍ଟିସାର ଓ ତନ୍ତୁ ରହିଥାଏ, ଯାହା ହଜମ ଶକ୍ତିକୁ ଭଲ ରଖେ। ମାଂସ ଶିଳ୍ପ ଯୋଗୁଁ ପ୍ରତିବର୍ଷ କୋଟି କୋଟି ପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ମାଂସ ଉତ୍ପାଦନ ପାଇଁ ବହୁ ପରିମାଣରେ ଜଳ ଓ ଜମି ଆବଶ୍ୟକ ହୁଏ, ଯାହା ପରିବେଶ ପ୍ରଦୂଷଣ ମଧ୍ୟ ବଢାଇଥାଏ। ତେଣୁ ଉଦ୍ଭିଦ ଆଧାରିତ ଖାଦ୍ୟ ପରିବେଶ ପାଇଁ ଅଧିକ ସ୍ଥାୟୀ ଓ ଅନୁକୂଳ। ଉଲ୍ଲେଖନୀୟ ଯେ ପୃଥିବୀର ଶାକାହାରୀମାନେ ଶାକାହାରୀମାନଙ୍କ ମଧ୍ୟରୁ ଏକ ବଡ଼ ଭାଗ ଭାରତରେ ବସବାସ କରନ୍ତି। ଯଦି ଆପଣ ହଠାତ୍ ସମ୍ପୂର୍ଣ୍ଣ ଶାକାହାରୀ ହୋଇପାରୁନାହାନ୍ତି, ତେବେ ସପ୍ତାହର ଗୋଟିଏ ଦିନ ଆମିଷ ତ୍ୟାଗ କରି ଏହାର ଶୁଭାରମ୍ଭ କରିପାରିବେ। ତେବେ ଏହା ସହିତ ବନ୍ଧୁଗଣ, ଆଜି ଦିନରେ ମହାନ ଲେଖକ ଗୋଦାବରୀ ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ନିଜର ବୈପ୍ଲବିକ ଚିନ୍ତାଧାରା ବଳରେ ଓଡ଼ିଆ ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରିଛନ୍ତି ଅନନ୍ୟ ସାହିତ୍ୟିକ ଗୋଦାବରୀ ମହାପାତ୍ର। 1858 ମସିହା ଅକ୍ଟୋବର ମାସ ଆଜିର ଦିନରେ ପୁରୀ ଜିଲ୍ଲାର କୁମାରଙ୍ଗ ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ଗୋଦାବରୀଙ୍କ ବାଲ୍ୟକାଳ କଟିଥିଲା ସତ୍ୟବାଦୀ ବନବିଦ୍ୟାଳୟରେ। ସେଠାରେ ସେ ଜାତୀୟତାବାଦ ଭାବନାରେ ଉଦ୍ବୁଦ୍ଧ ହୋଇଥିଲେ ଏବଂ କବିତା ରଚନା ଆରମ୍ଭ କରିଥିଲେ। କବିବର ରାଧାନାଥଙ୍କ ଚିଲିକା କାବ୍ୟ ଦ୍ୱାରା ପ୍ରଭାବିତ ହୋଇ 1914 ମସିହାରେ ଲେଖିଥିଲେ ପ୍ରଥମ କବିତା ବାଣପୁର। ପ୍ରାୟ 50 ବର୍ଷର ସାହିତ୍ୟ ସାଧନା ବଳରେ ସେ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ସାମ୍ବାଦିକତା, ବ୍ୟଙ୍ଗାତ୍ମକ ସମାଲୋଚନା ଆଦି ବିଭିନ୍ନ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଛନ୍ତି। ସମାଲୋଚନାମୂଳକ ପତ୍ରିକା ନିଆଁଖୁଣ୍ଟ ମାଧ୍ୟମରେ ସେ ସମସାମୟିକ ସମାଜ, ରାଜନୀତି, ସାହିତ୍ୟ ଓ ସଂସ୍କୃତିକୁ ଜାଗ୍ରତ କରିବାର ଅପ୍ରାଣ ଉଦ୍ୟମ କରୁଥିଲେ। ସେହିପରି ଟୁଆଟୁଇଁ ପତ୍ରିକାର ସମ୍ପାଦକ ଭାବେ ଓଡ଼ିଶା ଶିଶୁ ସାହିତ୍ୟକୁ ବଳିଷ୍ଠ ଅବଦାନ ଦେଇଛନ୍ତି। ଗୋଦାବରୀଙ୍କ ମନସ୍ତାତ୍ତ୍ୱିକ ବିଶ୍ଲେଷଣାତ୍ମକ ଗଦ୍ୟ ସମତେ ବିପ୍ଲବୀ କବିତାଗୁଡ଼ିକ ତାଙ୍କ ଉଗ୍ର ଜାତୀୟତାବାଦର ପରିଚାୟକ। ସେ ଉଠ କଙ୍କାଳ ଓ କଣ୍ଟା ଓ ଫୁଲ ପୁସ୍ତକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ବଙ୍କା ଓ ସିଧା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1965 ମସିହା ନଭେମ୍ବର ମାସ 25 ତାରିଖରେ ଗୋଦାବରୀଙ୍କ ତିରୋଧାନ ହୋଇଥିଲା। ତେବେ ବନ୍ଧୁଗଣ, ଆଜି ଯେତେବେଳେ ଏହି ମହାନ ଲେଖକ ଜନ୍ମଗ୍ରହଣ କରିଥିଲେ, ଠିକ ଆଜିର ଦିନରେ ଜଣେ ମହାନ ସଂଗ୍ରାମୀ ତିରୋଧାନ ମଧ୍ୟ କରିଥିଲେ। ସେ ହେଉଛନ୍ତି ସୁରେନ୍ଦ୍ରନାଥ ଦ୍ୱିବେଦୀ। ସୁରେନ୍ଦ୍ରନାଥ ଦ୍ୱିବେଦୀ ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ବ୍ୟବସ୍ଥାପକ, କୃଷି ଶ୍ରମିକ ନେତା, ସାମ୍ବାଦିକ ଓ ସୁଲେଖକ। 1913 ମସିହା ଫେବୃଆରୀ ମାସ 11 ତାରିଖରେ ଅବିଭକ୍ତ କଟକର ଖଣ୍ଡ ସାହିରେ ସେ ଜନ୍ମଗ୍ରହଣ କରିଥିଲେ। ରାମକୃଷ୍ଣ ପରମହଂସ, ଗାନ୍ଧିଜୀ ଓ ବିବେକାନନ୍ଦଙ୍କ ଆଦର୍ଶରେ ସେ ନିଜ ଜୀବନକୁ ଗଢ଼ିଥିଲେ। ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ସମୁଦାୟ 7 ବର୍ଷ କାରାବରଣ କରିଥିଲେ। ସୁରେନ୍ଦ୍ରନାଥ ଥିଲେ ସାମ୍ୟବାଦ ଓ ଶୋଷଣ ବିହୀନ

ସମାଜ ଗଠନର ଅପୂର୍ବ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ କୃଷକ ଆନ୍ଦୋଳନ ଶକ୍ତିଶାଳୀ ହୋଇଥିଲା। ସେ ପ୍ରଥମେ 1952 ସୋସିଆଲିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ 1957 ଲଗାତାର 3 ଥର ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସଂସଦରେ କୃଷକମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହିତ ଭୂମିହୀନ ଚାଷୀ ଓ ମୂଲିଆମାନଙ୍କ ନିମନ୍ତେ ସଂଶୋଧିତ ଭୂମିହୀନ ପ୍ରଣୟନ ପାଇଁ ସେ ପ୍ରୟାସ କରିଥିଲେ। ସମାଜବାଦୀ ଦଳର ଅବସାନ ପରେ ସେ କଂଗ୍ରେସ ଦଳରେ ମିଶିଯାଇଥିଲେ ଏବଂ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ହୋଇଥିଲେ। ସେ ଫ୍ରି ପ୍ରେସ୍ ଅଫ୍ ଇଣ୍ଡିଆରେ କିଛି କାଳ ସାମ୍ବାଦିକତା କରିଥିଲେ। ସେ 20ରୁ ଅଧିକ ପୁସ୍ତକ ଲେଖିଛନ୍ତି। ଅଗଷ୍ଟ ବିପ୍ଳବ, ସ୍ୱାଧୀନତା ପୂର୍ବର କଂଗ୍ରେସ, ଜୟପ୍ରକାଶଙ୍କ ଜୟଯାତ୍ରା, ବନ୍ଦୀର ଭାବନା, ଗଳ୍ପସାଗର ଆଦି ତାଙ୍କର ପ୍ରମୁଖ ସାହିତ୍ୟ କୃତି। ମୋ ଜୀବନ ସଂଗ୍ରାମ ହେଉଛି ତାଙ୍କର ଆତ୍ମଚରିତ। କାରାଗାରର କାହାଣୀ ପୁସ୍ତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ସେ ଜବାହରଲାଲ ନେହେରୁଙ୍କ ଆତ୍ମଜୀବନୀ ମୋ ନିଜ କାହାଣୀ ଓ ବିଶ୍ୱ ଇତିହାସ ପୁସ୍ତକକୁ ଓଡ଼ିଆକୁ ଅନୁବାଦନ କରିଥିଲେ। 2001 ଆଜିର ଦିନରେ ଏହି ପ୍ରଖ୍ୟାତ ସମାଜବାଦୀଙ୍କର ତିରୋଧାନ ହୋଇଥିଲା। ସତରେ ଗୋଦାବରୀ ମହାପାତ୍ର ଓ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଠାରୁ ଆମର ଆଜିର ଯୁବଗୋଷ୍ଠୀ ବେଶ ମାତ୍ରାରେ ଅନୁପ୍ରାଣିତ ହୋଇପାରିଥିବେ। ତେବେ ପ୍ରିୟ ବନ୍ଧୁଗଣ, ଆଜି ତ ସମୟ ସରି ସମୟ ଭାସି ଯାଇ ସରିଯାଇଛି। ହେଲେ ବିଦାୟ ନେବା ପୂର୍ବରୁ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁନ୍ଦର ସୁଚିନ୍ତିତ ମତାମତ ଗୁଡିକ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି 3766001। ତେବେ ଆପଣମାନେ ଆମ ପାଖକୁ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ମଧ୍ୟ ମେସେଜ କରି ନିଜ ମତାମତ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆପଣଙ୍କ ଚିଠି ଅପେକ୍ଷାରେ ରହିଲି। ପୁଣି ଭେଟ ହେବା ଆଉ ଏକ ସୁନିଲି ସନ୍ଧ୍ୟାରେ ଆଉ ଏକ ମଧୁମେହ କାର୍ଯ୍ୟକ୍ରମ ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6:10। ଆସନ୍ତୁ ଶୁଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶୁଣିପାରିବେ ଏହି କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ରାତି 8:00 କେତେ ଗୁଡ଼ିଏ ଦେଶ ବନ୍ଦନା, ହିନ୍ଦୀ ଭକ୍ତି ଗୀତ ରାତି 8:15। ଶିଳ୍ପୀମାନେ ହେଲେ କିଶୋରୀ ଅମନକର, ଭୀମସେନ ଯୋଶୀ ଏବଂ ଅଶ୍ୱିନୀ ଭିଡ଼େ। ସ୍ପର୍ଶ ଗାନ ରାତି 8:30। ସ୍ପଟଲାଇଟ୍ ରାତି 9:15। ଅଖିଳ ଭାରତୀୟ ଲୋକସଙ୍ଗୀତ ଓ ଆଞ୍ଚଳିକ ଲଘୁ ସଙ୍ଗୀତ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସେହନାଇ ବାଦନ ଶୁଣିପାରିବେ ରାତି 10:30। ପରିବେଷଣ କରିବେ ଉସ୍ତାଦ ବିସ୍ମିଲ୍ଲା ଖାନ, ଏଥିରେ ଶୁଣିପାରିବେ ରାଗ ମାରୁ ବିହାଗ। ଶ୍ରୋତାବନ୍ଧୁ, ଏହା ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ରହିଛି ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ ସକାଳ 6:35। 7:25 ରହିଛି କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। 7:30 ରହିଛି ଶ୍ରୀରାମ ଚରିତ ମାନସ। 7:40 ଶୁଣିପାରିବେ ଚାଷର କଥା। ସକାଳ 7:45 ଶୁଣିପାରିବେ ଧାରାବାହିକ ନାଟକ ଆଦି କଥା, ରଚନା ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା। ସକାଳ 8:30 ରହିଛି କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। 8:45 ଶୁଣିପାରିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ରହିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ। 9:10 ଶୁଣିପାରିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 9:45 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା। ଦିନ 12:00 ଶୁଣିପାରିବେ ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ, ପରିବେଷଣ କରିବେ ନରନାଥ ସବର ଓ ସାଥୀ। ଦିନ 12:30 ରହିଛି ସୁଗମ ସଙ୍ଗୀତ। ଦିନ 1:10 ରହିଛି ଚାଷର କଥା। ଦିନ 1:20 ଶୁଣିପାରିବେ ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। 2:45 ଶୁଣିପାରିବେ କେତେ ଗୋଟିଏ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 5:00 ସେରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5:30 ଯୁବବାଣୀରେ ଶୁଣିବେ କାର୍ଯ୍ୟକ୍ରମ ସମ୍ଭାବନା। ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତ କ୍ରମରେ ଟେକ୍ରିଆ କନ୍ଧ ଗୀତ, ପରିବେଷଣ କରିବେ ରାଧାମଣି ଓ ସାଥୀ। ରାତି 7:45 ରହିଛି ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ରହିଛି ଗୀତ ଗଜଲ, ପରିବେଷଣ କରିବେ ଅଲତାପ ରାଜା। ରାତି 8:15 ରହିଛି ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ରାତି 8:30 ସ୍ପର୍ଶ ଗାନ, ରାତି 9:15 ସ୍ପଟଲାଇଟ୍ ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:20 ଶୁଣିପାରିବେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଶୁଣିପାରିବେ ରାଗ ପୂର୍ବୀ, ପରିବେଷଣ କରିବେ ଗିରିଜା ଦେବୀ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
2: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା
3: 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 to 10:00 ପର୍ଯ୍ୟନ୍ତ।
4: ହ୍ୟାଲୋ
2: ହ୍ୟାଲୋ,
4: କିଏ?
2: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ତଥା 1260 kHz ଯୋଗେ, FM ମାଧ୍ୟମରେ 107.3 MHz ଯୋଗେ ଏବଂ ନିର୍ଜନ

ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
1: ନମସ୍କାର, ମୋ ନାଁ ବିଭୂତି ଭୂଷଣ ବେହେରା, ମୁଁ ଭୁବନେଶ୍ୱର ହଂସପାଳରେ ରୁହେ।
0: ଆପଣ ଏହି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ଜଣେ ହିତାଧିକାରୀ। ଏହି ଯୋଜନା ସମ୍ପର୍କରେ ଆପଣ କେଉଁଠୁ ଜାଣିଲେ ଆଉ ଏହାର ସୁଫଳ ଆପଣ କେମିତି ପାଉଛନ୍ତି ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ।
1: PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ମୁଁ ଉପଭୋକ୍ତା। ଏଇଟା ମାନେ ପେପରରୁ ପ୍ଲସ୍ ରେଡିଓ ଟିଭିରୁ ଆଡଭର୍ଟାଇଜ୍ ଦେଖିଲି, ଦେଖିକି ମୁଁ ଏଟାକୁ ଏଇ ମାଗଣା ବିଜୁଳି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଇଣ୍ଟରେଷ୍ଟେଡ୍ ହେଲି। ସେଥିପାଇଁ ଏଟାକୁ ଆପ୍ଲାଏ କରିଥିଲି PM ସୂର୍ଯ୍ୟଘର .gov.in ପୋର୍ଟାଲରେ କରେଣ୍ଟ ବିଲ୍ ନମ୍ବର ଦେଇକି। ଆଉ ଏଥିରେ ବହୁତ ବେନିଫିଟ୍ ମିଳୁଛି। ମୁଁ ଏବେ କନେକ୍ସନ୍ ହେବାର 4-5 ମାସ ହେଇଗଲାଣି। ଏଥିରେ ପର ଡେ ମୋର 10-12 ୟୁନିଟ୍ ସେଭ୍ ହେଉଛି, ମାନେ ମାସକୁ 300-350 ୟୁନିଟ୍ ଭଳିଆ ସେଭ୍ ହେଉଛି। 2000-2500 ଟଙ୍କାର ଇଲେକ୍ଟ୍ରି ବିଲ୍ ମୋର ସେଭ୍ ହେଉଛି। ହେଲେ ବର୍ଷକୁ ପାଖାପାଖି 20-25 ଇଲେକ୍ଟ୍ରି ବିଲ୍ ସେଭ୍ ହେଉଛି। ଆଉ ଏଇ ଯୋଜନା ମୁଁ ଦେଖିଲି ବହୁତ ଭଲ, କେନ୍ଦ୍ର ସରକାରଙ୍କ ଯୋଉ ଯୋଜନା ହେଇଛି ଏଥିରେ ଭଲ ସୁଫଳ ମଧ୍ୟ ମିଳୁଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମଧ୍ୟ ଏଥିରେ ଭଲ ସବସିଡି ଦେଉଛନ୍ତି।
0: ଏହି ଯୋଜନା ସମ୍ପର୍କରେ ଆପଣ ଅଧିକ କ'ଣ ଜାଣିଛନ୍ତି ଆଉ ଏଥିରୁ ଆପଣ ନିଜେ କିପରି ଲାଭବାନ ହୋଇଛନ୍ତି ସେ ସମ୍ପର୍କରେ କୁହନ୍ତୁ।
1: ଏହି ଯୋଜନା ସିଧାସଳଖ କେନ୍ଦ୍ର ସରକାରଙ୍କ ସବସିଡି ମିଳୁଛି। 1 କିଲୋୱାଟ ପାଇଁ 30,000 ଟଙ୍କା, 2 କିଲୋୱାଟ ପାଇଁ 60,000 ଟଙ୍କା, 3 କିଲୋୱାଟ କିମ୍ବା ଉର୍ଦ୍ଧ ପାଇଁ ସର୍ବାଧିକ 78,000 ଟଙ୍କା ପର୍ଯ୍ୟନ୍ତ ସବସିଡି ମଧ୍ୟ ବ୍ୟାଙ୍କ ଖାତାକୁ ଆସିଯାଉଛି। ଏବଂ ରାଜ୍ୟ ସରକାରଙ୍କର ସବସିଡି ଆସୁଛି, 60,000 ଟଙ୍କା ମିଳୁଛି। ଆମକୁ ଯେତିକି ବି ଖର୍ଚ୍ଚ ହେଉଛି ଏଥିରୁ ହାରାହାରି 80% ଭଳିଆ ଆମକୁ ମିଳିଯାଉଛି ସବସିଡି। ତେଣୁକରି ଏହି ପ୍ଲାନ ବହୁତ ଭଲ ଅଛି, ଏହି ପ୍ଲାନରେ ସମସ୍ତେ ଉପଭୋକ୍ତା ହୁଅନ୍ତୁ।
0: ଏହି ଯୋଜନାର ମୁଖ୍ୟ ଉପକାରିତା ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ।
1: PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ମୁଖ୍ୟ ଉପକାରିତା ହେଉଛି ମାଗଣା ବିଜୁଳି ବା ବିଲ୍ ହ୍ରାସ। ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି, ଘର ଛାତ ଉପରେ ସୋଲାର ପ୍ୟାନେଲ ବସାଇ ଉପଭୋକ୍ତା ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ପାଇପାରିବେ।
0: ଏହି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସରକାରଙ୍କ ପକ୍ଷରୁ କି ସହାୟତା ମିଳୁଛି ସେ ସମ୍ପର୍କରେ କୁହନ୍ତୁ।
1: ସରକାରୀ ସବସିଡି ଆର୍ଥିକ ସହାୟତା ମିଳୁଛି। ସୋଲାର ସିଷ୍ଟମ ଲଗାଇବା ଖର୍ଚ୍ଚକୁ କମ୍ କରିବା ପାଇଁ କେନ୍ଦ୍ର ସରକାର ସିଧାସଳଖ ବ୍ୟାଙ୍କ ଖାତାକୁ ସବସିଡି ପ୍ରଦାନ କରନ୍ତି DBT ମାଧ୍ୟମରେ। 1 କିଲୋୱାଟ ପାଇଁ 30,000 ଟଙ୍କା ସବସିଡ, 2 କିଲୋୱାଟ ପାଇଁ 60,000 ସବସିଡ, 3 କିଲୋୱାଟ କିମ୍ବା ଅଧିକ ପାଇଁ ସର୍ବାଧିକ 78,000 ପର୍ଯ୍ୟନ୍ତ ସବସିଡି ମିଳୁଛି। ବଳକା ବିଜୁଳି ବିକ୍ରି କରି ରୋଜଗାର ନେଟ୍ ମିଟରିଂ ଆପଣଙ୍କ ବ୍ୟବହାର ପରେ ଯଦି ଅତିରିକ୍ତ ବିଦ୍ୟୁତ୍ ବଳିଯାଏ ତେବେ ତାହା ଗ୍ରିଡ୍ ସ୍ଥାନୀୟ ବିଜୁଳି କମ୍ପାନୀକୁ ଚାଲିଯାଏ। ଏହି ଅତିରିକ୍ତ ବିଜୁଳି ବାବଦକୁ ଆପଣଙ୍କୁ ବିଲ୍ରେ କ୍ରେଡିଟ୍ ମିଳେ କିମ୍ବା ବିଦ୍ୟୁତ୍ ବିତରଣ କମ୍ପାନୀ ଠାରୁ ଆର୍ଥିକ ଲାଭ ମିଳିଥାଏ।
0: ଏଥିରେ ସୁବିଧାରେ କିଛି ଋଣ ମିଳିବାର ବ୍ୟବସ୍ଥା ଅଛି କି?
1: ଏଥିରେ ମଧ୍ୟ ସୁଲଭ ଋଣ ସୁବିଧା ମିଳିଥାଏ। ସୋଲାର ସିଷ୍ଟମ ବସାଇବା ପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରାୟ 7% ପାଖାପାଖି ଇଣ୍ଟରେଷ୍ଟରେ କୋଲେଟ୍ରାଲ ଫ୍ରି ଋଣ ଯୋଗାଇଥାନ୍ତି। ଏହାଦ୍ୱାରା ଆମର ପରିବେଶର ସୁରକ୍ଷା ହୁଏ। ସରଶକ୍ତି ଏବଂ ସ୍ୱଚ୍ଛ ଏବଂ ନବୀକରଣ ଯୋଗ୍ୟ ଶକ୍ତି, ଏହା କୋଇଲା ଭଳି ପାରମ୍ପରିକ ଇନ୍ଧନ ଉପରେ ନିର୍ଭରତା କମାଇ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରେ। ଦୀର୍ଘକାଳୀନ ଲାଭ ଅଛି। ସୋଲାର ପ୍ୟାନେଲ ଗୁଡ଼ିକ ଆୟୁଷ ସାଧାରଣ 25 ବର୍ଷ ଥାଏ। ଥରେ ସ୍ଥାପନ କରିବା ପରେ ବହୁତ କମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚରେ ଦୀର୍ଘ ବର୍ଷ ଧରି ମାଗଣା ବିଦ୍ୟୁତର ଲାଭ ଉଠାଇ ହୁଏ।
0: ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଗାଯୋଗ ନମ୍ବର ବା ୱେବସାଇଟ ଉପଲବ୍ଧ ଅଛି କି?
1: PM ସୂର୍ଯ୍ୟଘର

0: ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ହେଲ୍ପଲାଇନ ନମ୍ବର ହେଉଛି 1555555 କିମ୍ବା ଟୋଲ ଫ୍ରି ନମ୍ବର 1800130333। ଅଫିସିଆଲ ୱେବସାଇଟ ହେଉଛି pmsujyaghar.gov.in। ଆପଣ ଏହାଦ୍ୱାରା ସହଜରେ ଆପ୍ଲାଏ କରିପାରିବେ ପିଏମ୍ ସୁଯୋଗର ଯୋଜନା, ଏହା ଅତି ସହଜ ଏବଂ ସରଳ।
1: ତେବେ ଆପଣଙ୍କୁ ଶେଷ ପ୍ରଶ୍ନ, ଏ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସାମିଲ ହେବା ପାଇଁ ଅନ୍ୟମାନଙ୍କୁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
0: ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଆପଣ ଅଧିକରୁ ଅଧିକ ସାମିଲ ହୁଅନ୍ତୁ ଏବଂ ଏହିସବୁ ସୁବିଧା ଗୁଡ଼ାକ ନିଅନ୍ତୁ ଓ ଆର୍ଥିକ ଲାଭର ଫାଇଦା ନିଅନ୍ତୁ। ଜୀବନ ସାରା ଆପଣ ବିଜୁଳି ବିଲ୍ରୁ ମୁକ୍ତି ହୁଅନ୍ତୁ। ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ଦ୍ୱାରା ଆପଣଙ୍କୁ ବର୍ଷକୁ 15,000 ରୁ 20,000 କିମ୍ବା ତାଠୁ ଅଧିକ ବିଲ୍ ସଞ୍ଚୟ କରିପାରିବେ। ବଡ ସରକାରୀ ସବସିଡି ମଧ୍ୟ ଅଛି। ସୋଲାର ସିଷ୍ଟମ ଲଗାଇବା ଖର୍ଚ୍ଚର ଏକ ବଡ ଭାଗ ସରକାର ନିଜେ ସବସିଡି 78,000 ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଉଛନ୍ତି। ଋଣ ଏବଂ ସହଜ କିସ୍ତି ରଣିତ ବୁଝାନ୍ତୁ, ପକେଟରୁ ଅତିରିକ୍ତ ବୋଝ ନାହିଁ। ବ୍ୟାଙ୍କ ଗୁଡିକ ପ୍ରାୟ 7%ରୁ କମ୍ ସୁଧହାରରେ ବିନା ବନ୍ଧକରେ ସୁଲଭ ଋଣ ଦେଇଛନ୍ତି। ସବୁଠାରୁ ବଡ କଥା ହେଉଛି ଯେତିକି ଟଙ୍କା ସେମାନେ ପ୍ରତି ମାସରେ ବିଜୁଳି ବିଲ୍ ବାବଦକୁ ଦେଉଥିଲେ ସେହି ଟଙ୍କାରେ ହିଁ ସୋଲାର ଋଣର କିସ୍ତି EMI ପରିଶୋଧ ହୋଇଯିବ। କିଛି ବର୍ଷ ପରେ ଋଣ ସରିଗଲେ ପରବର୍ତ୍ତୀ 20 ବର୍ଷ ପର୍ଯ୍ୟନ୍ତ ବିଜୁଳି ସମ୍ପୂର୍ଣ୍ଣ ମାଗଣା ହୋଇଯିବ।
1: ଏଥିରେ ଅତିରିକ୍ତ ରୋଜଗାରର ବ୍ୟବସ୍ଥା ଅଛି କି ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଅବଗତ କରାନ୍ତୁ।
0: ଅତିରିକ୍ତ ରୋଜଗାରର ସୁଯୋଗ ବି ଅଛି। ବଳକା ବିଦ୍ୟୁତ ବିକ୍ରି ହେଇପାରିବ। ଯଦି ଘରେ ବ୍ୟବହାର କମ୍ ହୁଏ ତେବେ ବଳେ ପଡିଥିବା ବିଦ୍ୟୁତ ନେଟ୍ ମିଟର ଜରିଆରେ ବିଦ୍ୟୁତ ବିତରଣ କମ୍ପାନୀକୁ ଚାଲିଯାଏ, ଯାହାଦ୍ୱାରା ଅତିରିକ୍ତ ଆର୍ଥିକ ଲାଭ ବା କ୍ରେଡିଟ୍ ମିଳେ। ଦୀର୍ଘକାଳୀନ ବିଶ୍ୱସନୀୟତା ଓ ସୁରକ୍ଷା, 25 ବର୍ଷର ନିଶ୍ଚିନ୍ତତା ରହିଥାଏ। ସୋଲାର ଗ୍ୟାରେଣ୍ଟି ରହିଥାଏ 25 ବର୍ଷ। ସୋଲାର ପ୍ୟାନେଲ ଗୁଡିକ 25 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ। ଏଥିରେ କୌଣସି ବିଶେଷ ରକ୍ଷଣାବେକ୍ଷଣ ଖର୍ଚ୍ଚ ନଥାଏ, କେବଳ ସମୟ ସମୟରେ ପାଣିରେ ସଫା କରିବାକୁ ପଡେ। ଭବିଷ୍ୟତରେ ବିଜୁଳି ଦର ବୃଦ୍ଧି ପାଇଲେ ମଧ୍ୟ ସୋଲାର ଲଗାଇଥିବା ଲୋକଙ୍କ ଉପରେ କୌଣସି ପ୍ରଭାବ ପଡିନଥାଏ। ସ୍ଥାନୀୟ ଉଦାହରଣ ଏବଂ ନିଜର ଅନୁଭୂତିରୁ କହୁଛି, ଯଦି ଆପଣ କିମ୍ବା ଆପଣଙ୍କ ପଡୋଶୀ ଏହା ଲଗାଇଛନ୍ତି ତେବେ ପୂର୍ବ ବିଲ୍ ଏବଂ ଆସୁଥିବା ଶୂନ ବିଲ୍ର ପ୍ରମାଣ ଦେଖନ୍ତୁ। ନିଜ ଆଖିରେ ସଞ୍ଚୟ ଦେଖିଲେ ଆପଣମାନେ ଆଗ୍ରହୀ ହେବେ।
1: ଆପଣଙ୍କୁ ଅଶେଷ ଧନ୍ୟବାଦ। ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ଅନେକ ମୂଲ୍ୟବାନ ତଥ୍ୟ ଦେଲେ। ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ହଁ ଶ୍ରୋତା ବନ୍ଧୁ, ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଭାରତ ସରକାରଙ୍କ ଏକ ଜନକଲ୍ୟାଣକାରୀ ଯୋଜନା। ଏଥିରେ ହିତାଧିକାରୀମାନଙ୍କୁ ସବସିଡି ମିଳିବା ସହ ସରକାରୀ ସହାୟତା ମିଳୁଛି। କେବଳ ଯୋଜନା ପ୍ରଣୟନ କଲେ ହେବନି, ତାକୁ ସଫଳ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଜନଭାଗିଦାରୀରେ ସମସ୍ତ ଯୋଜନାର କ୍ରିୟାନ୍ୱୟନ କରିବାକୁ ହେବ। ସରକାରଙ୍କୁ ସହଯୋଗ କରି ବିକଶିତ ଭାରତ ଗଠନରେ ସାମିଲ ହେବାକୁ ପଡ଼ିବ। ମୋର ଆପଣଙ୍କର ଆମ ସମସ୍ତଙ୍କର ମିଳିତ ସହଯୋଗରେ ଭାରତ ବିକଶିତ ହୋଇପାରିବ।

ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: 2023-24 ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ରାଜ୍ୟ ସରକାର ଏବଂ ଏସୀୟ କ୍ରୀଡ଼ାର ପୁରୁଷ ହକି ପ୍ରତିଯୋଗିତାରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତ। ଏକବିଂଶ ଶତାବ୍ଦୀର ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ଏବଂ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଏଭଳି ଦୃଷ୍ଟିକୋଣର ମୂଳ ଆଧାର ହେଉଛି ଜନସମ୍ପର୍କ ଏବଂ ସୁଶାସନ। ନାଗରିକ ଦେବଭବ ଏବଂ ନାଗରିକଙ୍କ ସେବାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ୟୁପିଏସ୍ସି ଓ ରାଜ୍ୟ ଲୋକସେବା ଆୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁପିଏସ୍ସିର 100 ବର୍ଷର ଯାତ୍ରା, ସରକାର, ପ୍ରଯୁକ୍ତିବିଦ୍ୟା ଓ ପରିବର୍ତ୍ତିତ ପାଠ୍ୟକ୍ରମ ଆଧାରରେ ପିଢ଼ି ପରେ ପିଢ଼ି କାର୍ଯ୍ୟକାରୀ ହୋଇ ଚାଲିଥିଲେ ମଧ୍ୟ ବିଶ୍ୱସନୀୟତା ପୂର୍ବଭଳି ବଳବତ୍ତର ରହିଛି। ଏହି ଅବସରରେ ଶ୍ରୀ ମୋଦି ବିକଶିତ ଭାରତ ଗଠନ ନେଇ ଯୁବବର୍ଗଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: हमें ऐसे युवाओं को पब्लिक सर्विस में लाना होगा जो पब्लिक ऑफिस से नहीं पब्लिक सर्विस से आकर्षित हो। इसलिए जरूरी है कि रिक्रूटमेंट की परीक्षा सिर्फ यह न परखे कैंडिडेट कितना जानता है, बल्कि वो यह भी देखे कि वह युवा सिविल सर्विसेज में आना क्यों चाहता है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାରୁ 2016 ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର 2018 ମାର୍ଚ୍ଚ ମାସରେ ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ଆବଣ୍ଟନକୁ ନେଇ ଅଦ୍ୟାବଧି ଶୁଣାଣି ଜାରି ରହିଛି। ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଖଣ୍ଡଗିରିଠାରେ ଆଜି ଆୟୋଜିତ 1 ଦିନ 1 ଘଣ୍ଟା 1 ସାଥ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରୀ ମାଝି ଯୋଗଦେଇ କହିଛନ୍ତି, ଦେଶର ସ୍ୱଚ୍ଛତା ର୍ୟାଙ୍କିଙ୍ଗରେ ଭୁବନେଶ୍ୱର 9ମ ସ୍ଥାନରେ ରହିଛି। ସମସ୍ତେ ବ୍ୟକ୍ତିଗତ ଭାବେ ନିଜ ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇଲେ ଭବିଷ୍ୟତରେ ଦେଶର ସବୁଠୁ ସ୍ୱଚ୍ଛ ଏବଂ ସୁନ୍ଦର ସହର ଭାବେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିବ। ନିଜ ଘର, ବାଡ଼ି, ଅଗଣା, ରାସ୍ତା ସମେତ ନିଜ କଲୋନୀକୁ ସଫା ରଖିବା ସହ ସଫେଇ କର୍ମଚାରୀଙ୍କ କାର୍ଯ୍ୟରେ ଯୋଡ଼ି ହୋଇ ଶୁଖିଲା ଓ ଓଦା ଆବର୍ଜନାକୁ ନିୟମିତ ଭାବେ ସଫେଇ ଗାଡ଼ିରେ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ସମୟରେ ମିଳିଥିବା ଉପହାରଗୁଡ଼ିକୁ 8ମ ପର୍ଯ୍ୟାୟ ଇ ନିଲାମୀ ପ୍ରକ୍ରିୟା ଜାରି ରହିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ନିଲାମୀରେ ପ୍ରାୟ 1500 ସ୍ମାରକୀ ଏବଂ ଉପହାର ସାମିଲ ହୋଇଛି। ଗତମାସ 17 ତାରିଖରୁ ଆରମ୍ଭ ହୋଇଥିବା ଏହି ଇ ନିଲାମୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ନିଲାମୀ ପ୍ରକ୍ରିୟାରୁ ମିଳୁଥିବା ଅର୍ଥରାଶିକୁ ଜନକଲ୍ୟାଣକାରୀ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି। ଏହି ଉପହାରରେ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ପାରମ୍ପରିକ ହସ୍ତଶିଳ୍ପ, ଆଧ୍ୟାତ୍ମିକ ପରମ୍ପରା ଓ କ୍ରୀଡ଼ା କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ରହିଛି। ନିଲାମୀ ମାଧ୍ୟମରେ ଦେଶର ନାଗରିକ, ସଂଗ୍ରାହକ ଏବଂ ଅନୁଷ୍ଠାନଗୁଡ଼ିକୁ ଏହି ସ୍ୱତନ୍ତ୍ର ସ୍ମାରକୀଗୁଡ଼ିକର ଅଂଶୀଦାର ହେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 37ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2025 ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଭିନ୍ନ ବର୍ଗରେ ଏଥିପାଇଁ ରହିଥିବା ଫର୍ମ ପୂରଣ ସହ ଆବଶ୍ୟକ ନଥିପତ୍ର ଦାଖଲ କରିବାକୁ କୁହାଯାଇଛି। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ଫର୍ମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିବରଣୀ ବିଭାଗର ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର 2023-24 ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଛନ୍ତି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ କନିଷ୍ଠ ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେବଲ 5A ସହକାରୀ ଶିକ୍ଷକ ଭାବେ ନିୟମିତ କରାଯାଇଛି। ଫଳରେ ଚଳିତ ବର୍ଷ ଜାନୁଆରୀ 1 ଶିକ୍ଷକମାନେ ପିଛିଲା ଭାବେ ନିୟମିତ ଦରମା ପାଇବେ ବୋଲି ଜଣାପଡ଼ିଛି। ଓଡ଼ିଶା ଟ୍ରାଭେଲ୍ ବଜାର ଓଟିବି 2026 ସପ୍ତମ ସଂସ୍କରଣ ଆସନ୍ତା ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି 3-ଦିନିଆ ବ୍ୟାବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆୟୋଜିତ ହେବ। ଏଥିରେ 92ରୁ ଅଧିକ ଘରୋଇ ସଂସ୍ଥା, 27ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32ଟି କ୍ରେତା ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ 3000

ଅବସର ହେଉଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ମହାନଦୀ ଜଳ ବିବାଦ ସମାଧାନ ନେଇ ବୈଠକ।

0: ଭିତ୍ତିକ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରର ରାଜ୍ୟର ସ୍ଥିତିକୁ ଅଧିକ ଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ସମ୍ମିଳନୀ ରାଜ୍ୟର ଯୁବବର୍ଗଙ୍କ ପାଇଁ ଜ୍ଞାନ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗିତା ଏବଂ ପୁଞ୍ଜିନିବେଶର ଏକ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସମ୍ମିଳନୀର ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ 8ଟି ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲ୍ଲାର କୃଷିଜାତ ଉତ୍ପାଦକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାର ସହ ସଂଯୋଗ କରିବା ଲକ୍ଷ୍ୟ ନେଇ ଏକ ରପ୍ତାନୀମୁଖୀ କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ କ୍ଷେତ୍ରରେ କୃଷିଜାତ ଉତ୍ପାଦର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ଗୁଣାତ୍ମକ ଉତ୍ପାଦ, ଜୈବିକ ଚାଷ, ସଠିକ୍ ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ବଜାର ସଂଯୋଗ ଉପରେ ସେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ଅଞ୍ଚଳର ସାରୁ, ଖଣିପକା ଚାଉଳ ଏବଂ ଆଖୁ ଭଳି ସାମଗ୍ରୀଗୁଡ଼ିକର ରପ୍ତାନୀ ପାଇଁ ନୂତନ ମାର୍ଗ ସନ୍ଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବଜାରରେ ଆବଶ୍ୟକତା ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଆଲୋକପାତ କରିଛନ୍ତି। ରପ୍ତାନୀ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଏ କ୍ଷେତ୍ରରେ ଅଭିବୃଦ୍ଧି ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ ରପ୍ତାନୀ ପ୍ରୋହାହନ ପରିଷଦ ଗଠନ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ରପ୍ତାନୀ କ୍ଷେତ୍ରରେ ସଫଳ ହୋଇଥିବା ଜିଲ୍ଲାର ଚାଷୀ ତାଙ୍କର ଅନୁଭୂତି ବର୍ଣ୍ଣନା କରିଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସହରର ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ତଥା ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏହି ଶିବିରରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀ ଯୋଗଦେଇ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗଦେଇ ଆଇଆଇଏମ୍ସି ପରିସର ସମେତ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ। ସେବା ସଂକଳ୍ପ ଅଭିଯାନ 2026 ଅଧୀନରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱ, ସୃଜନଶୀଳତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ 8ଟି ବ୍ଲକର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ପୁରୁଷ ହକି ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 4-3 ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲକୁ ଉନ୍ନୀତ ହୋଇଛି। ସେହିପରି ତୀରନ୍ଦାଜ ପ୍ରତିଯୋଗିତାରେ ଗଣେଶ ମଣିରତ୍ନମ୍ କାଂସ୍ୟ ପଦକ ଜିତିଛନ୍ତି। ସ୍କ୍ୱାସ୍ରେ ଜୋସ୍ନା ଚିନ୍ନାପ୍ପା, ଅନାହତ ସିଂ, ତନଭି ଖାନ୍ନା, ସାମିନା ରିଆଜ କାଂସ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। 97 କିଲୋଗ୍ରାମ ପୁରୁଷ କୁସ୍ତି ଗ୍ରୀକ୍ ରୋମାନ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ପର୍ଯ୍ୟାୟରେ ସେ ଜାପାନର ପ୍ରତିଦ୍ୱନ୍ଦ୍ୱୀ ୟୁରି ନାକାଜାତୋଙ୍କଠାରୁ 0-4 ପଏଣ୍ଟରେ ପରାସ୍ତ ହୋଇଛନ୍ତି। ସ୍କ୍ୱାସ୍ ପ୍ରତିଯୋଗିତାରେ ମଧ୍ୟ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର, କଟକ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକବିଂଶ ଶତାବ୍ଦୀର ଭାରତ ନୂତନ କାର୍ଯ୍ୟ ସଂସ୍କୃତି ଏବଂ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ମହାନଦୀ ଜଳ ବିବାଦ ସମାଧାନ ନେଇ ବୈଠକ। 2023-24 ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ରାଜ୍ୟ ସରକାର। ଏବଂ ଏସୀୟ କ୍ରୀଡ଼ାର ପୁରୁଷ ହକି ପ୍ରତିଯୋଗିତାରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତୀୟ ଦଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ ଅଭିଜ୍ଞତାର ମାର୍ଗଦର୍ଶକ ବରିଷ୍ଠ ନାଗରିକ ଆଲେଖ୍ୟ ମାଧବ ବେହେରା ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ମନୁଷ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସୋପାନ ଦେଇ ଗତି କରିଥାଏ। ସାମାଜିକ ଚଳଣୀ ଓ ବିବିଧ ପରିବେଶ ଦେଇ ମନୁଷ୍ୟ ଜୀବନ ଗତିଶୀଳ ହୋଇଥାଏ। ଆଧୁନିକତାର ଜୀବନଚର୍ଯ୍ୟା ମଧ୍ୟରେ ବୟସ୍କଙ୍କ ଜୀବନଶୈଳୀରେ

0: ପରିବର୍ତ୍ତନ ଘଟୁଛି। ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଓ ଖାଦ୍ୟ ନିରାପତ୍ତା ଭଳି ଆନୁଷଙ୍ଗିକ ଯୋଜନାର ସୁଫଳ ଯୋଗୁଁ ବୟସ୍କଙ୍କ ବୟସ ସୀମା ବୃଦ୍ଧି ପାଇବା ସାଙ୍ଗକୁ ଦିନକୁ ଦିନ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଫଳରେ ବୟସ୍କମାନେ ପରିବାର ଉପରେ ବୋଝ ହେବା ସମସ୍ୟା କ୍ରମଶଃ ହ୍ରାସ ପାଇଚାଲିଛି। ଜାପାନରେ ବୟସ୍କଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କ ପ୍ରତି ସମ୍ବେଦନଶୀଳତା ସାଙ୍ଗକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଫଳରେ ସେମାନଙ୍କ ବୟସ ସୀମା ଆଶାତୀତ ଭାବେ ବୃଦ୍ଧି ପାଇଛି। ବର୍ତ୍ତମାନ ଜାପାନରେ 100 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ସଂଖ୍ୟା 1 ଲକ୍ଷରୁ ଅଧିକ ହୋଇଛି। ଓଡ଼ିଶାରେ ମଧ୍ୟ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ପରିବାର ସଦସ୍ୟଙ୍କ ବ୍ୟସ୍ତବହୁଳ ଜୀବନ ଭିତରେ ବୟସ୍କ ସେବା ପାଉଥିଲେ ମଧ୍ୟ କେତେକ କ୍ଷେତ୍ରରେ ସେମାନଙ୍କ ଯତ୍ନରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବୟସ୍କମାନେ ପରିବାରର ସଦସ୍ୟଙ୍କଠାରୁ ସେବା ଶୁଶ୍ରୂଷା ସହ ସମଭାବାପନ୍ନତା ଆଶା କରନ୍ତି। ଅତ୍ୟନ୍ତ ଗରିବ ମୂଲିଆ ଶ୍ରେଣୀର ପରିବାରର ସଦସ୍ୟମାନେ ବୟସ୍କଙ୍କ ପ୍ରତି ଯଥେଷ୍ଟ ସେବା ଓ ସ୍ନେହ ଦେବାରେ ବ୍ୟାଘାତ ଉପୁଜିଥାଏ। ବୟସ୍କଙ୍କ ପାଇଁ ସହରାଞ୍ଚଳରେ ଆମୋଦ ପ୍ରମୋଦ, ବ୍ୟାୟାମ, ଫିଜିଓଥେରାପି ଓ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ସ୍ୱତନ୍ତ୍ର ଜେରିଆଟିକ୍ ଚିକିତ୍ସା ଉପଲବ୍ଧ ହେଉଛି, ହେଲେ ଗ୍ରାମାଞ୍ଚଳରେ ଏହି ସୁବିଧା ପାଇବାରୁ ବୟସ୍କ ବଞ୍ଚିତ ହେଉଛନ୍ତି। ବୟସ୍କଙ୍କୁ ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛ ପରିବେଶ ଓ ମାନସିକ ଅବସାଦରୁ ଦୂରରେ ରଖିବାର ଆବଶ୍ୟକତା ରହିଛି। ଅବହେଳା ଓ ଆଦର ସ୍ନେହ ଅଭାବ ରହିଲେ ସେମାନଙ୍କର ଜୀବନ ପ୍ରତି ବିତୃଷ୍ଣା ଭାବ ଜାଗ୍ରତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପର୍ଯ୍ୟଟନସ୍ଥଳୀ ବୁଲାଇବାର ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସର ଅପରାହ୍ନରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇଥାଏ, କିନ୍ତୁ କିଛି ବୃଦ୍ଧ ବୃଦ୍ଧା ପାରିବାରିକ ହିଂସା ଓ ସମ୍ପତ୍ତି ଭାଗ ବଣ୍ଟନ ନେଇ ରୋଷର ଶିକାର ହେଉଛନ୍ତି, ଫଳରେ ସେମାନଙ୍କୁ ପରିଣତ ବୟସରେ ବୃଦ୍ଧାଶ୍ରମ ଉପରେ ନିର୍ଭର କରିବାକୁ ପଡ଼ୁଛି। ଅସହାୟତାର ଶିକାର ଯୋଗୁଁ ବହୁ ବୟସ୍କ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି, ତେଣୁ ସରକାର ମାସିକ ଭତ୍ତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସରକାର ବୟସ୍କଙ୍କ ପାଇଁ ବହୁବିଧ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି, ସେଗୁଡ଼ିକ ମଧ୍ୟରେ ଆୟୁଷ୍ମାନ ଭାରତ, ବୟୋ ବନ୍ଦନା ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଅଟଳ ପେନ୍ସନ୍ ଯୋଜନା, ରାଷ୍ଟ୍ରୀୟ ବୟଶ୍ରୀ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଏବଂ ବୃଦ୍ଧାଶ୍ରମ ଓ ସହାୟତା କେନ୍ଦ୍ର ଆଦି ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନା ଅଧୀନରେ 70 କିମ୍ବା ତାଠାରୁ ଅଧିକ ବୟସ୍କ ସବୁ ନାଗରିକଙ୍କ ପାଇଁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରାଯାଉଛି। ଏହା ସେମାନଙ୍କୁ ତଥା ତାଙ୍କ ପରିବାରବର୍ଗଙ୍କୁ ଚିକିତ୍ସା ଖର୍ଚ୍ଚ ବୋଝ ହ୍ରାସ କରିବାକୁ ସହାୟକ ହୋଇଛି। ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଅଧୀନରେ ସରକାର ବୟସ୍କଙ୍କ କ୍ଷେତ୍ରରେ ଜମାରାଶି ପରିମାଣ 30 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଜମା ଉପରେ 8.2%ରୁ ଅଧିକ ଉଚ୍ଚ ସୁଧ ହାର ପ୍ରଦାନ କରାଯାଉଛି। ଅଟଳ ପେନ୍ସନ୍ ଓ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଅଧୀନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଲାଗି 60 ବର୍ଷ ପରେ ନିଶ୍ଚିତ ମାସିକ ପେନ୍ସନ୍ ସୁବିଧା କରାଯାଇଛି। ରାଷ୍ଟ୍ରୀୟ ବୟଶ୍ରୀ ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଚଷମା, ଶ୍ରବଣ ଯନ୍ତ୍ର, ହ୍ୱିଲ୍ ଚେୟାର ଏବଂ ସହାୟତା ବାଡ଼ି ଭଳି ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦିଆଯାଉଛି। ଅସହାୟ ବରିଷ୍ଠ ନାଗରିକଙ୍କ ପାଇଁ ଉତ୍ତମ ରହଣି, ଖାଦ୍ୟ ତଥା ଚିକିତ୍ସା ସୁବିଧା ସମ୍ପନ୍ନ ବୃଦ୍ଧାଶ୍ରମ ଓ ସହାୟତା କେନ୍ଦ୍ରମାନ ପରିଚାଳନା କରାଯାଉଛି। ମାତା, ପିତା ଓ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ଆଇନ ଦେଶବ୍ୟାପୀ 2007 ଲାଗୁ ହୋଇଛି। ଏହା ଅଧୀନରେ ବରିଷ୍ଠ ନାଗରିକ ନିଜ ସନ୍ତାନ ତଥା ଉତ୍ତରାଧିକାରୀଙ୍କଠାରୁ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ଦାବି କରିବା ଅଧିକାରଭୁକ୍ତ କରାଯାଇଛି। ଏହା ସେମାନଙ୍କୁ ସାମାଜିକ ଅବହେଳାରୁ ସୁରକ୍ଷା ପ୍ରଦାନ କରୁଛି। ଆଇନ ଓ ଆର୍ଥିକ ଯୋଜନା ବୟସ୍କଙ୍କ ଜୀବନ ପରିସୀମାକୁ ବ୍ୟାପକ କରୁଥିଲେ ମଧ୍ୟ ସେମାନଙ୍କ ପ୍ରକୃତ ସୁରକ୍ଷା ପରିବାର ଓ ସମାଜର ମାନସିକତା ଉପରେ ନିର୍ଭର କରୁଛି। ସେମାନେ ସମାଜର ବୋଝ ନୁହନ୍ତି, ବରଂ ଅଭିଜ୍ଞତାର ମାର୍ଗଦର୍ଶକ, ସମାଜର ପ୍ରେରଣା ଉତ୍ସ ଓ ଅସ୍ତଗାମୀ ସୂର୍ଯ୍ୟର କିରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆସନ୍ତୁ ସେମାନଙ୍କୁ ଉପଯୁକ୍ତ ଶ୍ରଦ୍ଧା, ସମ୍ମାନ ଓ ସମଭାବାପନ୍ନ ପ୍ରଦାନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଅଭିଜ୍ଞତାର ମାର୍ଗଦର୍ଶକ ବରିଷ୍ଠ ନାଗରିକ ଆଲେଖ୍ୟ ମାଧବ ବେହେରା, ଉପସ୍ଥାପନରେ ଥିଲେ ସୁଭାଷ ଚନ୍ଦ୍ର ଶତପଥୀ। ଆକାଶବାଣୀ କଟକ।
2: ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଲଖନପୁର ବ୍ଲକର ମହାନଦୀ ଖଣି ଇଲାକାର ଭିନ୍ ଭିନ୍ ଗାଁ ବନ୍ୟା ନୁକସାନର ସ୍ଥିତି ଅନୁଧ୍ୟାନ କରିବାର ସହିତ ଲୋକଙ୍କର ସମସ୍ୟା ପଚାରି ବୁଝିଛନ୍। ବନ୍ୟାଥି ନୁକସାନ ଭୋଗିଥିବା ମତ୍ସ୍ୟଜୀବୀ ଚାଷୀ ଆଉ ଅଲଗା ପ୍ରଭାବିତ ପରିବାରମାନଙ୍କୁ ନିୟମ ଅନୁସାରେ ନୁକସାନ ଭର୍ଣ୍ଣା ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍। ଜନମ ଆର୍ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ଆଇନ ଆଜିଠାନୁ କାର୍ଯ୍ୟକାରୀ ହୋଇଛି। 1969 ମସିହାର ଆଇନର ସଂଶୋଧନ କରିକିରି ଇ ନୂଆ ଆଇନ ତିଆରି ହୋଇଛି। ଜନମ ଆଉ ମୃତ୍ୟୁ ପଞ୍ଜୀକରଣ ହୋଇଥିବା ଡେରି ଦୂର କରିବା ସହିତ ସମିଆଜାନୀ ପଞ୍ଜୀକରଣକେ ତହକାବାରଟା ଇତାର ମୁଖ୍ୟ ଲକ୍ଷ୍ୟ ଆଏ। ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ଅଧିକାରୀ ଦେବାଶିଷ ସିଂ ନିଯୁକ୍ତି ପାଇଛନ୍। ଏ ବାବଦେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ଶ୍ରୀ ସିଂ ଇହାଦେ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱଥି ଅଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଲିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପାଠପଢ଼ା ଉପରେ ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ବଢ଼ାବା ଲାଗି ନୂଆ ନୂଆ ଉପାୟ କରବାର୍କେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍। ସମ୍ବଲପୁର ସିଂପାଲି ପଡ଼ିଆନ ଚାଲିଥିବା 27 ସୈରେନ୍ଦ୍ରୀ ନାୟକ ଆନ୍ତଃ ଉଚ୍ଚ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ଟି ବିକାଶ ପବ୍ଲିକ ସ୍କୁଲକେ 2-1 ହରେଇକରି ଦିଲ୍ଲୀ ପବ୍ଲିକ ସ୍କୁଲ ଚାମ୍ପିୟନ ହୋଇଛି। ଡିଷ୍ଟ୍ରିକ୍ଟ ମାଷ୍ଟର ଏଥଲେଟିକ୍ ଏସୋସିଏସନ ତରଫୁ ଚାଲିଥିବା ଟୁର୍ଣ୍ଣାମେଣ୍ଟଟି 17 ଦଳ ଭାଗ ନେଇଥିଲେ। ଉଦ୍ଯାପନୀ ସମାରୋହ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ନ ଚାଲିଥିବା ସାହାଣୀ କପ୍ ଫୁଟବଲ ଲିଗ୍ର ଜୋନାଲ ସ୍ତରର ପ୍ରତିଯୋଗିତାର 8 ଦିନେ ଆଜି କଟକ ଆଉ ଖୋର୍ଦ୍ଧା ଭିତରେ ଖେଲ ହୋଇଥିଲା। କଟକ ଦଳ 1-0 ଗୋଲ୍ଥି ଖୋର୍ଦ୍ଧାକେ ହରେଇଛି। ଆଜିର କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇଥିଲେ। ଶେଷ ମୁଖିଆ ଖବର ଫେରଖାଏ। ୟୁପିଏସ୍ସିର 100 ପୂର୍ତ୍ତି ଗୋଟିଏ ଗୌରବମୟ ପରମ୍ପରାର ଉତ୍ସବ ଆଏ କହିଲେ ପ୍ରଧାନମନ୍ତ୍ରୀ। ମହାନଦୀ ଜଳ ବିବାଦର ସମାଧାନ ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାଥି ନୂଆଦିଲ୍ଲୀନ ଓଡ଼ିଶା ଓ ଛତିଶଗଡ଼ ଭିତରେ ହେଲା ବୈଠକ। ନିଜର ଘର ଦୁଆର ସହିତ ଆଖରପାଖ ରାସ୍ତାଘାଟ ସଫା ରଖବାରଟା ଆମର ସମକର ଦାୟିତ୍ୱ କହିଲେ ମୁଖ୍ୟମନ୍ତ୍ରୀ। ଆଉର୍ ନିୟମିତ ହେଲେ 2023-24 ମସିହାର ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କିମାଟିକ୍ କନିଷ୍ଠ ଶିକ୍ଷକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

आकाशवाणी। संवाद पढ़ प्रज्ञा परिमिता जेना। 2047 ମସିହାରେ ଭାରତର ଯୁବବର୍ଗ ଅଧିକ ଆଶାୟୀ ଓ ଆକାଂକ୍ଷୀ ହେବେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 25 ବର୍ଷ ପ୍ରତ୍ୟେକ ଭାରତ

0: ଜାତୀୟ ଓ ସମସ୍ତ ପ୍ରତିଷ୍ଠାନ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧି ଜୟନ୍ତୀ ଅବସରରେ ଆସନ୍ତାକାଲି ସମଗ୍ର ଦେଶରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମସଭା। ଯୋଗ୍ୟ ଦିବ୍ୟାଙ୍ଗ ଜନଙ୍କ ପାଇଁ ଫାସ୍ଟ୍ୟାଗ୍ ମାର୍ଗଦର୍ଶିକାରେ ସଂଶୋଧନ କଲେ ସରକାର। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ହରାଇ ଫାଇନାଲ୍କୁ ଉନ୍ନୀତ। ପଦକ ତାଲିକାରେ ଭାରତ ହାସଲ କଲା ମୋଟ 65 ପଦକ। ସଂସ୍କାର ଦିଗରେ ରାଷ୍ଟ୍ର ଦ୍ରୁତ ଅଗ୍ରସର ହେଉଛି ଏବଂ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାନଗୁଡ଼ିକ ସଂସ୍କାରମୂଳକ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ, ଏହା ଦେଶର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର ଶତାବ୍ଦୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ପରୀକ୍ଷାକୁ ଏକ କାର୍ଯ୍ୟକ୍ରମ ଭାବେ ବିଚାର କରାଯିବା ଉଚିତ ନୁହେଁ, ଏହା ହେଉଛି ଯୁବବର୍ଗଙ୍କ ଭବିଷ୍ୟତ ସହ ସମ୍ପୃକ୍ତ। କିଛି ମାସର ବିଳମ୍ବ ଯୁବବର୍ଗଙ୍କ ଅସୁବିଧାର କାରଣ ହୋଇପାରେ, ତେଣୁ ପରୀକ୍ଷା ବ୍ୟବସ୍ଥା ନିର୍ଦ୍ଧାରିତ ସମୟରେ ପରିଚାଳନା କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର 100 ବର୍ଷର ଯାତ୍ରାରେ ସରକାର ପ୍ରଯୁକ୍ତିବିଦ୍ୟା ଏବଂ ପାଠ୍ୟକ୍ରମରେ ପିଢ଼ି ପରେ ପିଢ଼ି ପରିବର୍ତ୍ତନ ଘଟିଥିଲେ ମଧ୍ୟ ଏହି ଅନୁଷ୍ଠାନ ପ୍ରତି ବିଶ୍ୱାସ ପୂର୍ବଭଳି ଅଟଳ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଯୁବବର୍ଗ ଜନସେବାରେ ସାମିଲ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ପଦବୀ ପ୍ରତି ନୁହେଁ ବରଂ ଜନସେବା ପ୍ରତି ପ୍ରାଥମିକତା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏକବିଂଶ ଶତାବ୍ଦୀର ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ସହିତ ଅଗ୍ରସର ହେଉଛି। ଏହାର ମୂଳନୀତି ହେଉଛି ଜନକଲ୍ୟାଣକାରୀ, ସକ୍ରିୟ ଏବଂ ସୁଶାସନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆମେ ପ୍ରୋ ପିପଲ ପ୍ରୋ ଆକ୍ଟିଭ ଗୁଡ୍ ଗଭର୍ଣ୍ଣାନ୍ସ କେ ପାରାମିଟର୍ସ କେ ଆଧାର ପର ଦେଶକୁ ବୋ ପ୍ରଫେସନାଲ୍ସ ଦେନେ ହେ ଜିନମେ ଗରିବ କି ତକଲିଫ ସମଝନେ କି ସମ୍ବେଦନା ହୋ जो युवा जोश के साथ खुद आगे बढ़कर काम करे, जो इनोवेटिव तरीके से कठिन समस्याओं का रास्ता निकाले, जो कानून का पालन कराए लेकिन ये भी परख सके कि उस कानून से लोगों का जीवन आसान हो रहा है या फिर वो रुकावट बन रहा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି 2047 ମସିହାର ଭାରତ ଆଜିର ଭାରତଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ। ରାଷ୍ଟ୍ର ଅଧିକ ସହରାଞ୍ଚଳ ଏବଂ ଗ୍ରାମ ଓ ନଗର ମଧ୍ୟରେ ଦୂରତା ହ୍ରାସ ପାଇବ। ସେହିପରି ନାଗରିକ ବିଶେଷକରି ଯୁବବର୍ଗଙ୍କ ଆଶା ଓ ଆକାଂକ୍ଷା ଉଚ୍ଚ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ 20-25 ବର୍ଷ ପ୍ରତ୍ୟେକ ଭାରତୀୟ ଏବଂ ଦେଶର ସମସ୍ତ ପ୍ରତିଷ୍ଠାନଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ 1926 ମସିହାରେ ସ୍ଥାପିତ ୟୁପିଏସ୍ସିର ଶତବାର୍ଷିକୀ ପାଳନ ଗତବର୍ଷ ଅକ୍ଟୋବର 1 ତାରିଖରୁ ଆରମ୍ଭ ହୋଇଥିଲା। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍କାରକୀ ଡାକଟିକଟ ଏବଂ 100 ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟସ୍ ସେପିଂ ଦ ପଲିସିସ୍ ଅଫ୍ ୟୁପିଏସ୍ସି ଆଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ ଇନ୍ ଇଣ୍ଡିଆ ନାମକ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ଆସନ୍ତାକାଲି ସମଗ୍ର ଦେଶରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ। ଏହି ଗ୍ରାମସଭାରେ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବ, ଜନସେବାରେ ଉନ୍ନତି ଏବଂ ଗ୍ରାମ୍ୟ ଭାରତର ଗୁଣାତ୍ମକ ଜୀବନଯାପନ ବିକାଶ ଲକ୍ଷ୍ୟରେ ରୂପାନ୍ତରଣ ସୁଶାସନ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ସ୍ୱତନ୍ତ୍ର ଗ୍ରାମସଭାରେ ଜନ ଯୋଜନା ଅଭିଯାନ 2026-27 ସବ୍କି ଯୋଜନା ସବ୍କା ବିକାଶ ଯୋଜନାର ଶୁଭାରମ୍ଭ ହେବ। ଗ୍ରାମ ପଞ୍ଚାୟତ ଅଭିଯାନ ଅଧୀନରେ 2027-28 ଆର୍ଥିକ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରାଯିବ। ଜନ ଯୋଜନା ଅଭିଯାନ 2018 ମସିହାଠାରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ପଞ୍ଚାୟତଗୁଡ଼ିକୁ ସମାବେଶୀ ଏବଂ ଅଂଶଗ୍ରହଣକାରୀ ବିକାଶ ଯୋଜନା ନିମନ୍ତେ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଛି। ଏପର୍ଯ୍ୟନ୍ତ 2,55,000 ଉର୍ଦ୍ଧ ଗ୍ରାମପଞ୍ଚାୟତ ସେମାନଙ୍କ ଯୋଜନା ଇ ଗ୍ରାମସ୍ୱରାଜ ମାଧ୍ୟମରେ ପ୍ରସ୍ତୁତ ଏବଂ ଅପ୍ଲୋଡ୍ କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ଶନିବାର 5ମ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀ ଆରମ୍ଭ ହେବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ପରିବର୍ତ୍ତନଶୀଳ ଯୁଗରେ ଆତ୍ମନିର୍ଭରଶୀଳତା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ତିନିଦିନିଆ ଏହି ସମ୍ମିଳନୀରେ 180ରୁ ଉର୍ଦ୍ଧ ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍, ଅର୍ଥନୈତିକ ବିଶେଷଜ୍ଞ ଏବଂ ଆନ୍ତର୍ଜାତିକ ସ୍ତରର ନେତାମାନେ ଅଂଶଗ୍ରହଣ କରିବେ। 30ଟି ଦେଶରୁ 80ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଭାଗ ନେବେ। ସମ୍ମିଳନୀରେ 3ଟି ଅଧିବେଶନ ରହିବ। ଗୋଲ୍ଟେବୁଲ୍ ବୈଠକରେ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଦୀର୍ଘମିଆଦୀ ନିବେଶ ପାଇଁ ଘରୋଇ ପୁଞ୍ଜି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ, ପୁଞ୍ଜିନିବେଶକାରୀ ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ନିବେଶ ସଂକ୍ରାନ୍ତ ବିଭିନ୍ନ ସୁଯୋଗ ସୃଷ୍ଟି କରାଯିବା ନେଇ ଆଲୋଚନା କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ।

0: ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବେ। କେନ୍ଦ୍ର ସରକାର ଯୋଗ୍ୟ ଦିବ୍ୟାଙ୍ଗଜନ ହିତାଧିକାରୀଙ୍କ ପାଇଁ ଫାସ୍ଟ୍ୟାଗ୍ ଜାରି ଏବଂ ନବୀକରଣ ପ୍ରକ୍ରିୟା ମାର୍ଗଦର୍ଶିକାରେ ସଂଶୋଧନ କରିଛନ୍ତି। ଜାତୀୟ ରାଜପଥରେ ଦିବ୍ୟାଙ୍ଗଜନ ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସହଜରେ ଚଳାଚଳକୁ ଲକ୍ଷ୍ୟରେ ରଖି ଏହି ସଂଶୋଧନ କରାଯାଇଛି। ଶାରୀରିକ ଅସମର୍ଥ ଥିବା ବ୍ୟକ୍ତି ବ୍ୟବହାର କରୁଥିବା ଯାନବାହନ ଏବଂ ଦିବ୍ୟାଙ୍ଗଜନଙ୍କ ମାଲିକାନାରେ ପଞ୍ଜିକୃତ ଗାଡ଼ିର ଫାସ୍ଟ୍ୟାଗ୍ରେ ଛାଡ଼ କରାଯାଇଛି। ଅକ୍ଷମତା ପ୍ରମାଣପତ୍ରରେ କେତେ ପ୍ରତିଶତ ଅସମର୍ଥ ଏବଂ ଏକକ ଅକ୍ଷମତା ପରିଚୟପତ୍ର ଆଧାରରେ ଫାସ୍ଟ୍ୟାଗ୍ ଛାଡ଼ କରାଯିବ। ଆସନ୍ତାକାଲିଠାରୁ ଏହି ସଂଶୋଧିତ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ରାଷ୍ଟ୍ରୀୟ ସମର ସ୍ମାରକୀ ଏବଂ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକୀ ସ୍ଥାପନ କରାଯାଇ ଲକ୍ଷ୍ୟକୁ କିପରି କାର୍ଯ୍ୟରେ ପରିଣତ କରାଯାଇପାରିଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2019 ମସିହା ଜାନୁଆରୀ ମାସରେ ରାଷ୍ଟ୍ରୀୟ ସମର ସ୍ମାରକୀ ସ୍ଥାପନ କରାଯାଇଥିଲା। ଇଣ୍ଡିଆ ଗେଟ୍ ନିକଟରେ ନିର୍ମିତ ହୋଇଥିବା ଏହି ସ୍ମାରକୀ ଭାରତୀୟ ସେନାବାହିନୀ ଏବଂ ଯବାନମାନଙ୍କ ସମ୍ମାନାର୍ଥେ ଉତ୍ସର୍ଗୀକୃତ କରାଯାଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେମାନଙ୍କର ତ୍ୟାଗ ଏବଂ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହା ସ୍ଥାପନ କରାଯାଇଛି। ମୁଖ୍ୟ ସ୍ମାରକୀ ସ୍ଥଳ ବ୍ୟତୀତ ରାଷ୍ଟ୍ରର ସର୍ବୋତ୍ତମ ସାହସିକତା ପୁରସ୍କାର ପରମବୀର ଚକ୍ର ପାଇଥିବା 21 ଜଣ ବୀର ଯବାନଙ୍କ ପ୍ରତିମୂର୍ତ୍ତି ଏହି ସ୍ଥାନରେ ସ୍ଥାପିତ ହୋଇଛି। କର୍ତ୍ତବ୍ୟ ସମୟରେ ଯବାନମାନେ ଦେଶ ପାଇଁ ବଳିଦାନର ସ୍ମାରକୀ ସ୍ୱରୂପ ପ୍ରସ୍ତୁତ କରାଯାଇଛି। 2019 ମସିହାରେ ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଏହି ସ୍ମାରକୀ ଦେଶର ବୀର ଯବାନମାନଙ୍କର ତ୍ୟାଗ ଏବଂ ବଳିଦାନକୁ ସୂଚିତ କରୁଛି।
1: दिल्ली के दिल यानी वो जगह जहाँ पर इंडिया गेट और अमर जवान ज्योति मौजूद है, बस उसके ठीक नजदीक में यह एक नया स्मारक बनाया गया है। राष्ट्रीय सैनिक स्मारक स्वतंत्रता के बाद सर्वोच्च बलिदान देने वाले जवानों के प्रति राष्ट्र की कृतज्ञता का प्रतीक है। राष्ट्रीय सैनिक स्मारक की पहचान एक ऐसे स्थान के रूप में बनेगी जहाँ लोग देश के महान शहीदों के बारे में जानकारी लेने।
0: 2018 ମସିହାରେ ପ୍ରଧାନମନ୍ତ୍ରୀ ପୁଲିସ୍ ଶହୀଦ ଦିବସ ଅବସରରେ ଦେଶ ଉଦ୍ଦେଶ୍ୟରେ ଜାତୀୟ ପୁଲିସ୍ ସ୍ମାରକୀ ଉତ୍ସର୍ଗ କରିଥିଲେ। କର୍ତ୍ତବ୍ୟ ପାଳନ ସମୟରେ ଯେଉଁ ପୁଲିସ୍ ଅଧିକାରୀମାନେ ନିଜର ସାହସିକତା ପ୍ରଦର୍ଶନ କରି ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କର ସ୍ମାରକୀ ଏଥିରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ମସିହାରେ ଆସାମରେ ପରିବହନ ବ୍ୟବସ୍ଥାରେ ନୂତନ ଦିଗନ୍ତ ସ୍ୱରୂପ ବୋଗିବିଲ୍ ସେତୁର ଉଦ୍ଘାଟନ କରିଥିଲେ। ଏହି ସେତୁ ଧେମାଜି ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁତ୍ର ନଦୀର ଉତ୍ତରକୂଳ ସହିତ ଦିବ୍ରୁଗଡ଼ ଦକ୍ଷିଣକୂଳକୁ ସଂଯୋଗ କରୁଛି। ଏହି ସେତୁ ଅପର ଆସାମର ସାମାଜିକ ଅର୍ଥନୈତିକ ଶିଳ୍ପ ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: बना बड़ा ब्रिज है, पानी से 30 मीटर से भी अधिक की ऊंचाई पर बना ये पुल हमारे इंजीनियरिंग और तकनीकी सामर्थ्य की भी मिसाल है।
0: ଜାପାନର କାକିମିଗାହାରଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଭାରତୀୟ ପୁରୁଷ ହକି ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 4-3 ଗୋଲରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ଆସନ୍ତା ଶନିବାର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହ ଭାରତ ଫାଇନାଲ୍ରେ ଖେଳିବ। ମହିଳା ହକି ଦଳ ଆସନ୍ତାକାଲି ଫାଇନାଲ୍ରେ ଚୀନ୍କୁ ଭେଟିବ। ଭାରତୀୟ ପୁରୁଷ ସ୍କ୍ୱାସ୍ ଦଳ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ସେମିଫାଇନାଲ୍ରେ ମାଲେସିଆଠାରୁ ପରାସ୍ତ ହୋଇ କାଂସ୍ୟ ପଦକ ପାଇବାକୁ ସମର୍ଥ ହୋଇଛି। ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମୋଟ 65 ପଦକ ପାଇ ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 23 ରୌପ୍ୟ ଏବଂ 25 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 2047 ମସିହାରେ ଭାରତର ଯୁବବର୍ଗ ଅଧିକ ଆଶାୟୀ ଓ ଆକାଂକ୍ଷୀ ହେବେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 25 ବର୍ଷ ପ୍ରତ୍ୟେକ ଭାରତୀୟ ଓ ସମସ୍ତ ପ୍ରତିଷ୍ଠାନ ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧି ଜୟନ୍ତୀ ଅବସରରେ ଆସନ୍ତାକାଲି ସମଗ୍ର ଦେଶରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମସଭା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ହରାଇ ଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭବାନୀପାଟଣାସ୍ଥିତ ଟାଉନ୍ହଲ୍ଠାରେ ସିଏମ୍ କିଷାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାର 1,69,850 ଚାଷୀଙ୍କୁ ସିଏମ୍ କିଷାନ ଯୋଜନାରେ 34,26,69,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ସୁଦୃଢ଼ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଖାଇ ବେଶ୍ ଆଡ଼ମ୍ବର ଭାବେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି। ଜିଲ୍ଲାରେ ନୂଆଖାଇ ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ। ସାମୂହିକ ଭାବେ ସମସ୍ତ ଗ୍ରାମବାସୀ ନୂଆ ଖାଇବା ପରେ ଆରମ୍ଭ ହୋଇଥିଲା ନୂଆଖାଇ ଭେଟ୍ଘାଟ। ଘରର ଛୋଟ ଓ ବୟସ୍କମାନେ ବଡ଼ମାନଙ୍କଠାରୁ ମୁଣ୍ଡିଆ ଆଶୀର୍ବାଦ ନେଇଥିଲେ। ତେବେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ନୂଆ ଖାଉଥିବା ବେଳେ ଜିଲ୍ଲା ମହକୁମା ସମେତ ଜୟପାଟଣା, ଥୁଆମୂଳ ରାମପୁର, ମହୁଲପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର ଆଦି ଅଞ୍ଚଳରେ ଦଶମୀ ତିଥିରେ ଲୋକେ ନୂଆ ଖାଇଥାନ୍ତି। ଗଡ଼ଜାତ ଅମଳରୁ ଏହି ପରମ୍ପରା ପାଳିତ ହୋଇଆସୁଛି। ଦଶମୀ ତିଥିରେ ମା ମାଣିକେଶ୍ୱରୀଙ୍କ ପୀଠରେ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି ହୋଇଥିଲା। ପରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସର୍ବସାଧାରଣ ନୂଆ ଖାଇଥିଲେ। ଏ ସମ୍ପର୍କରେ ନିହାର ରଞ୍ଜନ ଦାସ କହିଛନ୍ତି।
1: ପଶ୍ଚିମ ଓଡ଼ିଶାରେ ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳରେ ଭାଦ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ନବାନ୍ନ ଭକ୍ଷଣ କାର୍ଯ୍ୟ ସମ୍ପାଦିତ ହୋଇସାରିଛି। କିନ୍ତୁ କଳାହାଣ୍ଡିର ଯେଉଁ ଗଡ଼ଜାତର ସଦର ମହକୁମା ଗୁଡ଼ିକ ରହିଛି, ପବିତ୍ର ଭାଦ୍ର ମାସ ଶୁକ୍ଳପକ୍ଷ ଦଶମୀ ନିଜ ନିଜର ଗ୍ରାମଦେବୀ ବା ଇଷ୍ଟଦେବୀଙ୍କ ପାଖରେ ଆମର ଯେଉଁ ସାନ୍ ଧାନ ଥାଏ ବା ସର୍ଟ ଡ୍ୟୁରେସନ୍ ପେଡ଼ି ଥାଏ, ତାର ପ୍ରଥମ ଉତ୍ପାଦକୁ ମାଆଙ୍କ ପାଖରେ ସମର୍ପଣ କରି ପ୍ରତ୍ୟେକ ପରିବାର ଛୋଟଠୁ ବଡ଼ ଯାଏଁ ଏକତ୍ରିତ ହୋଇ ନିଜର ଗୃହଦେବୀ, ଇଷ୍ଟଦେବୀ ଏବଂ ଜମିରେ ଯେଉଁ ସବୁ ଦେବାଦେବୀ ଥାଆନ୍ତି ତାଙ୍କୁ ପୂଜନ ପୂର୍ବକ ନବ ଅର୍ଣ୍ଣ ଏବଂ ଅନ୍ୟାନ୍ୟ ଯେଉଁ ସମର୍ପିତ ପ୍ରସାଦ ସେବନ କରିଥାନ୍ତି ଏବଂ ଯେଉଁମାନେ ଗୁରୁଜନ ଥାଆନ୍ତି ସେମାନଙ୍କୁ ନିଜର ଶ୍ରଦ୍ଧା ଓ ସମ୍ମାନ ଭାବ ପ୍ରଦର୍ଶନ କରିଥାନ୍ତି।
0: ଭବାନୀପାଟଣାର ପରିସଂଖ୍ୟାନ ସଭାଗୃହ ଭବାନୀପାଟଣାଠାରେ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ବାଲ୍ୟ ବିବାହ ନିରୋଧ ଏବଂ ବାଳିକାଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ସହ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ଯୋଜନାର ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଧର୍ମଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପବିତ୍ର ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ପରିସରରେ 2,100 ଦୀପ ପ୍ରଜ୍ୱଳନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 2026 ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର 5 ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। 5 ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାର ତୁଳନାତ୍ମକ ଚିତ୍ର ଅନୁଯାୟୀ ଏସ୍ଆଇଆର୍ ପୂର୍ବରୁ ଚିଠା ତାଲିକାରେ ମୋଟ 12,08,645 ଜଣ ଭୋଟର ଥିବାବେଳେ ବର୍ତ୍ତମାନ ଚୂଡ଼ାନ୍ତ ତାଲିକାରେ 11,39,970 ଜଣ ଭୋଟର ରହିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାର ମୋଟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର 5,76,565 ଥିବାବେଳେ ମହିଳା ଭୋଟର 5,63,348 ଏବଂ ତୃତୀୟ ଲିଙ୍ଗୀ ଭୋଟର 57 ଜଣ ଅଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ

ସୁନୀଲ କୁମାର ପାଢ଼ୀ, ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ, ଉପସ୍ଥାପନା ଅମ୍ବିକା ମହାପାତ୍ର।

0: ପାଇଁ ଯଦି ଆମେ ପରିଷ୍କାର ପରିଚ୍ଛନ୍ନ କରୁଛେ ତାହେଲେ ଆମେ ମଶା ମାଛି ଦାଉରୁ ବି ରକ୍ଷା ପାଇପାରିବା ନା ନାହିଁ?
1: ହଁ, ଏ ବର୍ଷା ସମୟ ହେଇ ହଉଥିଲା ଅଧିକ ଅଧିକ, ଏବେ ଟିକେ କମିଛି, କେତେବେଳେ ପୁଣି ଦୂର ଦୂର କରି ଗାଳି ଦଉଛି। ଯଦି ପରିଷ୍କାର ରହିଥିବା ଦୂର ଦୂର ଗାଳୁ, ମଶା କାହିଁକି ହେବେ ମ?
0: ଆଉ ଗୋଟିଏ କଥା ହେଲା, ଆମେ ସମସ୍ତେ ମନେ ରଖିବା ଯେ ପରିଷ୍କାର ପରିଚ୍ଛନ୍ନ ତ କରୁଛେ କିନ୍ତୁ ଅପରିଷ୍କାର ମଧ୍ୟ କରିବା ନାହିଁ।
1: ଏ ପିଲାମାନେ କଣ କରୁଛନ୍ତି କହିଲ? ଏଇ ଯୋଉ ପାଣି ନଳ ମ, ତାକୁ ଖୋଲି ଦଉଛନ୍ତି। ଏ ତାଙ୍କ ବାପା ମାଙ୍କୁ କହିକି ଆସିଛି, ପିଲାଙ୍କୁ ପାଣି ପାଇଁ ପଠେଇବନି।
0: ତା ସହିତ ଆମର ଅଳିଆ ଆବର୍ଜନା ଯୋଉ ଯଥା ସ୍ଥାନରେ ପକେଇବା କଥା ପକେଇବା, ଆଉ ଡଷ୍ଟବିନ୍ ର ବ୍ୟବହାର କରିବା, ସାମୁହିକ ଭାବରେ ଯଦି ଅଳିଆ ଅପରିଷ୍କାର ହଉଛି ତାକୁ ସମସ୍ତେ ମିଳିମିଶି ପରିଷ୍କାର ପରିଚ୍ଛନ୍ନ କରିବା, ତେବେ ଯାଇ ଆମେ ରୋଗ ଦାଉରୁ ରକ୍ଷା ପାଇପାରିବା।
1: ତା ସହିତ ଗୋବର ଯୋଉ ବାହାରୁଛି ଗୁହାଳ ଘରୁ, ତାକୁ ନେଇ ଆମେ ଯୋଉ ଖାତ କରିଛନ୍ତି ସେଥିରେ ପକେଇବା। ଏଇ ଟିକେ ଶୀତ ହେଇଗଲେ ଗୁଣ୍ଡା ଘଷି ତଡ଼ା ହବ, କେତେ ଭଲ ହବ। ଆଉ ଗୁହାଳ ଘର ଯୋଉ ଆମେ ଧୋଇ ଦଉଛୁ, ତା ପାଣି କେମିତି ଟିକେ ଦୂର ବାଟରେ ରହିବ, କାହିଁକିନା ଜମିକି ରହିଲେ ମଶା ମାଛି ହେବେ, ଆମ ମାନଙ୍କୁ ଅସୁବିଧା। ଚାରିଆଡ଼ କେମିତି ପରିଷ୍କାର ପରିଚ୍ଛନ୍ନ ରଖିବା ଆମ ମାନଙ୍କର ଦାୟିତ୍ୱ।
0: ହଁ, ସେଇ ଦାୟିତ୍ୱକୁ ଯଦି ବୁଝୁଥିବା ତାହେଲେ ପରିବେଶ ପରିଷ୍କାର ପରିଚ୍ଛନ୍ନ ରହୁଥିବ, ଆଉ ଆମ ମନ ତ ଖୁସି ଲାଗୁଥିବ, ଆଉ
1: ମନ ଖୁସି ସହିତ ଦେହ ବି ଭଲ ରହିବ ବା।
0: ହଁ, ହେଲେ ଅପା,
1: ମନ ଖୁସି କଥାରୁ ମନେ ପଡିଲା ଟି, ବୈଠକ ଘର ସନ୍ଧ୍ୟା ବେଳ ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥାବାର୍ତ୍ତା ହବା ଆଉ କଣ।
0: ହଉ ହଉ।

0: ନିଦିଆ, ଗୀତଟି କେମିତି ଲାଗିଲା?
1: ଗୀତଟି ତ ବଢିଆ ଲାଗିଲା, ଆଉ କାରଣ ଆମେ ବୈଠକରେ ଯେତେବେଳେ ବସୁଛେ ଆମ ମା ମାଟିର କଥା ହଉଛେ, ଆଉ ଭଲ ଗୀତଟିଏ ମଧ୍ୟ ଶୁଣୁଛେ, ଆଉ କଣ।
0: ହେଲେ ଆମେ ତ ଚାଷୀବନ୍ଦୀ ଲୋକ, ସବୁ କଥା ଭିତରୁ ଆମେ ବାହାରିକି ଚାଷବାସ କଥା ଜାଣିବାକୁ ପଡିବ।
1: ମୁଁ ଜାଣିପାରୁଛି ବା, ଇଏ ତମେ ଗୋଟିଏ ଭଲ ବିଷୟ ଆଣିଥିବ, ଆଉ ଭଲ ବିଶେଷଜ୍ଞଙ୍କ ସହିତ ମଧ୍ୟ କଥା ହଉଥିବ।
0: ନା ମ, ମୁଁ ସବୁବେଳେ ଯୋଉ ସମନ୍ୱିତ କୃଷି କଥା ତ ମୁଁ କୁହେନି। ଛତୁ ଚାଷ, ମହୁ ଚାଷ, ଗୋପାଳନ, କୁକୁଡ଼ା ବତକ ପାଳନ, ତା ସହିତ ମାଛ ଚାଷ, ପନିପରିବା ଚାଷ, ଫଳ ଫୁଲ, ସବୁ ପ୍ରକାର ଚାଷକୁ ଆମେ ଯଦି ଏପଟ ସେପଟ କରି କରୁଥିବା।
1: ଆଚ୍ଛା।

0: ଗୋଟିଏ ଚାଷରୁ ଯଦି ଆମର କିଛି ଦୈବ ଦୁର୍ବିପାକରୁ ନଷ୍ଟ ହେଇଗଲା, ଆଉ ଗୋଟେରୁ ଆମେ ପାଇଯିବାନି?
1: ହଁ, ବଢିଆ ହେଲା। ଆଉ ହେଲେ ଅପା, ତାହେଲେ କହୁନ ଆଜି ବିଷୟ କଣ ଅଛି, ଆଉ ମହାଶୟ କିଏ ଅଛନ୍ତି?
0: ସେଇ କଥାକୁ ନେଇକି ଆଜି ବିଷୟଟି ଅଛି ମ। ଆଜି କିଷାନ ବାଣୀ କାର୍ଯ୍ୟକ୍ରମରେ ଭଲ ବିଷୟଟି ଅଛି। ବିଷୟ ହଉଛି ସମନ୍ୱିତ ଚାଷ, ଚାଷୀର ମୁହଁରେ ଫୁଟାଏ ହସ।
1: ବଢିଆ ହେଲା। ତାହେଲେ ଆଉ ମହାଶୟ କିଏ ଅଛନ୍ତି?
0: ମହାଶୟ ଅଛନ୍ତି କମଳାକାନ୍ତ ପାଣିଗ୍ରାହୀ। ତାହେଲେ ମନ ଦେଇକି ଆମେ ବିଷୟଟିକୁ ଶୁଣିବା, ତାପରେ କଥା ହବା।
2: ଆଜି ଆମ ସହ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ ମହୋଦୟ। ସାର୍ଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର।
3: ନମସ୍କାର
2: ସାର୍। ଆଜି ଆମେ ଆଲୋଚନା କରୁଛେ ସମନ୍ୱିତ କୃଷି ବିଷୟରେ। ପ୍ରଥମେ ସାର୍ କୁହନ୍ତୁ, ସମନ୍ୱିତ କୃଷି କ'ଣ?
3: ସମନ୍ୱିତ କୃଷି ଯୋଜନା ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ, ଏଇଟା ହେଉଛି ଆମର ବିଭିନ୍ନ ପ୍ରକାର ଚାଷ ଆମେ କୃଷି ଏବଂ ଆନୁଷଙ୍ଗିକ କୃଷି କରିବା। ଖାଲି ଯଦି ଆମେ ଧାନ ଚାଷ କରିବା ବା ଅନ୍ୟାନ୍ୟ ସିଙ୍ଗିଲ ଫସଲ ଆମେ ଚାଷ କରିବା, ତାହେଲେ ସେଥିରେ କୃଷକମାନଙ୍କର ଆୟ ବୃଦ୍ଧି ହେବ ନାହିଁ। ଆମେ ଯଦି ଆମର ଏଗ୍ରିକଲଚର ସହିତ ଆମର ଉଦ୍ୟାନ କୃଷି, ପଶୁପାଳନ

0: ସମନ୍ୱିତ କୃଷି କ'ଣ?
1: ସମନ୍ୱିତ କୃଷି ଯୋଜନା ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍, ଏଇଟା ହେଉଛି ଆମର ବିଭିନ୍ନ ପ୍ରକାର ଚାଷ ଆମେ କୃଷି ଏବଂ ଆନୁଷଙ୍ଗିକ କୃଷି କରିବା। ଖାଲି ଯଦି ଆମେ ଧାନ ଚାଷ କରିବା ବା ଅନ୍ୟାନ୍ୟ ସିଙ୍ଗିଲ ଫସଲ ଆମେ ଚାଷ କରିବା ତାହେଲେ ସେଥିରେ କୃଷକମାନଙ୍କର ଆୟ ବୃଦ୍ଧି ହେବ ନାହିଁ। ଆମେ ଯଦି ଆମର ଏଗ୍ରିକଲଚର ସହିତ ଆମର ଉଦ୍ୟାନ କୃଷି, ପଶୁପାଳନ, ମାଛ ଚାଷ ଇତ୍ୟାଦି ଯଦି ଆମେ ମିଶେଇକି କରିବା ଗୋଟିଏ ଜାଗାରେ ତାହେଲେ ଆମେ ସେଥିରୁ ଲାଭ ଅଧିକା ପାଇବା, ଚାଷୀଙ୍କର ଆୟ ଦ୍ୱିଗୁଣ ବା ବହୁଗୁଣିତ ହୋଇପାରିବ, ଯୋଉଟାକି ବର୍ତ୍ତମାନ ସରକାର ଆମର ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ହୁଅନ୍ତୁ ଉଦ୍ଦେଶ୍ୟ ରଖିଛନ୍ତି।
0: ତେବେ ସାର୍, ଆପଣ ଯୋଉ କହିଲେ ଏହାର ଉଦ୍ଦେଶ୍ୟ ଅଛି ଯେ କୃଷକମାନଙ୍କର ଆୟ ବଢ଼େଇବା, ଆମର ସାର୍ କୃଷକମାନେ ମଧ୍ୟ କିଏ କ୍ଷୁଦ୍ର ଚାଷୀ ଅଛନ୍ତି, କିଏ ନାମମାତ୍ର ଚାଷୀ ଅଛନ୍ତି, କିଏ ବଡ଼ ଚାଷୀ ଅଛନ୍ତି, ତ ସାର୍ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ଏହାକୁ କିଛି ବିଭାଜନ କରାଯାଇଛି କି?
1: ଆମର ଏଇ ଯୋଉ ସମନ୍ୱିତ କୃଷି ଯୋଜନା ଯୋଉଟାକି ଆମର ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍ କୁହାହଉଛି, ଏଥିରେ ଆମର ଉଦ୍ଦେଶ୍ୟ ରହିଛି ମେନଲି ଆମର ଯୋଉ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ ଅଛନ୍ତି କିଭଳି ସେମାନଙ୍କୁ ଗୋଟେ ଦୀର୍ଘସ୍ଥାୟୀ ଆଉ କ୍ରମ ପ୍ରଦର୍ଶନ ଇନକମ୍ ତାଙ୍କୁ ବା ଆୟ ଆମେ ତାଙ୍କୁ ଯୋଗାଇ ଦେଇପାରିବା।
0: ଆଜ୍ଞା,
1: ଏଥିରେ ବଡ଼ ଚାଷୀ ବି ଲାଭ ନେଇପାରିବେ କିନ୍ତୁ 5 ଏକର ପର୍ଯ୍ୟନ୍ତ ସାଧାରଣତଃ ଏଥିରେ ବଡ଼ ଚାଷୀମାନଙ୍କୁ ସୁବିଧା ଦିଆଯାଉ ନାହିଁ। କାହିଁକି ନା ସେମାନେ ତ ବଡ଼ ଚାଷ ସେମାନେ ବିଭିନ୍ନ ପ୍ରକାର ଲାଭ ପାଉଛନ୍ତି, ଚାଷ କରିକି ଚାଷରୁ ଅଧିକ ଲାଭ ପାଉଛନ୍ତି, କିନ୍ତୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନେ ପାଉନାହାନ୍ତି ଲାଭ। ସେମାନଙ୍କର ଇନକମଟାକୁ ଆମେ କିପରି ସ୍ଥିର କରିବା ଏବଂ କିଭଳି ଆମେ ଦ୍ୱିଗୁଣିତ ବା ବହୁଗୁଣିତ କରିବା ସେଥିପାଇଁ ଆମର ଏଇ ସ୍କିମ୍ରେ ଉଦ୍ଦେଶ୍ୟ ରହିଛି। ଏବଂ
0: ସାର୍, ନାମମାତ୍ର ଚାଷୀ କ୍ଷୁଦ୍ର ଚାଷୀ ଆମେ କେମିତି ସେମାନଙ୍କୁ ବାଣ୍ଟି ପାରୁଛେ, କିଏ ନାମମାତ୍ର ଚାଷୀ କିଏ କ୍ଷୁଦ୍ର ଚାଷୀ, କାହା ପାଇଁ କ'ଣ ବ୍ୟବସ୍ଥା ରହିଛି?
1: ସେଇଟା ଆମର ଯୋଉ ଚାଷୀ ଭାଇମାନେ ଆଜିକାଲି ଯୋଉ ଅନଲାଇନ୍ ପୋର୍ଟାଲ ଅଛି IFS ର ଗୋଟେ ଆପ୍ଲାଏ କରିବା ପାଇଁ ଗୋଟେ ଅନଲାଇନ୍ ପୋର୍ଟାଲ ଅଛି, ସେଇଟା ହେଉଛି www.IFS ମାନେ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍ IFS ଓଡ଼ିଶା.NIC.gov.in। ତ ଏଇ ଯୋଉ ପୋର୍ଟାଲ ଅଛି, ଏଇ ପୋର୍ଟାଲରେ ଯୋଉମାନେ ଜାଣିବା ଚାଷୀ ସେମାନେ ବି କରିପାରିବେ, ଯୋଉମାନେ ନ ଜାଣିଛନ୍ତି ମଧ୍ୟ ଆମର ବ୍ଲକ ଲେଭେଲରେ ଯୋଉ ଆମର ଅଧିକାରୀମାନେ ଅଛନ୍ତି, ଆମର କୃଷି ଅଧିକାରୀମାନେ ଅଛନ୍ତି, ସେମାନଙ୍କ ପାଖକୁ ଗଲେ ବା ଆମର ଗ୍ରାମ୍ୟ କୃଷି କର୍ମଚାରୀମାନେ ବି ଅଛନ୍ତି, ସେମାନେ ବି ସାହାଯ୍ୟ କରିଦେଇପାରିବେ, କିଛି ଅସୁବିଧା ନାହିଁ। ସେମାନେ ମଧ୍ୟ ଆପ୍ଲିକେସନ ପ୍ରୋସିଜିଓର ବା ଦରଖାସ୍ତ କରିବା ପାଇଁ ସାହାଯ୍ୟ କରିଦେଇପାରିବେ।
0: ନାମମାତ୍ର ଚାଷୀ ଅନ୍ତର୍ଭୁକ୍ତ ଆମେ କାହାକୁ ରଖିଛେ?
1: ନାମମାତ୍ର ଚାଷୀ କହିଲେ ମାର୍ଜିନାଲ ଫାର୍ମର ବୁଝାଏ, ସେମାନେ ହେଉଛନ୍ତି ଆପଣଙ୍କର ଅପ୍ ଟୁ 1 ହେକ୍ଟର ବା 2.5 ଏକର, 2.5 ଏକର ପର୍ଯ୍ୟନ୍ତ ଯୋଉମାନଙ୍କର ଚାଷ ଜମି ଥିବ ସେମାନଙ୍କୁ ଆମେ ନାମମାତ୍ର ବା ମାର୍ଜିନାଲ ଫାର୍ମର କହୁଛୁ।
0: ଆଉ କ୍ଷୁଦ୍ର ଚାଷୀ,
1: କ୍ଷୁଦ୍ର ଚାଷୀ ହେଲେ ଆମର 1 ହେକ୍ଟରରୁ 2 ହେକ୍ଟର ମାନେ 2.5 ଏକରରୁ 5 ଏକର ପର୍ଯ୍ୟନ୍ତ ଚାଷ ଜମି ଥିବ, ଏଇ ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ସେମାନଙ୍କର ଇନକମ୍ ବଢ଼େଇବା ପାଇଁ ଆମେ ସମନ୍ୱିତ କୃଷି ଯୋଜନାଟା ରାଜ୍ୟ ସରକାର ଉଦ୍ଦେଶ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟ ଉଦ୍ଦେଶ୍ୟ ରଖିଛନ୍ତି।
0: ଆମର ଯେଉଁ ଚାଷୀ ଭାଇମାନଙ୍କ ପାଖରେ 2.5 ଏକର ପର୍ଯ୍ୟନ୍ତ ଜାଗା ଅଛି ବା କାହା ପାଖରେ 5 ଏକର ପର୍ଯ୍ୟନ୍ତ ଜାଗା ଅଛି, ସେମାନେ ସେ ଜାଗାକୁ କେମିତି ଭାବରେ ଆଗ ପ୍ରସ୍ତୁତ କରିବେ? ଧରାଯାଉ ଗୋଟିଏ ଜାଗାରେ ଜଣେ ଚାଷୀ ଭାଇଙ୍କ ପାଖରେ 3-4 ଏକରର ପ୍ଲଟ୍ଟି ଅଛି, ତାକୁ ସେମାନେ କେମିତି ପ୍ରସ୍ତୁତ କରିବେ ସମନ୍ୱିତ କୃଷି ଯୋଜନା ଭିତରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ?
1: ଯଦି ଜଣେ ଚାଷୀ ଭାଇର ଗୋଟିଏ ଜାଗାରେ 3-4 ଏକର ଜମି ବା 2 ଏକର ହେଲେ ବି ଚଳିବ, ଇଭିନ୍ ଆମେ ମଧ୍ୟ 0.5 ଏକର ଅଧା ଏକର ଜମି ବି ଥିଲେ ବି ସେଥିରେ ମଧ୍ୟ ସମନ୍ୱିତ କୃଷି ଯୋଜନା ନିଆଯାଇପାରିବ।
0: ଆଜ୍ଞା,
1: ସେଥିରେ ଆମର 24ଟା ମଡେଲ ଅଛି, ଚାଷୀ ଭାଇର ତାର ଯୋଉ ଜମି ପରିମାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦେଖିକି ଆମର ସେଇ ମଡେଲଟା ଠିକ କରାଯାଏ। ଏଇଟା ଚାଷୀ ଭାଇ କ'ଣ କରିବେ, ଯାହାର ଜମି ଅଛି ସେ ତାଙ୍କର ଜମି ପଟ୍ଟା ଏବଂ ଅନ୍ୟାନ୍ୟ କାଗଜପତ୍ର ନେଇ ଆସିଲେ ସେଇଟା ଆମର ବ୍ଲକରେ ଯୋଉ ବ୍ଲକ କୃଷି ଅଧିକାରୀ ଅଛନ୍ତି, ସହକାରୀ କୃଷି ଅଧିକାରୀ ଅଛନ୍ତି, ସେମାନେ ତାଙ୍କୁ ବତେଇଦେବେ ଯେ ସେମାନେ କୋଉ ମଡେଲଟା ନେଲେ ତାଙ୍କୁ ସୁଇଟେବୁଲ ହବ ଜାଗାର ଅବସ୍ଥିତି ଦେଖିକି। ସେମାନେ ଆଗେ ଆପ୍ଲାଏ କଲା ପରେ ଯୋଉ ପୋର୍ଟାଲ ମୁଁ କହିଲି ସେ ପୋର୍ଟାଲରେ ସେମାନେ ଆପ୍ଲାଏ କଲା ପରେ ସେଇ ପୋର୍ଟାଲଟା ଆମର ବ୍ଲକ ଏଗ୍ରିକଲଚର ଅଫିସରଙ୍କ ସାଇଟ୍ରେ ସେଟା ଦେଖେଇବ, ଦେଖେଲା ପରେ ସେମାନେ ବ୍ଲକ ଏଗ୍ରିକଲଚର ଅଫିସର ପ୍ରାଥମିକ ସ୍ତରରେ ସେ ଯାଇ ସେ ଫିଲ୍ଡ ତାଙ୍କର ଚାଷୀ ଭାଇଙ୍କର ଫିଲ୍ଡ ଭେରିଫିକେସନ କରିବେ। ଯଦି ଦେଖିବେ ସେଟା ସୁଇଟେବୁଲ ଅଛି ବା ଉପଯୁକ୍ତ ଅଛି ଏଇ ସମନ୍ୱିତ କୃଷି ଯୋଜନା ନେବା ପାଇଁ ତାହେଲେ ସେ ତାକୁ ଫରୱାର୍ଡ କରିବେ ଆମର ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର ବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସାଇଟ୍କି। ତାପରେ କ'ଣ କରାଯିବ ନା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସେ ତାପରେ ଗୋଟେ ଭେରିଫିକେସନ ଟିମ୍ ତାଙ୍କ ସ୍ତରରେ କରି ସେ ବିଭିନ୍ନ ଯୋଉ ହର୍ଟିକଲଚର ଡିପାର୍ଟମେଣ୍ଟ ବା ଉଦ୍ୟାନ କୃଷି ବିଭାଗ ଅଛି, ପଶୁପାଳନ ଭେଟେନାରୀ ଡିପାର୍ଟମେଣ୍ଟ ଅଛି, ଫିସରୀ ଡିପାର୍ଟମେଣ୍ଟ, ଏମାନେ ସବୁ ତାଙ୍କର ବ୍ଲକ ଲେଭେଲ ଅଫିସର ମାନେ ସେଥିରେ ମେମ୍ବର ଅଛନ୍ତି, ସେମାନେ ଜଏଣ୍ଟଲି ଯାଇକି ସେ ଭେରିଫିକେସନ ସବୁ କରେଇକି ତାପରେ ଦେଖିଲେ ଯଦି ସେଟା ସୁଇଟେବୁଲ ହେଲା ତାହେଲେ ଗୋଟେ ଜିଲ୍ଲା ସ୍ତରରେ ଆମର DLC କରାଯିବ କଲେକ୍ଟରଙ୍କ ଚେୟାରମ୍ୟାନସିପ୍ରେ, ସେଥିରେ ଯୋଉମାନଙ୍କର ଫିଜିବୁଲ ହେଲା ବା ଯୋଉମାନେ ସୁଇଟେବୁଲ ହେଲେ ସେମାନଙ୍କୁ ଗୋ ହେଡ୍ ଲେଟର ଦିଆଯିବ।
0: ତେବେ ସାର୍, ଏଇଠି ପ୍ରଶ୍ନର ଯେ ଆମେ କୋଉ ଜାଗାଟା ସୁଇଟେବୁଲ, ମନେକର ଜଣେ ଚାଷୀଙ୍କ ପାଖରେ 3-4 ଏକର ବା 5 ଏକର ଜାଗା ଅଛି, ଗୋଟିଏ ଜାଗାରେ ନାହିଁ, ଛାଡି ଛାଡିକି ଜାଗା ଗୁଡିକ ଅଛି,
1: ଛାଡି ଛାଡିକି ଥିଲେ ସେଇଟା ଯଦି ବେଶୀ ଦୂରିଆ ନଥିବ, ୟାର କନସେପ୍ଟଟା ହଉଛି ବା ଏହାର ଉଦ୍ଦେଶ୍ୟଟା ହଉଛି ଗୋଟିଏ

0: ଜାଗାରେ ଆପଣଙ୍କର ଜମିଟା ଥିବା ଦରକାର।
1: ଆଜ୍ଞା।
0: ଏବଂ ଯଦି ପୋଖରୀ ତାର ଅଛି ତାହେଲେ ତାକୁ ଆଉ ପୋଖରୀ ଖୋଳିବାକୁ ପଡ଼ିବନି। ଯଦି ପୋଖରୀ ନାହିଁ ତାହେଲେ
1: ପୋଖରୀ ବି
0: ତାଙ୍କୁ
1: ଖୋଳାଯିବ।
0: ପୋଖରୀ ଖୋଳିବାକୁ ପଡ଼ିବ, କାହିଁକି
1: ଆଜ୍ଞା।
0: ନା ପଣ୍ଡ ବେସ୍ଡ ଯୋଉ ଆମର ସିଷ୍ଟମଟା ଅଛି ସେଇଟା ଭଲ, ତାର ଲାଭ ବେଶୀ ରହୁଛି। ବିନା ପଣ୍ଡରେ ମଧ୍ୟ ହେଇପାରିବ, ବିଭିନ୍ନ ପ୍ରକାର ମଡେଲ ଅଛି, ମଡେଲ ସବୁ ଅଛି, 24 ମଡେଲ ଅଛି। ତାକୁ ଦେଖି ଚାଷୀ ଭାଇମାନେ ଆମର ସ୍ଥିର କରିବେ କୋଉ ମଡେଲଟା ନେଲେ ସେମାନଙ୍କୁ ସୁଇଟେବଲ ହବ। ତ ପୋଖରୀରେ କ'ଣ ହୁଏ, ପୋଖରୀ ଯୋଉଠି ଅଛି ସେ ପୋଖରୀରେ ଆପଣ ମାଛ ଚାଷ କରିପାରିବେ, ତା ଭିତରେ ବତକ ପାଳନ କରିପାରିବେ, ବତକର ଯୋଉ ମଳଟା ମାଛ ଖାଇକି ମାଛ ମଧ୍ୟ ବଢ଼ିବେ, ସେଠି ମଧ୍ୟ କୁକୁଡ଼ା ବି ପାଳନ କରାଯାଇପାରିବ ପାଣି ଭିତରେ ସାଇଡ କରିକି। ସାଇଡରେ ମଧ୍ୟ ଯୋଉ ଜାଗା ଅଛି ତାର ପୋଖରୀ ହୁଡ଼ା ଚାରିପଟରେ, ସେଠି ବିଭିନ୍ନ ପ୍ରକାରର ଉଦ୍ୟାନ କୃଷି ମାନେ ହର୍ଟିକଲଚର ପ୍ଲାଣ୍ଟସ, ବିଭିନ୍ନ ନର୍ସରୀ ପ୍ଲାଣ୍ଟସ, ଆପଣଙ୍କର କଦଳୀ, ନଡ଼ିଆ, ସଜନା, ଅମୃତଭଣ୍ଡା ଏସବୁ ନିଆଯାଇପାରିବ। ଏବଂ ତା ଚାରିପାଖରେ ମଧ୍ୟ ଆପଣଙ୍କର ଯୋଉ ଜାଗା ରହିଲା ଗୋପାଳନ କରାଯାଇପାରିବ, ଛେଳି ପାଳନ କରାଯାଇପାରିବ, ବତକ କୁକୁଡ଼ା ପାଳନ କରାଯାଇପାରିବ, ମେଣ୍ଢା ପାଳନ କରାଯାଇପାରିବ।
1: ଜାଗା ପାଖାପାଖି ବି ଅଛି ତାହେଲେ ତାକୁ ଆମେ ଯୋଜନା ଅନ୍ତର୍ଭୁକ୍ତ
0: ହଁ
1: କରିପାରିବା।
0: ପାଖାପାଖି ଗୋଟିଏ ପେଜରେ ରହିଲେ ଭଲ, ଯଦି ଛାଡ଼ି ଛାଡ଼ିକି ଅଛି ବେଶୀ ଦୂରରେ ରହିବନି, ପାଖାପାଖି ଜଷ୍ଟ ପାଖାପାଖି ରହିଲେ ବି ଚଳିବ,
1: ଯେମିତିକି ତାର ତତ୍ତ୍ୱାବଧାନରେ ସୁବିଧା
0: ତତ୍ତ୍ୱାବଧାନ ସୁବିଧା ହବ।
1: ସାର, ଆମର ଜଣେ ଚାଷୀ ଭାଇ ଆରମ୍ଭ କରିବାକୁ ଚାହିଁବେ, ତାଙ୍କ ଚାଷ ଜମିଟି ସେ ଆଗରୁ ଧାନ କରୁଥିବେ ବା ଅଲଗା କୌଣସି ଫସଲ ପାଇଁ ଚାଷ ଜମିକୁ ରଖିଥିବେ, ସେ ଚାଷ ଜମିକୁ ଆମେ ଯେତେବେଳେ ଏଇ ସମନ୍ୱିତ କୃଷି ଯୋଜନାରେ ଉଦ୍ୟାନ କୃଷି କରିବା ପାଇଁ ବା ପୋଖରୀ ଖୋଳିବା ପାଇଁ ଆମେ ଆରମ୍ଭ କରିବା, ସେତେବେଳେ ତାଙ୍କୁ ପ୍ରାଥମିକ ସ୍ତରରେ କ'ଣ କ'ଣ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ?
0: ସେଥିରେ ଆମର ଯୋଉ କମ୍ପୋନେଣ୍ଟ ଅଛି ଏଥିରେ ସବସିଡି ପ୍ୟାଟର୍ନ ହେଉଛି ଆପଣଙ୍କର ସାଧାରଣ ବର୍ଗର ଯୋଉ ଚାଷୀ ଭାଇମାନେ ଅଛନ୍ତି ସେମାନେ 40% ସବସିଡି ବା ଶତକଡ଼ା 40% ସବସିଡି ପାଇବେ।
1: ଟୋଟାଲ ପ୍ରୋଜେକ୍ଟ କଷ୍ଟ,
0: ଟୋଟାଲ ପ୍ରୋଜେକ୍ଟ କଷ୍ଟ ଯାହା ଆମର ଆପ୍ରୁଭ୍ଡ କଷ୍ଟ ଅଛି, ବିଭିନ୍ନ ମଡେଲର ବିଭିନ୍ନ ପ୍ରୁଭ୍ କଷ୍ଟ ଅଛି।
1: ପ୍ରୋଜେକ୍ଟଟା ସାର ସେମାନେ ପାଇବେ କୋଉଠୁ?
0: ସେଇଟା ଆମର ବ୍ଲକ ଲେବେଲ ଅଫିସରୁ ପାଇପାରିବେ, ଆମର ଜିଲ୍ଲା ସ୍ତରରୁ ପାଇପାରିବେ, ଅସୁବିଧା କିଛି ନାହିଁ। ତାପରେ ଆପଣଙ୍କର ଜେନେରାଲ ଚାଷୀ ଛାଡ଼ିଦେଲା ପରେ ସେମାନେ ଅପ୍ ଟୁ 40% ସବସିଡି ବା ଶତକଡ଼ା 40% ସବସିଡି ପାଇବେ, ମାନେ ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଯୋଉ ମହିଳା ଚାଷୀ, ଭିନ୍ନକ୍ଷମ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଚାଷୀ ଭାଇ ଭଉଣୀମାନେ ସେମାନେ ମଧ୍ୟ ପାଇପାରିବେ। ତ ସେମାନେ 50% ସବସିଡି ବା ଶତକଡ଼ା 50% ସବସିଡି ସେମାନେ ଆଭେଲ କରିପାରିବେ ଆପ୍ରୁଭ୍ ପ୍ରୋଜେକ୍ଟ କଷ୍ଟ।
1: ଆଜ୍ଞା।
0: ତ ସେମାନଙ୍କୁ ବିଭିନ୍ନ ଫେଜ୍ରେ ଦିଆଯାଏ ସହାୟତା ରାଶି ପ୍ରଦାନ କରାଯାଏ। ତାର 1A, 1B, 2, 3, 3ର ଦୁଇଟା ଭାଗ ଅଛି, ଏ ବି, ଏମିତି ବିଭିନ୍ନ ପାର୍ଟ ୱାଇଜ ତାଙ୍କୁ ଦିଆଯାଏ।
1: ତାର ଏଇ ପାର୍ଟରେ କ'ଣ କ'ଣ ରହିଛି?
0: 1A ସେମାନେ ଜମି ପ୍ରିପାରେସନ କରିବେ, ଜମି ପ୍ରସ୍ତୁତି କରିବେ, ଆପଣଙ୍କର ଟ୍ରାକ୍ଟର ଲଗେଇକି ଧରନ୍ତୁ ହଳ କରିବେ, କି ଆପଣଙ୍କର କମ୍ପୋଷ୍ଟ ପି ତିଆରି କରିବେ, କି ବଣ୍ଡ ଦେବେ, କି ଲ୍ୟାଣ୍ଡ ଡେଭଲପମେଣ୍ଟ କରିବେ, ଲ୍ୟାଣ୍ଡ ଲେଭେଲିଂ କରିବେ, ଏଇସବୁ ପାଇଁ ତାଙ୍କୁ ଦିଆଯାଏ। 1A ପଇସା ଦିଆଯାଏ
1: କେତେ ଶତକଡ଼ା?
0: ତାର ବିଭିନ୍ନ ପ୍ରୋଜେକ୍ଟ ନେଇକି ବିଭିନ୍ନ ମଡେଲ ନେଇକି ସବୁ ଅଲଗା ଅଲଗା ରାଶି ଅଛି।
1: ଆଜ୍ଞା।
0: ସେଇଟା ସବୁ ଆମର ଆଗରୁ ଫିକ୍ସ ହେଇକି ଅଛି, ଯୋଉଟା କି ନେଟ୍ରେ ମଧ୍ୟ ଦେଖେଇବ ସେଇଟା ସବୁ ଜିନିଷ। ବୋର୍ଡ ପାଇଲା ପରେ ମଧ୍ୟ ସେମାନେ ସବୁ ଜାଣିପାରିବେ, ଆଗରୁ ମଧ୍ୟ ଜାଣିପାରିବେ। 1B ଆପଣଙ୍କର ରହୁଛି ସିଡ୍ ମନି ତାଙ୍କୁ ଦିଆହଉଛି, ସେଥିରେ ଆପଣଙ୍କର ଯୋଉ ଜମି ପୋଖରୀ ଯୋଉ ତା ହୁଡ଼ାରେ କରିବା ପାଇଁ ଉଦ୍ୟାନ କୃଷି କରିବେ ସେଥିପାଇଁ ମଧ୍ୟ ତାଙ୍କୁ ଦିଆଯାଉଛି। ଏଇଟା ମେନଲି ନର୍ସରୀ ପ୍ଲାଣ୍ଟସ ଅଛି ଏବଂ ହର୍ଟିକଲଚର ପ୍ଲାଣ୍ଟସ ଅଛି।
1: ପୋଖରୀ ଖୋଳିବା ପାଇଁ ସାର ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି କି?
0: ପୋଖରୀ ଖୋଳିବା ପାଇଁ ପ୍ରୋତ୍ସାହନ ରାଶି ତାର ଭିତରେ ଇନକ୍ଲୁଡେଡ ରହିଛି, ଯାହା ପ୍ରୋଜେକ୍ଟ କଷ୍ଟ ଅଛି। ଯଦି ପୋଖରୀ ଥିବ ସେଟା ଭଲ ହବ, ଯଦି ପୋଖରୀ ନଥିବ ପୋଖରୀ ଖୋଳିବାରେ ସେପାରେଟ କିଛି ନାହିଁ। ପୋଖରୀ ଥିବା ଚାଷୀ ଭାଇମାନଙ୍କୁ ଆମେ ଟିକେ ବେଶୀ ପ୍ରିଫରେନ୍ସ ଦଉ।
1: ଆଜ୍ଞା।
0: ଆମର ଯୋଉ ଫିସରୀ ଡିପାର୍ଟମେଣ୍ଟ ଅଛି, ସେ ଫିସରୀ ଡିପାର୍ଟମେଣ୍ଟର ମୋ ପୋଖରୀ ଯୋଜନା ଅଛି, ଆଉ ପ୍ରଧାନମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନା, ଏମିତି ସବୁ ବିଭିନ୍ନ ପ୍ରକାର ତାଙ୍କର ମଧ୍ୟ ଯୋଜନା ରହିଛି, ସେଥିରେ ସେମାନେ ସବସିଡି ଆଭେଲ କରିକି ପୋଖରୀ ଖୋଳିପାରିବେ।
1: ତେବେ ସାର, ସେଇ ଗୋଟିଏ ପ୍ଲଟ ଉପରେ ଯେତେବେଳେ ସମନ୍ୱିତ କୃଷି ଯୋଜନାରେ ଜଣେ ଚାଷୀ ଭାଇ ଆରମ୍ଭ କରିଥିବେ, ସେଇ ସମାନ ଜାଗାରେ ବି ମତ୍ସ୍ୟ ଚାଷ ପାଇଁ ସେ ପ୍ରୋତ୍ସାହନ ରାଶି ନେଇପାରିବେ?
0: ମତ୍ସ୍ୟ ଚାଷ ପାଇଁ ପ୍ରୋତ୍ସାହନ ନେଇପାରିବେ, କିଛି ଅସୁବିଧା ନାହିଁ। ମତ୍ସ୍ୟ ଚାଷ ଫିସରୀ ଡିପାର୍ଟମେଣ୍ଟ ମତ୍ସ୍ୟ ଚାଷ କରିବା ପାଇଁ ପୋଖରୀ ଦେଇଛି, ପୋଖରୀ ଅଛି, ସେଥିରେ ସେମାନେ ମାଛ ଚାଷ କରୁଥିଲେ। ବର୍ତ୍ତମାନ ଆମେ ସେ ପୋଖରୀ ଚାରିପଟର ଯୋଉ ଜମି ଅଛି ତାକୁ କେମିତି ଆମେ ଡେଭଲପ କରିବା, ଏବଂ ମାଛ ଚାଷ ମଧ୍ୟ ଆହୁରି କେମିତି ଭଲ ରକମ ହେଇପାରିବ, କେମିତି ସେମାନେ ମଧ୍ୟ ତା ଦେହରେ ଫିଙ୍ଗର ଲିଙ୍ଗ ପାଇଁ ଗୋଟେ କମ୍ପୋନେଣ୍ଟ ଅଛି, ସେଥିରେ ଫିଙ୍ଗର ଲିଙ୍ଗ ମଧ୍ୟ କରିବେ, ତେଣୁ ଅସୁବିଧା କିଛି ନାହିଁ, ସେଠୁ ସହାୟତା ପାଇପାରିବେ, ଏଠୁ ମଧ୍ୟ ସହାୟତା ପାଇପାରିବେ।
1: ତେବେ ସାର, ଏବେ ତ ସବୁଠୁ ଗୋଟେ ବଡ଼ ସମସ୍ୟା ଆମର ଚାଷୀ ଭାଇମାନଙ୍କ ସାମ୍ନାରେ ବନ୍ୟଜନ୍ତୁମାନଙ୍କର ଆକ୍ରମଣ। ଆମେ ଗୋଟେ ଜାଗାରେ ଯେତେବେଳେ ଏଇଭଳି ଗୋଟେ ବଡ଼ ଯୋଜନା ପ୍ରସ୍ତୁତ କରୁଛେ, ତାକୁ ଆମେ ସୋଲାର ଫେନ୍ସିଂ ବା ସୌର ପାଚେରୀ ନିର୍ମାଣ କରିବା ପାଇଁ, ତା ପାଇଁ କିଛି ପ୍ରୋତ୍ସାହନ ରହୁଛି କି?
0: ସୋଲାର ଫେନ୍ସିଂ ଯଦିଓ ସେମିତି କିଛି ତାକୁ ଆପ୍ରୁଭ୍ଡ ହେଇନାହିଁ, ତଥାପି ଅଛି ଗଭର୍ଣ୍ଣମେଣ୍ଟରୁ, ସେଟା ଆମର ଯୋଉ କୃଷି ବିଭାଗର ଯୋଉ କୃଷି ଯନ୍ତ୍ରୀ ଅଛନ୍ତି ସେମାନଙ୍କର ମଧ୍ୟ ସହାୟତା ନିଆଯାଇପାରିବ, ଯୋଉ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅଛନ୍ତି ସେଥିରେ ମଧ୍ୟ ସବସିଡି ରହୁଛି, ସେଟା କରିପାରିବେ, ସେଟା ଆମର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ସହିତ କନସଲ୍ଟ କରିକି ମଧ୍ୟ କରିହେବ।
1: ସାର, ଆଉ ଗୋଟେ ଚାଷ କାମର ସବୁଠୁ ବଡ଼ ମାଧ୍ୟମ ହେଲା ଜଳସେଚନ। ତୈଳ ଜାଗାରେ ଯଦି ଆମେ ଚାଷ କାମଟେ ଆରମ୍ଭ କରିଛେ, ସେଠି ନା କୌଣସି ପୋଖରୀ

0: ଆପଣ କହୁଛନ୍ତି ପୋଖରୀ ଖୋଳେଇବାକୁ ପଡିବ, କିନ୍ତୁ ଯେତେବେଳେ ଏଇ ଉଦ୍ୟାନ କୃଷି ଜଣେ କରିବାକୁ ଚାହିଁବେ ତାଙ୍କୁ ଜଳସେଚନ ପାଇଁ ନଳକୂଟିଏ ଖୋଳେଇବାକୁ ପଡିବ ବା ବୋରୱେଲ୍ ଟିଏ ଖୋଳେଇବାକୁ ପଡିବ, ଯୋଜନା ଭିତରେ
1: ପୋଖରୀ
0: ଅନ୍ତର୍ଭୁକ୍ତ
1: ଥିଲେ
0: ଅଛନ୍ତି।
1: ଜଳସେଚନ ସୁବିଧା କିଭଳି ସୁବିଧା ହେଇପାରିବ? ପୋଖରୀ ଥିଲେ ସେମାନେ ପମ୍ପସେଟ୍ ଲଗେଇକି
0: ଆଜ୍ଞା
1: ତା ଦେହରୁ ସେଇ ଜଳକୁ ବ୍ୟବହାର କରିପାରିବେ,
0: ଆଜ୍ଞା
1: ମାନେ ପୋଖରୀ ମାଛ ଚାଷରେ ସାହାଯ୍ୟ କରିବ ପ୍ଲସ ଜଳସେଚନରେ ମଧ୍ୟ
0: ସାହାଯ୍ୟ କରିବ
1: ଇରିଗେସନ ବା ଜଳସେଚନରେ ମଧ୍ୟ ସାହାଯ୍ୟ କରିବ।
0: ଆଜ୍ଞା। ଏ ତ ହେଲା ସାର୍ ଆମର ଯୋଜନା ଅନ୍ତର୍ଭୁକ୍ତ କ'ଣ କ'ଣ ଅଛି, କିନ୍ତୁ ଆମ କାର୍ଯ୍ୟକ୍ରମକୁ ସାର୍ ଯୋଉ ଯୁବ ଚାଷୀମାନେ ଯୋଉ ଚାଷ କାମକୁ ନେଇକି
1: ଯେଉଁମାନେ
0: ଯୋଉମାନେ
1: ଆଗ୍ରହୀ ଅଛନ୍ତି
0: ଉଦ୍ୟୋଗ ଗୋଟେ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ କୌଣସି ତାଲିମ ବ୍ୟବସ୍ଥା ରହିଛି କି ସରକାରଙ୍କ ତରଫରୁ?
1: ସରକାରଙ୍କ ତରଫରୁ ଆମର ଯୋଉ ଯୋଜନା ଅଛି ସମନ୍ୱିତ କୃଷି ଯୋଜନା, ସେଥିରେ ମଧ୍ୟ ତାଲିମ ବ୍ୟବସ୍ଥା ରହୁଛି। ଆମେ ଯେଉଁମାନେ ସମନ୍ୱିତ କୃଷି ଯୋଜନା କରିଛନ୍ତି ସେମାନଙ୍କୁ ତାଲିମ ଦେଉଛୁ, ତା ସହିତ ମଧ୍ୟ ଯେଉଁମାନେ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ଆମେ ତାଲିମ ଦେଉ, ବ୍ଲକ ଲେଭେଲରେ ଦିଆଯାଉଛି, ଜିଲ୍ଲା ସ୍ତରରେ ମଧ୍ୟ ଦିଆଯାଉଛି। ତେଣୁ ଯୋଉ ଚାଷୀ ଭାଇ ଭଉଣୀମାନେ ବା ଯୁବ ଉଦ୍ୟୋଗୀମାନେ ଯେଉଁମାନେ ଚାହୁଁଛନ୍ତି ଚାଷ କରିବା ପାଇଁ ସମନ୍ୱିତ କୃଷି ମାଧ୍ୟମରେ ସେମାନଙ୍କର ଇନକମ ବଢ଼ାଇବା ପାଇଁ ସେମାନେ ଆମ ସହିତ ଯୋଗାଯୋଗ ରଖିଲେ ଆମେ ନିଶ୍ଚିତ ଭାବରେ ସାହାଯ୍ୟ କରିବୁ।
0: ତେବେ ସାର୍ ସେମାନେ କାହା ପାଖରେ ପ୍ରାଥମିକ ସ୍ତରରେ ପହଞ୍ଚି?
1: ପ୍ରାଥମିକ ସ୍ତରରେ ସେମାନେ ବ୍ଲକ ଲେଭେଲରେ ଯୋଉ ଆମର ବ୍ଲକ କୃଷି ଅଧିକାରୀ ବା ବ୍ଲକ ଏଗ୍ରିକଲଚର ଅଫିସର ଅଛନ୍ତି ବା ସହକାରୀ କୃଷି ଅଧିକାରୀ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ଅଛନ୍ତି, ଏମାନଙ୍କ ସହିତ ଯୋଗାଯୋଗ କରିପାରିବେ। ନଚେତ ଯୋଉ ଆମର ଗ୍ରାମ ସ୍ତରରେ ଯୋଉ VAW ଗ୍ରାମ୍ୟ କୃଷି କର୍ମଚାରୀ ଅଛନ୍ତି ସେମାନଙ୍କର ସାହାଯ୍ୟ ମଧ୍ୟ ନେଇପାରିବେ।
0: କୃଷି ବିଜ୍ଞାନ କେନ୍ଦ୍ରର ସାର ଏଥିରେ କିଛି ଭୂମିକା ରହିଛି?
1: କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ହେଉଛି, କୃଷି ବିଜ୍ଞାନ କେନ୍ଦ୍ର ହେଉଛି ଫାର୍ମର ସାଇନ୍ସ ସେଣ୍ଟର ବା ସେଇଟା କିଭଳି ଆଡଭାନ୍ସ ଟେକ୍ନୋଲୋଜି ଆମେ ବ୍ୟବହାର କରିବା ଏଗ୍ରିକଲଚର ଏବଂ ଆଲାଏଡ୍ ଫିଲ୍ଡରେ ଯୋଉ ଆନୁଷଙ୍ଗିକ ଫିଲ୍ଡରେ, ସେଥିପାଇଁ ସେମାନେ ଆମକୁ ସାହାଯ୍ୟ ଦିଅନ୍ତି। ସେମାନଙ୍କର ମଧ୍ୟ ଭୂମିକା ରହୁଛି, ଆମେ ମଧ୍ୟ ସେମାନଙ୍କ ସହିତ କାମ କରୁ, ଯେତେବେଳେ ଯାହା ଦରକାର ପଡିବ ଟେକ୍ନିକାଲ ଗାଇଡାନ୍ସ ସେମାନେ ମଧ୍ୟ ଆମକୁ ସାହାଯ୍ୟ କରନ୍ତି, ସେମାନେ ମଧ୍ୟ ଭିଜିଟ୍ରେ ବି ଆମ ସହିତ ବି ଯାଆନ୍ତି।
0: ଏଇଟା ତ ସାର ହେଲା ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା। ଆଉ ଗୋଟିଏ କଥା ହେଉଛି ଯେ ଯୋଉ ଚାଷୀ ଭାଇମାନେ ଅଲରେଡି ଆରମ୍ଭ କରିଛନ୍ତି, କାହାର ପୋଖରୀଟିଏ ଅଛି, ତା ଚାରିପଟେ ସେମାନେ ଗଛ ଲଗେଇଛନ୍ତି, ଧୀରେ ଧୀରେ ଉଦ୍ୟାନ କୃଷି ଆଡକୁ ଯାଉଛନ୍ତି, ସେମାନଙ୍କ ଅଜାଣତରେ ହୁଏତ ସେମାନେ ସମନ୍ୱିତ କୃଷି କରୁଛନ୍ତି, ସେମାନେ ଯଦି ବର୍ତ୍ତମାନ ସେଇ ତାଙ୍କର ଯାହା ଅଛି ନିଜ ପାଖରେ ଯୋଉ ସମ୍ବଳ ଅଛି ତାକୁ ଆଉ ଟିକେ ବଢେଇବା ପାଇଁ ଚାହିଁବେ, ତାକୁ ଏଇ ଯୋଜନାରେ ଅନ୍ତର୍ଭୁକ୍ତ
1: କରାଯାଇପାରିବ? କେବଳ ସେମାନଙ୍କୁ ଟିକେ ଯୋଗାଯୋଗ କରିବାକୁ ପଡିବ, ବ୍ଲକ ସ୍ତରରେ ଯୋଉ କୃଷି ଅଧିକାରୀ ଅଛନ୍ତି ସେମାନଙ୍କ ସହିତ ଯୋଗାଯୋଗରେ ରହିଲେ ଆମର ଯୋଉ ସାହାଯ୍ୟ ସହଯୋଗ ଅଛି ଆମେ ନିଶ୍ଚିତ ଭାବରେ ଆମେ ଦେବୁ। ସରକାର ଚାହୁଁଛନ୍ତି ଯେତେ ଆମର ଏଇ ଯୋଉ ସମନ୍ୱିତ କୃଷି ଯୋଜନା ହବ ସେତେ ଚାଷୀଙ୍କର ଇନକମ ବଢିବ, କାହିଁକିନା କେବଳ ଧାନ ଚାଷ କରିକି ଚାଷୀ ଭାଇମାନେ ଲାଭ ଅଧିକ ପାଇପାରିବେ ନାହିଁ, ସମନ୍ୱିତ କୃଷି ଯୋଜନା କଲେ ସେମାନେ ଇନକମ ତାଙ୍କର ବଢ଼ାଇବେ, ତା ସହିତ ପରିବେଶ ଉପଯୋଗୀ ତଥା ପ୍ରାକୃତିକ ସମ୍ପଦର ସୁପରିଚାଳନା ମଧ୍ୟ କରିବେ, ଯୋଉ ଆମର ଯୋଉ ସମ୍ବଳ ତାଙ୍କ ପାଖରେ ଅଛି ତାର ସୁବିନିଯୋଗ ହବ, ତଥା ଆମର SHG ମାନେ ଯୋଉମାନେ ଅଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନେ ମଧ୍ୟ ସଶକ୍ତିକରଣ ବା ଯୋଉ ଲେଡିଜ୍ ଏମ୍ପାୱାରମେଣ୍ଟ କୁହାହଉଛି ସେଟା ମଧ୍ୟ ହେଇପାରିବ, ଏବଂ ଗ୍ରାମାଞ୍ଚଳର ଯୋଉ ଯୁବଗୋଷ୍ଠୀ ଅଛନ୍ତି ସେମାନେ ମଧ୍ୟ ସେଥିରେ ତାଙ୍କର ଇନକମର ବାଟ ଖୋଲିଯିବ।
0: ଆଜ୍ଞା ସାର୍, ନିଶ୍ଚିତ ଭାବରେ ସରକାରଙ୍କର ଇଏ ଗୋଟେ ବଡ ପଦକ୍ଷେପ ଆମର ଚାଷୀ ଭାଇମାନଙ୍କୁ ସଶକ୍ତ ଏବଂ ସୁଦୃଢ଼ କରିବା ପାଇଁ। ଆମେ ଚାଷ କାମ କଲା ପରେ ବିଭିନ୍ନ ସାମଗ୍ରୀ ତ ଆମେ ଉତ୍ପାଦନ କରିଦଉଛୁ, ଏଇସବୁ ଜିନିଷକୁ ବିକ୍ରୟ କରିକି ଚାଷୀଟିଏ ଲାଭବାନ ହବ, ତ ତା ପାଇଁ କିଛି ବ୍ୟବସ୍ଥା ରହିଛି କି ବଜାରର ବ୍ୟବସ୍ଥା?
1: ବଜାର ବ୍ୟବସ୍ଥା ଆମର ଆଗରୁ ଚାଷୀ ଭାଇମାନେ ବଜାର ମାର୍କେଟିଂ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହଉଥିଲେ, କିନ୍ତୁ ଏବେ ଯୋଉ ଚାଷୀମାନେ ପ୍ରଡକ୍ସନ କରୁଛନ୍ତି ତାଙ୍କୁ ମଧ୍ୟ ଆମେ ମାର୍କେଟ ଲିଙ୍କେଜ୍ ମଧ୍ୟ ଆମେ କରେଇ ଦେଇପାରିବୁ,
0: ତ ଚାଷୀଟିଏ ଯଦି କିଛି ଦ୍ରବ୍ୟ ଉତ୍ପାଦନ କରୁଛନ୍ତି
1: ସେ ମଧ୍ୟ
0: ଜିନିଷ ଆରାମସେ
1: ଆରାମରେ ବିକ୍ରି ହେଇପାରିବ।
0: ତେବେ ସାର୍ ବହୁତ ବହୁତ ଧନ୍ୟବାଦ, ଆପଣ ସମୟ ଦେଇ ଆମ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି। ଆମର ଚାଷୀ ଭାଇମାନେ ଯେଉଁମାନେ ଆରମ୍ଭ କରିବାକୁ ଚାହୁଁଛନ୍ତି ବା ଯେଉଁମାନେ ଚାଷ କରୁଛନ୍ତି କିନ୍ତୁ ସେତିକି ସଚେତନ ନାହାନ୍ତି, ସେମାନଙ୍କ ପାଇଁ ଅତି ଉପାଦେୟ ସୂଚନା ଆପଣ ଦେଇଛନ୍ତି କାର୍ଯ୍ୟକ୍ରମ ତରଫରୁ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ।
2: ବୁଝିଲ ନିଧିଆ, ମହାଶୟ କେତେ ସୁନ୍ଦର ଭାବରେ ସମନ୍ୱିତ ଚାଷ, ଚାଷୀର ମୁହଁରେ ଫୁଟାଏ ହସ, ଏଇ ବିଷୟଟିକୁ କେତେ ସୁନ୍ଦର ଭାବରେ ଶ୍ରୋତା ବନ୍ଧୁ ମାନଙ୍କୁ ଆମ ମାନଙ୍କୁ ବୁଝାଇ କହିଲେ। ତୁମେ ତାକୁ ଲେଖିକି ରଖିଛ ଟି?
3: ଇଏ ମହାଶୟ ଯେତେବେଳେ ତାଙ୍କର ମୂଲ୍ୟବାନ ସମୟ କାଢିକି ଆମକୁ ଏତେ ଭଲ ଭଲ କଥା କହୁଛନ୍ତି, ଆଉ ତାକୁ ଯଦି ଆମେ ଲେଖି ନ ରଖିବା ତାହେଲେ କାମରେ କେମିତି ଲଗେଇବା?
2: ନା ନା, ଭଲ କରିଛ, ଲେଖିକି ରଖିଛ, ଆମେ କାମରେ ଲଗେଇବା ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ।
3: ହଁ
2: ହେଲେ ନିଧିଆ, ଗୋଟେ କଥା ବୋଧେ ଭୁଲି ଯାଉଛ।
3: ନାଇଁ ନାଇଁ ଭୁଲିନି, ତମର ବଜାର ଦରରେ ମନ ତ?
2: ହଁ ପରା, ମୁଁ ଯାହା ଚାଷବାସ କରୁଛି କେମିତି ଟିକେ ବଜାରରେ ଦେବି, କଣ ଦରଦାମ ଅଛି ସେ ବିଷୟରେ ନ ଜାଣିଲେ କେମିତି ଲାଭ ପାଇବି?
3: ନାଇଁ ନାଇଁ, ମୁଁ କହୁଛି ତମେ ମନ ଦେଇକି ଶୁଣ।
2: ହଉ ହଉ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଆଳୁ କିଲୋ ପ୍ରତି 20-30 ଟଙ୍କା,

0: ବାଇଗଣ କିଲୋ ପ୍ରତି 40 ଟଙ୍କା, ଭେଣ୍ଡି କିଲୋ ପ୍ରତି 33-39 ଟଙ୍କା, ଫୁଲକୋବି କିଲୋ ପ୍ରତି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଜହ୍ନି ପୋଟଳ କାକୁଡ଼ି କିଲୋ ପ୍ରତି 20-40 ଟଙ୍କା ଏବଂ ପିଆଜ କିଲୋ ପ୍ରତି 62-73 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି। ହଉ ଅପା, ମୁଁ ତମ କାମ ସାରିଲି, ଆଉ ତାହେଲେ ମୁଁ ଉଠୁଛି। ଆଉ
1: ଉଠିବ
0: ଆଉ
1: ମଲା ଏ ବୈଠକ ଘର, ଏତେ କଥା ହେଲେଣି, ପାଣିପାଗ କଥା କିଏ ଶୁଣିବ? ମ ଦେଖୁଛ କେମିତି ଖରା ହଉଛି, କେମିତି ବର୍ଷା ହଉଛି।
0: ନାଇଁ ନାଇଁ, ସେଟା ମୁଖ୍ୟ କଥା ନା, ଆଉ
1: ପାଣିପାଗ କଥା ଶୁଣିବା, ତାପରେ ଯିବା ଘରେ, କେତେ କାମ ଅଛି ଆଉ କଣ।
0: ହଉ ତାହେଲେ ଶୁଣା,
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କେତୋଟି ଜିଲ୍ଲା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼, ଏହିସବୁ ଜିଲ୍ଲାମାନଙ୍କରେ ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ 30-40 କିଲୋମିଟର ରହିବା ପୂର୍ବାନୁମାନ କରାଯାଇଛି।
0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନାରେ ଥିଲେ ଅମ୍ବିକା ମହାପାତ୍ର। ଆକାଶବାଣୀ କଟକ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତେଗୋଟି ଦେଶ ବନ୍ଦନା କାର୍ଯ୍ୟକ୍ରମର। ପ୍ରଥମ ଦେଶ ବନ୍ଦନାଟି ଶୁଣନ୍ତୁ ରମାପଦ ନନ୍ଦଙ୍କ ରଚନାରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୁଚିତ୍ରା ମହାପାତ୍ର ଏବଂ ସଙ୍ଗୀତା ଗୋସ୍ୱାଇଁ।

ଶୁଣୁଥିଲେ କେତେ ଗୋଟିଏ ଦେଶ ବନ୍ଧନ ଆକାଶବାଣୀ ଭବାନୀପାଟଣା। ସମୟ ରାତି 8:15। ଶ୍ରୋତାବନ୍ଧୁ ଶୁଣନ୍ତୁ କେତେ ଗୋଟିଏ ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତରେ ଶୁଣନ୍ତୁ କିଶୋରୀ ଅମନକରଙ୍କ କଣ୍ଠରୁ।

ଶୁଣୁଥିଲେ କେତେ ଗୋଟିଏ ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ ଗ୍ରାମରେ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ପରିବେଷିତ ସେହେନାଇ ବାଦନ। ଏଥିରେ ଶୁଣିପାରୁଥିଲେ ରାଗ ମରୁ ବିହାଗ। ଆକାଶବାଣୀ ଭବାନୀପାଟଣା, ସମୟ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: tax for eligible Divyangjan and persons with disability beneficiaries. The guidelines will come into effect from tomorrow. Bihar continues to battle floods. Several rivers in the state are flowing above the danger mark. Chief Minister Samrat Chaudhary has sought the assistance of the Indian Air Force for relief and rescue operations in view of the seriousness of the situation. After inspecting the rising water level of the Ganga in Patna today, Mr. Chaudhary told reporters that several rivers in the state are flowing at high levels. At the Asian Games 2026 in Japan, India enjoyed another action-packed day today, with the men's hockey and cricket teams reaching their respective finals. Men's hockey team defeated their arch-rivals Pakistan 4-3 in a thrilling semi-final, while the cricket team beat Sri Lanka by 124 runs to book a place in the gold medal match. Greco-Roman wrestler Nitesh Tiwaj today bagged silver medal in men's 97kg at Asian Games in Japan. Nitesh lost to Japan's Yuri Nakazato 0-4 in the final. Nitesh missed out on a historic gold but secured India's first silver medal in Greco-Roman wrestling at the Asian Games since 1962. Indian pair of Manu Francis and Prince Kurisinkal Noble bagged the silver medal in the men's skiff opening race 9 of the Asian Games sailing competition. And that is the end of this news bulletin.
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ସମୟ ରାତି 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:10 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ଶୈଳଭମା ମହାପାତ୍ର ଅଲେଖ ଚନ୍ଦ୍ର ସାମଲ ଭୁବନେଶ୍ୱରୀ ମିଶ୍ର ତ୍ରିଲୋଚନ ପାତ୍ର ଏବଂ ରାଜଲକ୍ଷ୍ମୀ ସାହୁ ସକାଳ 6:30 ଶୁଣିପାରିବେ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି ସକାଳ 7:30 ରହିଛି ଶ୍ରୀରାମଚରିତ ମାନସ ସକାଳ 7:40 ରହିଛି ଚାଷର କଥା ସକାଳ 7:45 ପଚାର କରିବୁ ଧାରାବାହିକ ନାଟକ ଆଦିଗାଥା ରଚନା ଉମାଶଙ୍କର ପଣ୍ଡା ପ୍ରଯୋଜନା ମାନଭଞ୍ଜନ ହୋତା ସକାଳ 8:30 ରହିଛି କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶିଳ୍ପୀମାନେ ହେଲେ କୁମାର ବାପି ତପୁ ମିଶ୍ର ସକାଳ 8:45 ଶୁଣିପାରିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଡକ୍ଟର ଶାନ୍ତନୁ କୁମାର ରଥ ସକାଳ 9:00 ରହିଛି ହିନ୍ଦୀ କଥାଚିତ୍ର ଗୀତ 9:10 ଶୁଣିପାରିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ସକାଳ 9:45 ରହିଛି ଓଡ଼ିଆ କଥାଚିତ୍ର ଗୀତ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଚର୍କା ଶ୍ରୋତାବନ୍ଧୁ ଏହା ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରଥମ ଅଧିବେଶନ ପ୍ରାତଃ 5:55 ସେତେବେଳେ ଯାଏଁ ବିଦାୟ ନେଉଛୁ ଶୁଭରାତ୍ରି ଜୟ ହିନ୍ଦ୍।